ଆକାଶବାଣୀ କେନ୍ଦୁଝର ସୁପ୍ରଭାତ ଶ୍ରୋତାବନ୍ଧୁ, ସ୍ୱାଗତ ଆପଣଙ୍କୁ ଆଜିର ଏହି ପ୍ରଥମ ଅଧିବେଶନକୁ। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ପ୍ରାୟ 5:58:38। ଆଜି ମଙ୍ଗଳବାର 1948 ଶତାବ୍ଦ ଆଷାଢ଼ ମାସର 16 ଦିନ, ଇଂରାଜୀ 2026 ମସିହା ଜୁଲାଇ ମାସର 7 ତାରିଖ। ଆପଣମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ ୱେଭ୍ 199.3 ମିଟର ତଥା 1584 କିଲୋ ହର୍ଚ୍ଚ ଏବଂ ଏଫ୍ଏମ୍ ବ୍ୟାଣ୍ଡରେ 100.1 ମେଗା ହର୍ଚ୍ଚ ଯୋଗେ। ଆପଣ ମଧ୍ୟ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ। ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ହେଉ ଏହି କାମନା କରି ମା' ତାରିଣୀଙ୍କ ନିକଟରେ।

ମଣିଷ ସାଧନ ବଳରେ ନୁହେଁ, ସାଧନା ବଳରେ ଶ୍ରେଷ୍ଠ ହୋଇଥାଏ। ଆକାଶବାଣୀ କେନ୍ଦୁଝର, ସମୟ ପ୍ରାୟ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଏବଂ ପରେ ପରେ ଶୁଣିବେ ଇଂରାଜୀରେ ସମ୍ବାଦ। ପ୍ରଥମେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ।

ନୈବେଦ୍ୟର ପ୍ରଥମ ଭକ୍ତି ଅର୍ଘ୍ୟ ଅର୍ପଣ କରୁଛନ୍ତି ତୃପ୍ତି ଦାସ ଗୋକୁଳାନନ୍ଦ ଧଳଙ୍କ ରଚନାରୁ। ଜୟ ମା ଦେବୀ ଭବାନୀ, ଜୟ ମା ଶିବାନୀ, ଜୟ ମା ଶାରଦେ ଦୁର୍ଗେ ଦୁଃଖ ବିନାଶିନୀ, ସବିଙ୍କର ଦୁଃଖ ହରଣ କର ମା, ଏହି ମିନତି କରେ ଆଜି ପ୍ରଭାତରେ।

ନୈବେଦ୍ୟର ପରବର୍ତ୍ତୀ ଭକ୍ତି ଅର୍ଘ୍ୟ ଅର୍ପଣ କରୁଛନ୍ତି ମିତାଲି ଚିନ୍ନାରା ବାସୁଦେବ ପ୍ରଧାନଙ୍କ ରଚନାରୁ। ନଡ଼ିଆରେ ତୋର ଶରଧା ବୋଲି ମା ବାଡ଼ିରେ ଲଗାଇଥିଲି, ଯତ୍ନରେ ଆଜି ପାରିଛି ନଡ଼ିଆ, ଶରଧାରେ ପଠାଇଲି ମା, ଶରଧାରେ ପଠାଇଲି।

ନୈବେଦ୍ୟର ପରବର୍ତ୍ତୀ ଭକ୍ତି ଅର୍ଘ୍ୟ ଅର୍ପଣ କରୁଛନ୍ତି ସୁବାସ ଦାସ ଧ୍ରୁବଚରଣ ସାହୁଙ୍କ ରଚନାରୁ। ମୁଜେ ଅକିଞ୍ଚନ ଅବଧ ସନ୍ତାନ ବାରେ ଖେନ ମୋର ପ୍ରଣାମ, ଉପଚାର ଲାଗି ସାଇତି ରଖିଛି ମମନ ଭକତି ଚନ୍ଦନ।

ନୈବେଦ୍ୟର ପରବର୍ତ୍ତୀ ଭକ୍ତି ଅର୍ଘ୍ୟ ଅର୍ପଣ କରୁଛନ୍ତି ସୁମିତା କରାବଡ଼ୁ ବସନ୍ତ କୁମାର ପାଣିଗ୍ରାହୀଙ୍କ ରଚନାରୁ। ହେ ଅସୀମ, ହେ ଅନନ୍ତ, ହେ ମହାନ ଭଗବାନ, ତୁମେ ତ ମହାନ, ତୁମେ ଗରିଆନ, କର ମଣିଷର କରମ ନିଧାନ। ହେ ଅସୀମ, ହେ ଅନନ୍ତ, ତୁମରି ଚରଣ ତଳେ କୋଟି କୋଟି ପ୍ରଣାମ।

ନୈବେଦ୍ୟର ପରବର୍ତ୍ତୀ ଭକ୍ତି ଅର୍ଘ୍ୟ ଅର୍ପଣ କରୁଛନ୍ତି ଗୀତା ପଟ୍ଟନାୟକ ଅଭିରାମ ପରମହଂସଙ୍କ ରଚନାରୁ। ଆଉ ଚିହ୍ନିବ କି ଦୀନବନ୍ଧୁ ଦିନ ନ ସରୁଛି କାନ୍ଦୁ କାନ୍ଦୁ, ଆଉ ଚିହ୍ନିବ କି ଦୀନବନ୍ଧୁ।

ଏଇଠି ଶେଷ ହୋଇଛି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଆଜିର ନୈବେଦ୍ୟର ଶିଳ୍ପୀମାନେ ଥିଲେ ତୃପ୍ତି ଦାସ, ମିତାଲି ଚିନ୍ନାରା, ସୁବାସ ଦାସ, ସୁମିତା ଗୋରାବଡ଼ୁ ଏବଂ ଗୀତା ପଟ୍ଟନାୟକ। ଗୀତଗୁଡ଼ିକ ରଚନା କରିଥିଲେ ଗୋକୁଳାନନ୍ଦ ଧଳ, ବାସୁଦେବ ପ୍ରଧାନ, ଧ୍ରୁବଚରଣ ସାହୁ, ବସନ୍ତ କୁମାର ପାଣିଗ୍ରାହୀ ଏବଂ ଅଭିରାମ ପରମହଂସ। ଆକାଶବାଣୀ କେନ୍ଦୁଝର।

ଦିଅ ଦିବ୍ୟ ଜ୍ଞାନ, ଦିଅ ଭକ୍ତି ଜ୍ଞାନ, ତୁମଠାରେ ପ୍ରଭୁ ରହୁ ପ୍ରାଣମନ, ସଭିଙ୍କ ମଙ୍ଗଳ ହେଉ ପ୍ରତିଦିନ, ଏହା ହିଁ ହେଉ ମୋର ନିତ୍ୟ ନିବେଦନ।

ଆକାଶବାଣୀ କେନ୍ଦୁଝର ସମୟ ପ୍ରାତଃ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ଏବଂ ପରେ ପରେ ଶ୍ରୀମଦ୍ ଭାଗବତ। ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ସୁଦର୍ଶନ ମହାବାହୁ ବିଷ୍ଣୁ ଦ୍ୱାର ସୁରକ୍ଷକ କପାଟ ଫେଡ଼ନ ଚୈବ ବିଷ୍ଣୁ ପୂଜାମ କରୋମ୍ୟହମ୍। ବିଷ୍ଣୁ ପୂଜକ ମନ୍ଦିରର ଦ୍ୱାର ଉନ୍ମୁକ୍ତ କଲାବେଳେ ପ୍ରଥମେ ସୁଦର୍ଶନକୁ ସ୍ତୁତି ନିବେଦନ କରନ୍ତି। ପ୍ରାଚୀନ ପୂଜା ପରମ୍ପରାରେ ଏହି ସୁଦର୍ଶନ କେବଳ ଭଗବାନ ବିଷ୍ଣୁଙ୍କର ଆୟୁଧ ନୁହନ୍ତି, ସେ ତାଙ୍କର ଅଙ୍ଗରକ୍ଷକ ଓ ଦ୍ୱାରପାଳ। କୃଷ୍ଣ ଅବତାରରେ ମହାପ୍ରଭୁ ଏହାଙ୍କ ପ୍ରତି ଅନ୍ୟାୟ ଆଦେଶ ଦେଇଥିଲେ, ସେହି କାଳରୁ ସେ ବିଷ୍ଣୁଙ୍କ ହାତରେ ନ ରହି ଦୂରରେ ବା ପାଖରେ ରହିଆସୁଛନ୍ତି। ଯଦୁବଂଶ ବିନାଶ ସମୟର କଥା। କୋକୁଆକୁ ଅନୁଧାବନ କରି କୃଷ୍ଣବଂଶୀମାନେ ଏବଂ ଯଦୁବଂଶୀମାନେ ଏରକାବନରେ ରୁଣ୍ଡ ହେଲେ, ପରସ୍ପର ବାକ୍ବିତଣ୍ଡାରେ ଗୋଳଯୁଦ୍ଧରେ ମାତିଲେ। ବିଷ୍ଣୁ ମାୟା ଯୋଗୁଁ ଜ୍ୟେଷ୍ଠପୁତ୍ର ପ୍ରଦ୍ୟୁମ୍ନଙ୍କ ବ୍ୟତୀତ ସମସ୍ତେ ବିନାଶ ହେଲେ। ଭଗବାନ ଶ୍ରୀକୃଷ୍ଣଙ୍କ ମନରେ ଚିନ୍ତା ପଶିଲା, ଇଏ ଯଦି ବଞ୍ଚି ରହେ ତେବେ କୃଷ୍ଣ ପୁତ୍ର ବୋଲି ଗର୍ବ କରିବ, ତାଙ୍କର ଉତ୍ତର ପୁରୁଷଙ୍କ ମନରେ ମଧ୍ୟ ଔଦ୍ଧତ୍ୟ ବଢ଼ିଯିବ। ତେଣୁ ପ୍ରଭୁ କୃଷ୍ଣଚନ୍ଦ୍ର ପ୍ରଦ୍ୟୁମ୍ନକୁ ବିନାଶ କରିବା ପାଇଁ ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ। ସୁଦର୍ଶନ ସର୍ବଶକ୍ତିମାନ ବିଷ୍ଣୁଙ୍କର ଦିବ୍ୟ ଆୟୁଧ। ସେ ନାମରେ କେବଳ ସୁଦର୍ଶନ ନୁହେଁ, କାମରେ ମଧ୍ୟ କୁବିନାଶକ। ସୂର୍ଯ୍ୟଙ୍କ ତେଜ ଶକ୍ତିରୁ ଏହାଙ୍କର ସୃଷ୍ଟି, ତେଣୁ ସୂର୍ଯ୍ୟଙ୍କ ଭଳି କୁ ଛାଡ଼ି ସୁକୁ ସେ ଗ୍ରହଣ କରନ୍ତି। ବିନା ଦୋଷରେ କୌଣସି ଅନ୍ୟାୟ କରିନଥିବା ବ୍ୟକ୍ତିକୁ ସେ ବିନାଶ କରିବେ କେମିତି? କିନ୍ତୁ ବିନାଶ କରିବାକୁ ହେଲା। ତାପରେ ଆଉ ବିଷ୍ଣୁଙ୍କ ହାତକୁ ନ ଫେରି ପୁରୀ ନିକଟସ୍ଥ ଦକ୍ଷିଣ ସମୁଦ୍ରରେ ସୁଦର୍ଶନ ନିପତିତ ହେଲେ। ପରମ ପୁରୁଷ ବିଷ୍ଣୁଙ୍କ ଦାରୁ ବ୍ରହ୍ମ ରୂପ ହେଲେ ସ୍ୱୟଂ ଜଗନ୍ନାଥ। ଶ୍ରୀକ୍ଷେତ୍ର ପୁରୀ ତାଙ୍କର ମର୍ତ୍ତ୍ୟ ବୈକୁଣ୍ଠ। ଏଠାରେ ଆଗରୁ ସୁଦର୍ଶନ ଶକ୍ତି ଆସି ବିଦ୍ୟମାନ ଥିଲା। ଚତୁର୍ଦ୍ଧା ମୂରତିରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ସାଜି ପ୍ରଭୁ ଶ୍ରୀକ୍ଷେତ୍ରରେ ପୂଜିତ ହେଲେ। କୌଣସି ଆୟୁଧ ଦେବତା ରୂପେ ପୂଜା ପାଇବା ବିଶ୍ୱର ଧର୍ମ ଇତିହାସରେ ବିରଳ। ପୁଣି ଭଗବାନ ବିଷ୍ଣୁ ତାଙ୍କ ଦକ୍ଷିଣ ଉର୍ଦ୍ଧ୍ୱଭୁଜରେ ସୁଦର୍ଶନ ଧାରଣ କରିଥିବା ଅଧିକାଂଶ ଗ୍ରନ୍ଥରେ ବର୍ଣ୍ଣିତ। ଅଥଚ ଶ୍ରୀମନ୍ଦିରରେ ଏହି ଆୟୁଧ ଦେବତା ସାଜି ମହାପ୍ରଭୁ ଜଗନ୍ନାଥଙ୍କ ବାମ ପାର୍ଶ୍ୱରେ ସ୍ଥାପିତ। ଏଠାରେ ଜଗନ୍ନାଥ ଓ ସୁଦର୍ଶନ ଏକ ଓ ଅଭିନ୍ନ। ପଞ୍ଚସଖା ଯୁଗର କବି ଅଚ୍ୟୁତାନନ୍ଦଙ୍କ ଭାଷାରେ ଚତୁର୍ଦ୍ଧା ମୂର୍ତ୍ତି ଏକଶ୍ୱରୀ। ସୁଦର୍ଶନ ବିଷ୍ଣୁଙ୍କର ତେଜମୟ ଶକ୍ତି। ମତ୍ସ୍ୟପୁରାଣରେ କୁହାଯାଇଛି ଏହା ବିଷ୍ଣୁଙ୍କର ଜ୍ୟୋତିର୍ମୟ ଆୟୁଧ। ବାମନ ପୁରାଣରେ ବର୍ଣ୍ଣିତ ହୋଇଛି ସର୍ବଦେବତାଙ୍କ ତେଜର ସମନ୍ୱୟରେ ସୁଦର୍ଶନର ସୃଷ୍ଟି, ତେଣୁ ଏହା ଶିଖାମୟ ସ୍ତମ୍ଭ ଭଳି। ସଂହିତା ଗ୍ରନ୍ଥରେ କୁହାଯାଇଛି ସୁଦର୍ଶନ ପ୍ରଜ୍ୱଳିତ ଅଗ୍ନିଶମ ଉଜ୍ଜ୍ୱଳ। ମାତ୍ର ଜଗନ୍ନାଥ ଧାମରେ ସୁଦର୍ଶନ ଦେବ ସ୍ତମ୍ଭାକୃତି। 84 ଜବ ବିଶିଷ୍ଟ ଏହାର ଉଚ୍ଚତା, ରକ୍ତବର୍ଣ୍ଣ ପଟବସ୍ତ୍ରରେ ଆବୃତ, 22 ଜବ ବିଶିଷ୍ଟ ପ୍ରସାର, ଗଦାକୃତି ଓ ଗଦାଯନ୍ତ୍ର।

ଭକ୍ତମାନଙ୍କ ପାଇଁ ତାଙ୍କୁ ପାର୍ଷଦ ରୂପରେ ରଖିଛନ୍ତି। କବି ପୁରୁଷୋତ୍ତମ ଦାସ ସେଇଥିପାଇଁ କହିଛନ୍ତି, ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନ ଏ ସାମନ୍ତରୁ ଯେ ମୁଁ ନ ଜାଣଇ ଆନ। ତେଣୁ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କ ଭଳି ଆୟୁଧ ସୁଦର୍ଶନ ମଧ୍ୟ ଦେବତା।

ଶୁଣୁଥିଲି ଅନୁଚିନ୍ତା, ନିବେଦନ କରିଥିଲି ରତ୍ନାକର ଚୟନୀ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 88ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ଭଗବାନ ନିଜର କଥା ରକ୍ଷା କରି କର୍ଦ୍ଦମଙ୍କ ପୁତ୍ର ରୂପେ ଜନ୍ମଗ୍ରହଣ କଲେ। କର୍ଦ୍ଦମ ତାଙ୍କୁ ସ୍ତୁତି କଲେ। ଭଗବାନ କହିଲେ ଯେ ସେ ତାଙ୍କ ତପସ୍ୟାର ତେଜ ବଳରେ ଏହି ସଂସାରରେ ଅବତାର ଗ୍ରହଣ କରିଛନ୍ତି। ଦେବହୂତି ମଧ୍ୟ ନିଜର ପୁତ୍ରକୁ ସ୍ତୁତି କଲେ, ତାଙ୍କୁ ଜ୍ଞାନଚକ୍ଷୁ ଦେଇ ଉଦ୍ଧାର କରିବାକୁ ନିବେଦନ କଲେ। ଭଗବାନ କପିଳଙ୍କର ହେଲା ନବଜନ୍ମ। ସେ ଦେବହୂତିଙ୍କୁ କହିଲେ ଯେ ସେ ତାଙ୍କର ଆପଣାର ଭାବରୁ ହିଁ ଜନ୍ମ ହୋଇଛନ୍ତି।

0: ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 88ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meters ତଥା 972 kilohertz ଯୋଗେ। ଆସନ୍ତୁ ଶୁଣିବା କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ହରଡ଼ର ଉନ୍ନତ ଓ ଡେରିରେ ଅମଳ ହେଉଥିବା କିସମଗୁଡ଼ିକ ହେଉଛି ପାର୍ବତୀ, ଆଶା, ଲକ୍ଷ୍ମଣ, ମାରୁତି ଇତ୍ୟାଦି। ଧାଡ଼ିରେ ବୁଣିବା ପାଇଁ ଏକର ପ୍ରତି ସଅଳ ଅମଳ ହେଉଥିବା କିସମରୁ 8 kilograms ଏବଂ ବିଳମ୍ବରେ ହେଉଥିବା କିସମରୁ 6 kilograms ବିହନ ଦରକାର ହୋଇଥାଏ। ବିହନକୁ ବୁଣିବା ଆଗରୁ 1 kilogram ବିହନରେ 2 grams କାର୍ବେଡ଼ନାଜିମ୍ କିମ୍ବା 3 grams କାର୍ବୋସିନ୍ ଓ ଥିରାମ୍ର ମିଳିତ ଫିମ୍ପିନାଶକ ବିହନରେ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବିଶୋଧନ କରିସାରିବା ପରେ ଏହା ଶୁଖିଲା ପରେ ବୁଣିବାର ପ୍ରାୟ 1 ghanta ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବୀଜାଣୁ କଲଚର 20 grams ପ୍ରତି 1 kilogram ବିହନରେ ଗୋଳାଇ ଉପଚାର କରନ୍ତୁ। ରାସାୟନିକ ବିହନ ବିଶୋଧନ ଏବଂ ରାଇଜୋବିୟମ୍ ଜୀବାଣୁ କଲଚର ଦ୍ୱାରା ବିହନ ଶୋଧନ ମଧ୍ୟରେ ଅତି କମ୍ରେ 7 days ବ୍ୟବଧାନ ରହିବା ଉଚିତ। ବିହନକୁ 3-5 centimeters ଗଭୀରରେ ପୋତି ମାଟି ଘୋଡ଼ାଇ ଦିଅନ୍ତୁ। ଆଖୁ ଫସଲରେ ଅଗବିନ୍ଧା ପୋକର ପରିଚାଳନା ପାଇଁ ଏକର ପ୍ରତି 600 milliliters ଫିପ୍ରୋନିଲ୍ ନାମକ କୀଟନାଶକ କିମ୍ବା 400 milliliters ପ୍ରୋଫେନୋଫସ୍ ନାମକ କୀଟନାଶକ 200 liters ପାଣିରେ ମିଶାଇ ଶୁଖିଲା ପାଗ ଦେଖି ପତ୍ର ସିଞ୍ଚନ କରନ୍ତୁ। ଚିନାବାଦାମର ଉପଯୁକ୍ତ କିସମଗୁଡ଼ିକ ହେଉଛି ଦେବୀ, କାଦ୍ରି 6, କାଦ୍ରି 9, TG 37A, TAG 51, TAG 38, TAG 24, ସ୍ମୃତି, CO7 ଓ ଧରଣୀ ଆଦି ଚୟନ କରନ୍ତୁ। ବିହନ ବୁଣିବାର 1 ghanta ପୂର୍ବରୁ ବିଶୋଧିତ ବିହନକୁ ରାଜବିୟମ୍ ବୀଜାଣୁ କଲଚର ଉପଚାର କରି ବୁଣନ୍ତୁ। ବର୍ତ୍ତମାନ ଅମୃତଭଣ୍ଡା ଲଗାଇବାର ଉତ୍କୃଷ୍ଟ ସମୟ। ହନିଡ୍ୟୁ, କୁର୍ଗ ହନିଡ୍ୟୁ, CO1, CO2, ପୁଷା ଡେଲିସିୟସ୍, ପୁଷା ମାଜେଷ୍ଟିକ୍, ପୁଷା ଜାଇଣ୍ଟ ଆଦି କିସମ ଲଗାନ୍ତୁ। 2.5:2.5 meters ଦୂରତାରେ 0.5:0.5 meters ଗାତ କରି ଗଛ ଲଗାନ୍ତୁ। ବଳିଷ୍ଠ ଓ ନିରୋଗ ତଳି କିମ୍ବା ଟିସୁ କଲଚର ତଳି ଲଗାନ୍ତୁ। ବାଇଗଣ ଫସଲରେ ଏକର ପ୍ରତି ଯବକ୍ଷାରଜାନ 50 kilograms, ଫସ୍ଫରସ 30 kilograms ଓ ପଟାସ 50 kilograms ତିନିଥରରେ ଦେଲେ ଭଲ। ଲଗାଇବା ସମୟରେ ସମୁଦାୟ ଫସ୍ଫରସ ସାର 20 kilograms ଯବକ୍ଷାରଜାନ, 20 kilograms ପଟାସ ସାର ଦିଅନ୍ତୁ। ଚାରା ଲଗାଇବାର 30 days ପରେ ଆଉ ଥରେ 50 days ବାକି ସାରକୁ ଭାଗ କରି ଦିଅନ୍ତୁ। ଚାରା ଲଗାଇବାର 40 days ପରେ ମିଶ୍ରିତ ଅନୁସାର 1 liter ପାଣିରେ 3 grams ଦେଲେ ଭଲ ଅମଳ ମିଳେ। ବର୍ଷାଦିନିଆ ଭେଣ୍ଡି ଚାଷ ପାଇଁ ଏକର ପ୍ରତି 4 kilograms ଉନ୍ନତ ବିହନ କିସମ କିମ୍ବା 1.5 kilograms ଶଙ୍କର ବା ହାଇବ୍ରିଡ୍ ବିହନ ଆବଶ୍ୟକ ହୁଏ। ବିହନ ବୁଣିବା ପୂର୍ବରୁ ପ୍ରତି 1 kilogram ବିହନରେ 3 grams ଥିରାମ ସହିତ 7 grams ଇମିଡାକ୍ଲୋପ୍ରିଡ୍, 70% WP କୀଟନାଶକ ମିଶାଇ ବିହନ ବିଶୋଧନ କଲେ ଫସଲରେ ରୋଗ ଓ ଶୋଷକ ପୋକର ପ୍ରାଦୁର୍ଭାବ କମିଯାଏ। ଏହି ମାସ ହେଉଛି କାଜୁ ଗଛ ଲଗାଇବାର ଉପଯୁକ୍ତ ସମୟ। ଉନ୍ନତ କିସମ ଯଥା ବଳଭଦ୍ର, OUAT କଳିଙ୍ଗ କାଜୁ 1, ଜଗନ୍ନାଥ, BPP 4 এবং 8, ভুবনেশ্বর 1, VRI 2, হাইব্রিড 2-17 লগান্তু। 45:45 centimeters আকারর গাত খোলি উপকূল অঞ্চলরে 7.5:7.5 meters এবং আভ্যন্তরীণ অঞ্চলরে 6:6 meters এবং অনুর্বর জমিরে 4:4 meters দূরে চারা রোপণ করন্তু। প্রতি একরে প্রায় 70-80 চারা রোপণ করন্তু।
0: ଶୁଣିଲି କୃଷି ସୂଚନା। ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କର କେତେକ ସ୍ଥାନରେ ଏବଂ ଉପକୂଳ ଜିଲ୍ଲାମାନଙ୍କର ଅଳ୍ପ କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ସତର୍କ ସୂଚନାରୁ ଜଣାଯାଇଛି ଯେ ରାଜ୍ୟର କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଦ୍ୱୟରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁଣିଲେ ପାଣିପାଗର ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାସହ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳପ୍ରବାହ ବୃଦ୍ଧି ପାଇଥିବାରୁ ବିଭିନ୍ନ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଗତକାଲି ସୁଦ୍ଧା ଭଦ୍ରକ ନିକଟସ୍ଥ ଆଖୁଆପଦା ବୈତରଣୀ ନଦୀରେ ଜଳସ୍ତର ବିପଦ ସଙ୍କେତର ନିକଟବର୍ତ୍ତୀ ରହିଥିଲା। ତେବେ ଆଜି ସକାଳ 6 ସୁଦ୍ଧା ଏହି ନଦୀର ଜଳସ୍ତର 17.62 ମିଟର ଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। କଟକ ମୁଣ୍ଡଳିଠାରେ ଜଳସ୍ତର ବୃଦ୍ଧି ପାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତରର ସୁପରିଚାଳନା ପାଇଁ ଆସନ୍ତା ଗୁରୁବାର ଦିନ ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଜିଠାରୁ ରାଜ୍ୟରେ ବର୍ଷାର ପ୍ରଭାବ ହ୍ରାସ ପାଇବ। ଗତ 24 ଘଣ୍ଟା ମଧ୍ୟରେ ସୁବର୍ଣ୍ଣପୁରରେ ସର୍ବାଧିକ 328.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି। ବୈଠକରେ ବୈତରଣୀ ନଦୀର ଜଳସ୍ତର, ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳ, ଉଦ୍ଧାର ଓ ସ୍ଥାନାନ୍ତରଣ ବ୍ୟବସ୍ଥା, ଆଶ୍ରୟସ୍ଥଳ, ରିଲିଫ୍ ସାମଗ୍ରୀ ଏବଂ ଉଦ୍ଧାରକାରୀ ଦଳର ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା। ମନ୍ତ୍ରୀ କହିଛନ୍ତି ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉତ୍ତର ଓଡ଼ିଶା ପାଇଁ ଏକ ନୂତନ ଟ୍ରେନ୍ ସେବା ଆରମ୍ଭ କରାଯିବ ବୋଲି ଘୋଷଣା କରିଛନ୍ତି। ଉତ୍ତର ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ସୁଧାର ଆଣିବା ଦାବିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ପଶ୍ଚିମ, ଦକ୍ଷିଣ ଓ ଉପକୂଳ ଓଡ଼ିଶା ଭଳି ଉତ୍ତର ଓଡ଼ିଶାରେ ମଧ୍ୟ ରେଳ ସେବାର ସମ୍ପ୍ରସାରଣ କରାଯିବ ବୋଲି ସେ କହିଛନ୍ତି। ସମଗ୍ର ରାଜ୍ୟରେ ରେଳ ନେଟୱାର୍କ ବିସ୍ତାର ଏବଂ ଉନ୍ନତ ଯାତ୍ରୀ ସେବା ଯୋଗାଇବା ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ଭୁବନେଶ୍ୱର କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ପୂର୍ବାହ୍ନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ। ବନ ମହୋତ୍ସବ ସପ୍ତାହ ଅବସରରେ ଶ୍ରୀ ମାଝୀ ନିଜ ବାର୍ତ୍ତାରେ କହିଛନ୍ତି ସମଗ୍ର ବିଶ୍ୱରେ ତାପମାତ୍ରା ବୃଦ୍ଧି, ଅନିୟମିତ ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ ଓ ପରିବେଶ ପ୍ରଦୂଷଣ ଭଳି ଗଭୀର ସମସ୍ୟାର ମୁକାବିଲା ପାଇଁ ବ୍ୟାପକ ଚାରା ରୋପଣ ଓ ଜଙ୍ଗଲ ସୁରକ୍ଷାର ଆବଶ୍ୟକତା ରହିଛି। ମୁଖ୍ୟମନ୍ତ୍ରୀ ଏକ ପେଡ଼ ମା କେ ନାମ ଅଭିଯାନରେ ଚାରା ରୋପଣ କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜିଠାରୁ ଭୁବନେଶ୍ୱରଠାରେ 2-ଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହେବ। ଏହି କର୍ମଶାଳାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦ୍ଘାଟନ କରିବେ। ଏହି ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ବାରାଣାସୀର ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଶିକ୍ଷା ଅଧିକାର ଆଇନ 2009 ଅନୁଯାୟୀ ଆର୍ଥିକ ଅନଗ୍ରସର ଶ୍ରେଣୀର ଶିଶୁମାନଙ୍କୁ ବେସରକାରୀ ବିଦ୍ୟାଳୟରେ ନିଃଶୁଳ୍କ ଶିକ୍ଷା ପାଇଁ ତୃତୀୟ ପର୍ଯ୍ୟାୟ ଲଟେରୀ ପ୍ରକ୍ରିୟା ଶେଷ ହୋଇଛି। ମୋଟ 3,937 ଜଣ ଏଥିପାଇଁ ଆବେଦନ କରିଥିଲେ। ସେଥିମଧ୍ୟରୁ 3,139 ଆବେଦନ କାଏମ ରହିଥିଲା। ତେବେ ଲଟେରୀ ମାଧ୍ୟମରେ 2,446 ଜଣ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଚୟନ କରାଯାଇଛି। ଚୟନିତ ଛାତ୍ରଛାତ୍ରୀ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକରେ ନିଃଶୁଳ୍କରେ ନାମ ଲେଖାଇ ପାରିବେ। ମାଲକାନଗିରି ଜିଲ୍ଲାର ସମସ୍ତ ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ନେଇ ଜିଲ୍ଲାପାଳ ପ୍ରଥମେ ସହ ରବୀନ୍ଦ୍ର ରାଜଶିର୍କଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରତ୍ୟେକ ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ନିୟମିତ ଜଳ ଗୁଣବତ୍ତା ପରୀକ୍ଷା, ଜଳ ବିଶୋଧନ ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ ଏକ ପେଡ଼ ମା କେ ନାମ କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଚାରାରୋପଣ କରିଥିଲେ। ଏହି ଅବସରରେ ସେ ପ୍ରତ୍ୟେକ ପରିବାରକୁ ନିଜ ମାଙ୍କ ନାମରେ ଅତିକମ୍ରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ଆହ୍ୱାନ ଦେଇଥିଲେ। ମାଲକାନଗିରି ବ୍ଲକର ମାର୍କାପଲ୍ଲୀ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ 72 ଅଭିଯୋଗର ଶୁଣାଣି କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ ମାର୍କାପଲ୍ଲୀ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଗସ୍ତ କରି ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଥିଲେ। ଭଦ୍ରକ ସଂସ୍କୃତି ଭବନରେ ବିଶିଷ୍ଟ ଜନନାୟକ ଓ ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ 125ତମ ଜୟନ୍ତୀ ପାଳିତ ହୋଇଯାଇଛି। ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କ ଜୀବନ ଓ ଅବଦାନ ଉପରେ ଆଧାରିତ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। खोर्धा रोड डिविजन अंतर्गत मालती पाटपुर एवं पुरी स्टेशन मध्यरे चलिथिबा सुरक्षा संबंधी आधुनिकीकरण कार्य पई 8टी मेमू ट्रेन चलाचल को आज पई बातिल करा दैछि। खोर्धा रोड पुरी, पुरी खोर्धा रोड, कटक पुरी, पुरी कटक, भद्रक कटक, कटक भद्रक, कटक पारादीप एवं पारादीप कटक मेमू ट्रेन को बातिल करा दैछि। आंचलिक संवाद वर्तमान पई एतिकि, परवर्ती आंचलिक संवाद सुनि परिबे अपराह्न 2:32 रे।
1: आकाशवाणी कटक आमर स्वास्थ्य आज आसत शुणा ब्रुककरी पथर ए संपर्क में आलोचना कर डाक्तर रंजित आचार्य।
2: मनुष्य शरीर पेटर तल भाग दुईट बुकक अवस्थित यह दुईट सिंहभजी पर दृश्यमान यह अशुद्धिया पानी को छाणी मूत्र द्वारा दे निर्गत कर भूमिका ग्रहण करें। बुकक पथर समस्या को नहीं आम आज आलोचना करने परिसरा को अधिक समय बंद कर रखिले बा अनियमित खाद्य खाइले यही रोग होता है। अत्यधिक तेल मसलाजुक्त खाद्य खाइले यही रोग होता है। कम मात्रा रे पानी पीले ए रोग होता है। रोग प्रायत 40 अधिका लोकों पाखे देखा जाए। बुकक प्रदाहर प्रारंभिक लक्षण गुड़िकला पोक कामुड़ापर एवं चाप है बुकक पाखे जंत्रणा हुए। बुकक भल भाव काम करे ना परिसरा आलमिनियम सहित अन्न्य द्रव्य थाए परिसरा तातिला कला लाल सहित धला मल नाली और परिष्कार परिसा बंद हो जाए। बुकक पाखरे अत्यधिक संवेदनशीलता एवं ता सहित गुड़बिंध पर जंत्रणा हुए परिसरा कला बेले जंत्रणा हुए। बुककर तरुण प्रदाह एवं तत्सहित परिसरा आलमिनियम पड़े जेकोसी प्रकार बुकक पीड़ा हेले बुकक मृदु जंत्रणा और परिष्कार परिसरा बंद हुए। बवनंथा परी बांति करे शीत शीत लगे बहु कष्ट परिसरा करे। बुकक रक्ताधिक सहित लघु जंत्रणा पाउँस रंगर परिसरा बुकक मूत्राशय और मूत्र पथर भयंकर पोड़ाजल हुए। बसला बेले बुकक चाप पड़े किंतु चलला बेले भल लगे। कठिनता सहित बुकक पाखरे भारी भारी लगे। बुकक जनित रोग द्वारा शोथ अंटारे जंत्रणा हुए परिसरा बहु परिमाण में कमी जाए बा बंद हो जाए। प्रथम अवस्था जीभ परिष्कार ओ लाल दिशे किंबा जीभरे प्रलेप चका चका होई बाहरे चर्मरे नील नील दाग दिशे। बुकक पाखरे मूत्राशय जनित दोषरु प्रत्येक नळीरु रक्त बाहरे प्रत्येक 5 रे परिसरा करे। सबु समय रे परिसरा ठोफाटप होई पड़े निया परी पोड़ाजला करे। परिसरा करिबा पई प्रबल इच्छा हुए मलत्याग कला बेले कष्टरे रक्तयुक्त परिसरा हुए गभीर भाव रे पोड़ाजला सहित कुंथाए। रोगी दुर्बल अनुभव करे क्यों तार कारण जापे ना स्त्री जनेन्द्रे मध्य ए रोग सृष्टि हुए। बुकक क्षत जो परिसरा त्यागरे बाधा सृष्टि हुए बा बेसी परिमाण में पथर जमा हुए। एगुड़िक छोट बुककर मूत्र नली बाट दे मूत्राशय को जाए। यह रोग चिकित्सा करने पूर्व निकटस्थ होमिओपैथिक चिकित्सक परामर्श क्रमे यह औषध व्यवहार करें। बुककर जदि 2-5 पथर होता है कालकारिया कार ओ सरिषा परिला दिन को 2 सका सन्धार दे पारे 5 जदि अधिक मिलीमिटर होता है एलियन सफा बारबेरिस आक्यूफेलियम दिन को 2 सका सन्धार दे पारे। रोगी को अंडा माछ मांस चर्बी जातीय खाद्य ओ सेउ नाशपाती तेंतुली आंब खटा जातीय द्रव्य खाइबाकू देबे नाही ओ कंचा पियाज रसुण देबे नाही। एही रोग जदि ठीक समय रे चिकित्सा करा जाए अति कम समय भितरे रोगी आरोग्य लाभ करे पथर परिसरा दे बाहर को बाहरी आसे रोगी सुस्थ अनुभव करे।
1: आमर स्वास्थ्य रे सुनिली ब्रुकक रे पथर ए संपर्क रे आलोचना कले डाक्टर रंजित आचार्य।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ହେବାକୁ ଯାଉଛି। ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଆଜି ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ପ୍ରଯୁକ୍ତିବିଦ୍ୟା ଆଧାରରେ ଦେଶର ସମବାୟ ଇକୋସିଷ୍ଟମ ଅଧିକ ବ୍ୟାପକ ହୋଇଛି କହିଲେ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ। ଓମସ୍କ ସ୍ଥିତ ରୁଷର ସର୍ବବୃହତ ତୈଳ ବିଶୋଧନାଗାର ଉପରେ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଛି ୟୁକ୍ରେନ୍। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ ପହଞ୍ଚିଲେ ସ୍ପେନ୍ ଏବଂ ଇଂଲଣ୍ଡ। ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଆସନ୍ତା 4 ଦିନ ମଧ୍ୟରେ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋୱୋ ସୁବିଆଣ୍ଟୋଙ୍କ ମଧ୍ୟରେ ଆଜି ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ଏଥିସହ ଉଭୟ ଦେଶ ମଧ୍ୟରେ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ଇଣ୍ଡୋନେସିଆ ଗସ୍ତର ଦ୍ୱିତୀୟ ଦିବସରେ ଆଜି ଶ୍ରୀ ମୋଦି ରାଷ୍ଟ୍ରପତି ସୁବିଆଣ୍ଟୋଙ୍କ ଦ୍ୱାରା ଆୟୋଜିତ ଏକ ଭୋଜି ସମାବେଶରେ ଯୋଗଦେବେ। ଶ୍ରୀ ମୋଦିଙ୍କୁ ଆଜି ଆନୁଷ୍ଠାନିକ ଭାବେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହ ସେଠାରେ ଅତିଥି ପୁସ୍ତକରେ ସ୍ୱାକ୍ଷର କରିବେ। ଆଲୋଚନା ଅବସରରେ ଦୁଇ ଦେଶ ମଧ୍ୟରେ କେତେକ କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ଏକ ସମାବେଶରେ ଯୋଗଦେବା ସହ ପ୍ରବାସୀ ଭାରତୀୟଙ୍କ ସହିତ ମତ ବିନିମୟ କରିବେ। ପାର୍ଲାମେଣ୍ଟ ରିପବ୍ଲିକ୍ ଇଣ୍ଡୋନେସିଆ କମ୍ପ୍ଲେକ୍ସଠାରେ ଶ୍ରୀ ମୋଦି ଦୁଇ ଦେଶ ମଧ୍ୟରେ ସଂସଦୀୟ ସହଯୋଗ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବ। ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଗତ 5 ବର୍ଷ ମଧ୍ୟରେ ସମବାୟ ମନ୍ତ୍ରଣାଳୟ ଏ କ୍ଷେତ୍ରରେ ଜଡ଼ିତ ପ୍ରାୟ 30 କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିପାରିଛି। ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟ 5ମ ପ୍ରତିଷ୍ଠା ଦିବସ ସମାରୋହରେ ଗତକାଲି ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, 2021 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ମନ୍ତ୍ରଣାଳୟ ସମବାୟ ଇକୋସିଷ୍ଟମକୁ ଅଧିକ ସଶକ୍ତ କରିପାରିଛି। ସମବାୟ କ୍ଷେତ୍ରରେ ସୃଷ୍ଟି ହେଉଥିବା ଆହ୍ୱାନଗୁଡ଼ିକୁ ଚିହ୍ନଟ କରିବା ସହିତ ପରିଚାଳନାଗତ ବିକାଶ ଏବଂ ଆହ୍ୱାନ ସମାଧାନ ଦିଗରେ ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ପ୍ରଯୁକ୍ତିବିଦ୍ୟା ଆଧାରରେ ସମବାୟ ଇକୋସିଷ୍ଟମ ବ୍ୟାପକ ହୋଇଛି। 2047 ଭାରତ ସ୍ୱାଧୀନତାର ଶତବାର୍ଷିକୀ ପାଳନ ଅବସରରେ ସମବାୟ ଆନ୍ଦୋଳନ ଏକ ସମୃଦ୍ଧ ଭାରତର ଦୃଢ଼ ଭିତ୍ତିଭୂମି ଭାବେ କାର୍ଯ୍ୟ କରିବ। ଗତ 10 ଦିନ ମଧ୍ୟରେ ସମବାୟ କ୍ଷେତ୍ର ବ୍ୟାପକ ହେବା ସହ 30 କ୍ଷେତ୍ରର 8,58,000 ଅଧିକ ସମବାୟ ସମାଜ ଏବଂ 32 ସଦସ୍ୟଙ୍କୁ ନେଇ ଏକ ସମନ୍ୱିତ ଡିଜିଟାଲ ଡାଟାବେସ୍ ସୃଷ୍ଟି କରାଯାଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ପ୍ରାଥମିକ କୃଷି କ୍ରେଡିଟ୍ ସମିତି ପ୍ୟାକ୍ସର ଭୂମିକା ଉପରେ ଆଲୋକପାତ କରି ଶ୍ରୀ ଶାହା କହିଛନ୍ତି, ଏହାର ସାଧାରଣ ସେବା କେନ୍ଦ୍ର ନାଗରିକଙ୍କୁ 300 ଅଧିକ ସେବା ପ୍ରଦାନ କରିବାକୁ ସକ୍ଷମ ହୋଇଛି। 39,000 ପ୍ୟାକ୍ସ କିଷାନ ସମୃଦ୍ଧି କେନ୍ଦ୍ରରେ ପରିବର୍ତ୍ତିତ ହେବା ସହ 600 ଅଧିକ ପ୍ୟାକ୍ସ ଜନଔଷଧୀ କେନ୍ଦ୍ର ପରିଚାଳନା କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ଭବିଷ୍ୟତ ଉପଯୋଗୀ ତଥା ସମନ୍ୱିତ ପରିବହନ ଇକୋସିଷ୍ଟମ ଗଠନ କରିବା ଦିଗରେ ଏକ ପରିବର୍ତ୍ତନକାରୀ ପଦକ୍ଷେପଗୁଡ଼ିକର ରଣନୈତିକ ଗୁରୁତ୍ୱ ଉପରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଲୋକପାତ କରିଛନ୍ତି। ଜାତୀୟ ରାଜପଥ ଗମନାଗମନ ପରିଚାଳନା ଲିମିଟେଡ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଗଡ଼କରୀ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ଏହା କହିଛନ୍ତି। ବିଶେଷକରି ଦେଶବ୍ୟାପୀ ରହିଥିବା ବହୁବିଧ ଲଜିଷ୍ଟିକ୍ ପାର୍କ, ରୋପୱେ ଏବଂ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ଶ୍ରୀ ଗଡ଼କରୀ ସମୀକ୍ଷା କରିଛନ୍ତି। ସେ କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ ଦେଶବ୍ୟାପୀ ବହୁବିଧ ସଂଯୋଗୀକରଣକୁ ଅଧିକ ସଶକ୍ତ କରିବା ସହିତ ନୂତନ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିବ। ଏତଦ୍ବ୍ୟତୀତ ଏକ ସନ୍ତୁଳିତ ଆଞ୍ଚଳିକ ବିକାଶ ଏବଂ ଭାରତର ସାମଗ୍ରିକ ଲଜିଷ୍ଟିକ୍ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ଏହି ପ୍ରକଳ୍ପଗୁଡ଼ିକ ସହାୟକ ହେବ। ତେବେ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଦିଗରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ଲାଗି ଶ୍ରୀ ଗଡ଼କରୀ ସମ୍ପୃକ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବାହାରିନ୍ଠାରେ ରାଜା ହମାଦ ବିନ୍ ଇସା ଅଲ୍ ଖଲିଫାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ନେଇ ବିଭିନ୍ନ ପ୍ରସଙ୍ଗରେ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ଚାରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଡକ୍ଟର ଜୟଶଙ୍କର କାତାରରୁ ବାହାରି ବାହାରିନ୍ରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ଶ୍ରୀ ଜୟଶଙ୍କର ବାହାରିନ୍ରେ ଥିବା ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ଭାବ ବିନିମୟ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସାଇବେରିଆ ଅନ୍ତର୍ଗତ ଓମସ୍କ ସ୍ଥିତ ରୁଷ୍ର ସର୍ବବୃହତ ତୈଳ ବିଶୋଧନାଗାର ଉପରେ ୟୁକ୍ରେନ୍ ପକ୍ଷରୁ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରାଯାଇଛି। ୟୁକ୍ରେନ୍ ପକ୍ଷରୁ କରାଯାଇଥିବା ଦୀର୍ଘ ଦୂରତ୍ୱ ଆକ୍ରମଣ ମଧ୍ୟରେ ଏହା ଅନ୍ୟତମ ବୋଲି କିଭ୍ର ସାମରିକ ବାହିନୀ କହିଛି। ରୁଷ୍ ମଧ୍ୟ ୟୁକ୍ରେନ୍ର ଏଭଳି ଆକ୍ରମଣକୁ ସ୍ୱୀକାର କରିଛି। ଏକ ବିବୃତ୍ତିରେ ୟୁକ୍ରେନ୍ର ଜେନେରାଲ୍ ଷ୍ଟାଫ୍ କହିଛନ୍ତି, ୟୁକ୍ରେନ୍ ଅଧିକୃତ ଅଞ୍ଚଳଠାରୁ ପ୍ରାୟ 2,700 କିଲୋମିଟର ଦୂରରେ ଅବସ୍ଥିତ ଏହି ତୈଳ ବିଶୋଧନାଗାର ଉପରେ ଆକ୍ରମଣ କରାଯାଇଛି। ତେବେ କ୍ଷୟକ୍ଷତି ନେଇ ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜିଠାରୁ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହେବ। ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦ୍ଘାଟନ କରିବେ। କର୍ମଶାଳାରେ 200ରୁ ଅଧିକ ଅଂଶୀଦାର ଯୋଗଦେବାର ସମ୍ଭାବନା ରହିଛି। ଏହି ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ବାରାଣାସୀର ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଟ୍ରାଇବେକ୍ସର ଶୁଭାରମ୍ଭ ସହ ଜନଜାତି କଳା ସଂସ୍କୃତି ଭାଷା ପାରମ୍ପରିକ ଜ୍ଞାନ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଦେଶର ଚମଡ଼ା ଏବଂ ଆନୁଷଙ୍ଗିକ ଜୋତା ଓ ଚପଲ ରପ୍ତାନୀ ପାଖାପାଖି 4.5 ବିଲିୟନ୍ ଡଲାରରେ ପହଞ୍ଚିଛି ବୋଲି ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। ଏ କ୍ଷେତ୍ରରେ ଅଧିକ ଅଭିବୃଦ୍ଧିର ସମ୍ଭାବନା ରହିଛି। 38 ବିକଶିତ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ରପ୍ତାନୀ କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ବ୍ରିଟେନ୍, ଓମାନ, ସଂଯୁକ୍ତ ଆରବ ଏମିରେଟ୍ସ ଆଦି ଅନ୍ତର୍ଭୁକ୍ତ। ନୂଆଦିଲ୍ଲୀରେ ଚମଡ଼ା ରପ୍ତାନୀ ପରିଷଦର ଜାତୀୟ ରପ୍ତାନୀ ଉତ୍କର୍ଷତା ପୁରସ୍କାର 2024-25 ସମାରୋହକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି, ଇକ୍ୱେଡର ସମେତ ଅନ୍ୟ କେତେକ ରାଷ୍ଟ୍ର ଭାରତ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ପାକ୍ ଅଧିକୃତ କାଶ୍ମୀର ଅଞ୍ଚଳରେ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହେଉଛି। ଜାମ୍ମୁ କାଶ୍ମୀର ମିଳିତ ଆୱାମୀ କାର୍ଯ୍ୟ କମିଟି JAAC ସେମାନଙ୍କର ଦାବି ପୂରଣ ନେଇ ସରକାରଙ୍କୁ 48 ଘଣ୍ଟାର ସମୟସୀମା ପ୍ରଦାନ କରିଛନ୍ତି। ଦାବି ସମ୍ପର୍କରେ କୌଣସି ନିଷ୍ପତ୍ତି ଗ୍ରହଣ କରାନଗଲେ ଆସନ୍ତା 9 ତାରିଖରେ କମିଟି ପକ୍ଷରୁ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି। ସମସ୍ତ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଜାରି ରହିଥିବା ଧାରଣା ଏବଂ ପ୍ରତିବାଦ ବଳବତ୍ତର ରହିବ ବୋଲି କମିଟି ଘୋଷଣା କରିଛି। ଆସନ୍ତା 9 ତାରିଖରେ ହେବାକୁ ଥିବା ପ୍ରତିବାଦ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ କମିଟି ପକ୍ଷରୁ ପିଓକେ ବାସୀଙ୍କୁ ଆହ୍ୱାନ ଦିଆଯାଇଛି। ଅନ୍ୟପକ୍ଷରେ ପିଓକେ ଅଞ୍ଚଳରେ ପାକିସ୍ତାନ ସେନା ପକ୍ଷରୁ ଦମନମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। 600ରୁ ଅଧିକ ନାଗରିକ ଅଧିକାର କର୍ମୀଙ୍କୁ ଗିରଫ ପ୍ରତିବାଦରେ ଆୟୋଜିତ ପ୍ରତିବାଦ ସଭାରେ ରବିବାର ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି। ଯୋଗାଯୋଗ ବ୍ୟବସ୍ଥା ପୁନଃସ୍ଥାପନ, ଖାଦ୍ୟ ଏବଂ ଔଷଧର ନିରନ୍ତର ଯୋଗାଣ, ଅଟକ ନେତାଙ୍କୁ ମୁକ୍ତ କରିବା ଏବଂ 38 ସୂତ୍ରରେ ଲିଖିତ ଚୁକ୍ତିନାମା କାର୍ଯ୍ୟକାରୀ କରିବା ଦାବି ନେଇ ସେଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ସ୍ପେନ୍ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ରାଉଣ୍ଡ 16 ମ୍ୟାଚ୍ରେ ସ୍ପେନ୍ ପର୍ତ୍ତୁଗାଲକୁ 1-0 ଗୋଲ୍ରେ ପରାସ୍ତ କରି ଏହି ସଫଳତା ପାଇଛି। ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ମେକ୍ସିକୋକୁ 3-2 ଗୋଲ୍ରେ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ବ୍ରାଜିଲ୍ ପ୍ରତିଯୋଗିତାରୁ ବାଦ୍ ପଡ଼ିଛି। 5ଥର ବିଶ୍ୱକପ୍ ବିଜେତା ଏହି ଦଳକୁ ନରୱେ ରାଉଣ୍ଡ 16 ପର୍ଯ୍ୟାୟ ମ୍ୟାଚ୍ରେ 2-1 ଗୋଲ୍ରେ ପରାସ୍ତ କରିଛି। ଏହି ପରାଜୟ ବ୍ରାଜିଲ୍ର ଖ୍ୟାତନାମା ଫୁଟବଲ ଖେଳାଳି ନେଇମାର ଜୁନିୟର ଆନ୍ତର୍ଜାତିକ ଫୁଟବଲରୁ ଅବସର ଘୋଷଣା କରିଛନ୍ତି। ଭାରତ ଇଂଲଣ୍ଡ ମଧ୍ୟରେ ପୁରୁଷ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଆଜି ନଟିଂହାମ୍ଠାରେ ଟ୍ରେଣ୍ଟ ବ୍ରିଜ୍ଠାରେ ଖେଳାଯିବ। ଚଳିତ 5 ଟିକିଆ ସିରିଜ୍ର ଏହି ତୃତୀୟ ମ୍ୟାଚ୍ ଭାରତୀୟ ସମୟ ରାତି 10:00 ଆରମ୍ଭ ହେବ। ସିରିଜ୍ରେ ଇଂଲଣ୍ଡ 1-0 ଆଗୁଆ ରହିଛି। ପ୍ରଥମ ମ୍ୟାଚ୍ଟି ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 4 ୱିକେଟ୍ରେ ପରାସ୍ତ କରିଥିଲା। ଗୁଜରାଟ, ସୌରାଷ୍ଟ୍ର, କଚ୍ଛ, ମଧ୍ୟ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଉପକୂଳ ଅଞ୍ଚଳରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସନ୍ତା 3-4 ଦିନ ମଧ୍ୟରେ ଓଡ଼ିଶା ସମେତ ରାଜସ୍ଥାନ, ପଶ୍ଚିମ ଉତ୍ତରପ୍ରଦେଶ, ଉତ୍ତର ପୂର୍ବାଞ୍ଚଳ ଏବଂ କେରଳ, ମାହେ, ଝାଡ଼ଖଣ୍ଡ, ଜାମ୍ମୁ କାଶ୍ମୀର ଓ ଲଦାଖ ଅଞ୍ଚଳରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଆଜି ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ପ୍ରଯୁକ୍ତିବିଦ୍ୟା ଆଧାରରେ ଦେଶର ସମବାୟ ଇକୋସିଷ୍ଟମ ଅଧିକ ବ୍ୟାପକ ହୋଇଛି, କହିଲେ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ। ଓମସ୍କ ସ୍ଥିତ ରୁଷର ସର୍ବବୃହତ ତୈଳ ବିଶୋଧନାଗାର ଉପରେ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଛି ୟୁକ୍ରେନ୍। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଲେ ସ୍ପେନ୍ ଏବଂ ଇଂଲଣ୍ଡ। ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଆସନ୍ତା 4 ଦିନ ମଧ୍ୟରେ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।
0: ଆକାଶବାଣୀ କେନ୍ଦୁଝର, ସମୟ 7:25। ବର୍ତ୍ତମାନ ଶୁଣନ୍ତୁ ଭକ୍ତି ସଙ୍ଗୀତ, ପରିବେଷଣ କରୁଛନ୍ତି ଗୋବିନ୍ଦ ଚନ୍ଦ୍ର ସେନାପତି।

ଶୁଣିଲେ ଭକ୍ତି ସଙ୍ଗୀତ, ପରିବେଷଣ କଲେ ଗୋବିନ୍ଦ ଚନ୍ଦ୍ର ସେନାପତି। ଆକାଶବାଣୀ କେନ୍ଦୁଝର, ସମୟ 7:30:25। ବର୍ତ୍ତମାନ ପ୍ରଚାର କରୁଛୁ ଆଦିବାସୀ ଗୀତ। ଆଜି ଏଥିରେ ଶୁଣନ୍ତୁ ଜୁଆଙ୍କ ଗୀତ, ପରିବେଷଣ କରୁଛନ୍ତି କୁଶଧର ଜୁଆଙ୍କ ଏବଂ ତାଙ୍କ ସାଥୀ।

ଶୁଣିଲେ ଆଦିବାସୀ ଗୀତରେ ଜୁଆଙ୍ଗ ଗୀତ ପରିବେଷଣ କଲେ କୁଶଧର ଜୁଆଙ୍ଗ ଏବଂ ତାଙ୍କ ସାଥୀ। ଆକାଶବାଣୀ କେନ୍ଦୁଝର, ସମୟ ସକାଳ 8 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ ଏବଂ ପରେ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ଶୁଣାଇବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏବଂ 8:30 ଶ୍ରୀକ୍ଷେତ୍ର ମାଧୁରୀ ରାଜ୍ୟସ୍ତରୀୟ ପ୍ରସାରଣରେ ରିଲେ କରି ଶୁଣାଇବ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ଶ୍ରୀକ୍ଷେତ୍ର ମାଧୁରୀର ବିଷୟବସ୍ତୁ ରହିଛି ଗୋରାବଡ଼ୁ ସେବା। ଉପସ୍ଥାପନା କରିବେ ରବିନାରାୟଣ ମହାପାତ୍ର। ବର୍ତ୍ତମାନ ସମାଚାର ପ୍ରଭାତ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶ୍ରୀ ଶ୍ରୀ ଜଗନ୍ନାଥ ବିଶ୍ୱପ୍ରୀତି ଅକପଟ ଭାତୃତ୍ୱ ଓ ସାର୍ବଜନୀନ ଧର୍ମ ଧାରଣାର ଯେ ମହାନ ସମନ୍ୱୟ, ଏ କଥାଟି ସର୍ବବାଦୀ ସମ୍ମତ। ସେ ଯେ କେବଳ ନାମ ତ ଜଗନ୍ନାଥ, କିମ୍ବା ସାରା ମାନବ ସମାଜର ଶ୍ୱେତ ପୀତ ଓ କୃଷ୍ଣ ରଙ୍ଗର ପ୍ରତିନିଧିତ୍ୱ କରି ବ୍ୟବହାରିକ ବା ସ୍ଥୂଳ ଦୃଷ୍ଟିରୁ ବିଶ୍ୱ ଜନଜୀବନର ପ୍ରତୀକ ହୋଇଛନ୍ତି ତା ନୁହେଁ, ବରଂ ସେ ବସ୍ତୁତଃ ନିଜର ପୂଜା ଆରାଧନା ନୀତି ଓ ପର୍ବପର୍ବାଣୀ ପରମ୍ପରା ଆଉ ଚଳଣି ମଧ୍ୟରେ ଏପରି ବ୍ୟକ୍ତ ଓ ଅବ୍ୟକ୍ତ ହୋଇ ପରିବ୍ୟାପ୍ତ ଯେ ସେ ବିଭିନ୍ନ ସମ୍ପ୍ରଦାୟ ଏବଂ ମତାବଲମ୍ବୀଙ୍କର ଆରାଧ୍ୟ ଦେବତା ଭାବରେ ସ୍ୱୀକୃତ।

ପ୍ରାତଃ କାଳରେ ଶ୍ରୀମନ୍ଦିରର ଦ୍ୱାରଫିଟା ନୀତି ପରେ ଭିତରଛୁ ମହାପାତ୍ରଙ୍କ ସହିତ ଅନ୍ୟାନ୍ୟ ସେବକମାନେ ଗମ୍ଭୀରା ଭିତରକୁ ପ୍ରବେଶ କରନ୍ତି। ଅଖଣ୍ଡ ମେକଅପ୍ ଓ ପାଳିଆ ମେକଅପ୍ ବୈଠା ବା ଦୀପ ଧରି ଠାକୁରଙ୍କୁ ଦେଖାନ୍ତି। ତାପରେ ବାମପଟେ ଥିବା 9 ପିତ୍ତଳ ଦୀପ ନେଇ ଜାଳନ୍ତି। ଜୟ ବିଜୟ ଦ୍ୱାର ଓ ଭିତର ଦ୍ୱାର ଅଳ୍ପ ଖୋଲା ଥାଏ। ଆଉ ରତ୍ନବେଦୀ ପାଖକୁ ଯାଆନ୍ତି। ଖଟସଜ ମେକଅପ୍, ପାଳିଆ, ଖୁଣ୍ଟିଆ, ଶୁଆର ବଡ଼ୁ ଓ ଗରାବଡ଼ୁ। ଆରମ୍ଭ ହେଇଯାଏ ଠାକୁରଙ୍କର ଦୈନିକ ନୀତି ଆଉ ଉପଚାର।

0: ସକାଳଠାରୁ ରାତିରେ ବଡ଼ସିଂହାର ଧୂପ ଓ ପହଡ଼ ଲାଗି ପର୍ଯ୍ୟନ୍ତ ଯେଉଁ ସେବକମାନଙ୍କର ସେବା ଦାୟିତ୍ୱ ଲାଗି ରହିଥାଏ ସେମାନଙ୍କ ମଧ୍ୟରେ ଗରାବଡ଼ୁ ସେବକ ଅନ୍ୟତମ। ଅନଙ୍ଗ ଭୀମଦେବଙ୍କ ସମୟରୁ ପ୍ରତିଷ୍ଠିତ ଛତିଶାନୀ ଯୋଗର ଅନ୍ୟତମ ଗରାବଡ଼ୁ ସେବା ନିଯୋଗର ଐତିହ୍ୟ ଅତି ପ୍ରାଚୀନ। ତେଣୁ ଗରାବଡ଼ୁ ସେବାର ପୁଙ୍ଖାନୁପୁଙ୍ଖ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ଏହି ସେବାର ପ୍ରଚଳନ, ଠାକୁରଙ୍କର ଦୈନନ୍ଦିନ ନୀତିରେ ଏମାନଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିବାକୁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀମନ୍ଦିର ଗରାବଡ଼ୁ ନିଯୋଗର ସଦସ୍ୟ ଶ୍ରୀ ରବିନାରାୟଣ ମହାପାତ୍ର।
1: ମାଦଳାପାଞ୍ଜି ଅନୁଯାୟୀ 1230 ଖ୍ରୀଷ୍ଟାବ୍ଦରେ ତୃତୀୟ ଅନଙ୍ଗ ଭୀମ ଦେବଙ୍କ ନୀତି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଛତିଶା ନିଯୋଗ ପ୍ରତିଷ୍ଠା କରିଥିଲେ। କିନ୍ତୁ ତା ପୂର୍ବରୁ ସପ୍ତମ ଶତାବ୍ଦୀରେ କେଶରୀ ବଂଶର ରାଜା ଯଦାତି କେଶରୀ ବିଭିନ୍ନ ସେବାୟତ ନିଯୋଗ ଗଠନ କରିଥିବା ପ୍ରମାଣ ମିଳେ। ଯେଉଁ ଛତିଶା ନିଯୋଗର ବ୍ୟାଖ୍ୟା କରାଯାଇଛି ସେଥିମଧ୍ୟରେ ଗରାବଡ଼ୁ ନିଯୋଗ ଅନ୍ୟତମ। ନୀଳାଦ୍ରି ମହୋଦୟ ଗ୍ରନ୍ଥର ବର୍ଣ୍ଣନା ଅନୁଯାୟୀ ଇନ୍ଦ୍ରଦ୍ୟୁମ୍ନ ମହାରାଜା ଶ୍ରୀ ବିଗ୍ରହ ବା ଦାରୁବିଗ୍ରହମାନଙ୍କୁ ପ୍ରତିଷ୍ଠା କରିବା ପରେ ଆଦିପିତା ବ୍ରହ୍ମାଙ୍କୁ ସ୍ମରଣ କରିବାରେ ଆଦିପିତା ଚାରିଗୋଟି ମୁଖ୍ୟ ସେବକ ସୃଷ୍ଟି କରିଥିଲେ। ତନ୍ମଧ୍ୟରେ ଆଚାର୍ଯ୍ୟ, ବ୍ରହ୍ମା, ଚରୁହତା ଏବଂ ପାତ୍ରହତା ସୃଷ୍ଟି କରିଥିଲେ। ଚାରି ମୁଖ୍ୟ ସେବକମାନଙ୍କର କାର୍ଯ୍ୟ ପଦ୍ଧତି ଅନୁଧ୍ୟାନ କଲେ ବ୍ରହ୍ମାଙ୍କ କାର୍ଯ୍ୟଧାରା ବର୍ତ୍ତମାନ ଗରାବଡ଼ୁ ସେବଙ୍କର ଆଦ୍ୟପୂର୍ବ ବୋଲି ଅନେକ ପଣ୍ଡିତ ମତବ୍ୟକ୍ତ କରିଛନ୍ତି। ଗରାବଡ଼ୁ ସେବା ଓ ମଙ୍ଗଳାଳତୀ ଠାରୁ ପହୁଡ଼ ପର୍ଯ୍ୟନ୍ତ ଗରାବଡ଼ୁ ସେବା ନିରନ୍ତର କରିଥାଏ। ତନ୍ମଧ୍ୟରେ ମଙ୍ଗଳାଳତୀରେ ପୁଷ୍ପାଳକ ଏବଂ ଭିତର୍ଛୁ ମହାପାତ୍ରଙ୍କୁ ଜଳ ଦେବା, ଅବକାଶ ସମୟରେ ଜଳଝରି ଲଗାଇବା ଏବଂ ଅଳା ଲାଗି ସମୟରେ ଦର୍ପଣ ଜଳଲାଗି କରିବା, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ ଭୋଗ ସମୟରେ ଝରି ଲଗାଇବା ସହିତ ତିନି ଓଳି ଘଷା ଜଳ ପ୍ରସ୍ତୁତ କରିଥାନ୍ତି। ପ୍ରତ୍ୟେକ ଧୂପରେ ଝରି ଲଗାଇବା ସହିତ ପାଞ୍ଚ ଓଳି ଘଷା ଜଳ ପ୍ରସ୍ତୁତ କରିଥାନ୍ତି ଏବଂ ଧୂପ ପୂଜା ସମୟରେ ଭିତରକୁ ଯାଇ ପତ୍ରିବଣଙ୍କଠାରୁ ସାତ ଗୋଟି ରୂପାଗଡ଼ୁ ନେଇ ସେଥିମଧ୍ୟରେ ଜଳପୂର୍ଣ୍ଣ କରି ବଳଭଦ୍ରଙ୍କ ବାଡ଼ରେ ବଡ଼ ଗୋଟିଏ ଏବଂ ଛୋଟ ଗୋଟିଏ, ସୁଭଦ୍ରଙ୍କ ବାଡ଼ରେ ଗୋଟିଏ ବଡ଼ ଏବଂ ଗୋଟିଏ ଛୋଟ ଏବଂ ଜଗନ୍ନାଥଙ୍କ ବାଡ଼ରେ ଗୋଟିଏ ବଡ଼, ଗୋଟିଏ ମଝଲା ଏବଂ ଗୋଟିଏ ଛୋଟ ଗଡ଼ୁ ସିଂହାସନ ଉପରେ ରଖିଥାନ୍ତି ଏବଂ ପୂଜା ସମୟରେ ଆବଶ୍ୟକ ମୁତାବକ ଜଳ ପୂଜାପୂର୍ଣ୍ଣାଙ୍କୁ ଦିଅନ୍ତି। ଧୂପ ସରିବା ପରେ ଟେରା ଫିଟିଲେ ବଡ଼ ବାଡ଼ରେ ଲାଗିଥିବା ଘଷା ଜଳ ମା' ବିମଳାଙ୍କ ମନ୍ଦିର ସମର୍ପଣ ପାଇଁ ଦେଇଥାନ୍ତି ଏବଂ ରାତ୍ର ପହୁଡ଼ ପୂର୍ବରୁ ଶୟନ ଠାକୁରଙ୍କୁ ଡମ୍ବରୁ ଉପରେ ବିଜୟ କରିବା ପରେ ଆରତୀ ପୁଷ୍ପାଞ୍ଜଳି ପରେ ପୁଷ୍ପାଳଙ୍କ ସହ ମିଶି ଶୟନ ଠାକୁରଙ୍କୁ ଜଗନ୍ନାଥଙ୍କ ଖଟସେଜରେ ଶୟନ କରିବା ପାଇଁ ଗରାବଡ଼ ସେବକ ନେଇଥାନ୍ତି ଏବଂ ସେହି ସମୟରେ ଶୟନ ଠାକୁରଙ୍କର ତକିଆ ତଳେ ଗଭା ରଖି ଚନ୍ଦନ, କର୍ପୂର ଏବଂ ସୁବାସିତ ମାଳ ମା' ବିମଳାଙ୍କ ମନ୍ଦିରଠାରେ ଦେଇଥାନ୍ତି।

0: ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ମଣ୍ଡପରେ ଶ୍ରୀଜୀଉମାନଙ୍କର ମହାସ୍ନାନ ବିଧି ସମୟରେ ଗରାବେଡ଼ୁ ସେବକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ସ୍ନାନ ବେଦୀରେ ଠାକୁରମାନଙ୍କର ରୁନ୍ଧା ଏବଂ ପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେଲା ପରେ ପ୍ରତିହାରୀ ଜଳଛକ ନିମନ୍ତେ ଜଳ ଆଣିବାକୁ ଡାକିଯାଆନ୍ତି ଅଧିବାସ ସ୍ଥାନକୁ। ତାପରେ ବୁହା ହୁଏ ଜଳଛେକ ନିମନ୍ତେ 108 କୁମ୍ଭ ଜଳ। ଗରାବେଡ଼ୁ ସେବକମାନେ ଏହି ଜଳଛେକ ବୋହିବା ସମୟରେ ମୁହଁରେ ବାଘ ମୁହାଁ ବାନ୍ଧିଥାନ୍ତି। ପୂଜା ପଣ୍ଡା ଷୋଡ଼ଶ ଉପଚାରରେ ପୂଜା ସାରିବା ପରେ ଗରାବେଡ଼ୁମାନେ ରୂପା ପିଙ୍ଗଣ ଧରିଥିବା 3 ଜଣ ମେକାପଙ୍କୁ ଜଳ ଦିଅନ୍ତି। ସେହି ଜଳ ନେଇ ପୂଜା ପଣ୍ଡା ଠାକୁରଙ୍କୁ ଲାଗି କରାନ୍ତି।
1: 3 ଗୋଟି ସାମୂହିକ ସେବା ବା ଗୋଷ୍ଠୀ ସେବା ବୋଲି, ଗୋଟିଏ ହେଉଛି ପୌଷ ପୂର୍ଣ୍ଣିମା, ଗୋଟିଏ ହେଉଛି ନୀଳାଦ୍ରି ମହୋଦୟ ଏବଂ ଗୋଟିଏ ସ୍ନାନ ଯାତ୍ରା। ତା ଦେହରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଯାତ୍ରା ହେଉଛି ସ୍ନାନ ଯାତ୍ରା। ସ୍ନାନ ଯାତ୍ରାରେ ସମସ୍ତେ ଗରାବେଡ଼ୁ ନିଯୋଗ ମାଧ୍ୟମରେ ସାମୂହିକ ସେବା ସେଠାରେ କରିଥାନ୍ତି। ତନ୍ମଧ୍ୟରେ 108 ଗରା ଜଳ, ଯାହାକି ପୂର୍ବରୁ ପ୍ରସ୍ତୁତ ହୋଇଥାଏ ଚନ୍ଦନ କର୍ପୂର ଏବଂ ଚୁଆଲ ପଡ଼ି ହେତେ, ସେହି 108 ଗରାକୁ ମୁଆଁ ପାଡ଼ି ବା ବାଘ ମୁଆଁ ପାଡ଼ି, ଯେଉଁଟାକୁ ମୁହଁରେ ବାନ୍ଧି କୌଣସି ପ୍ରକାର ଇଜେମିନି, ତାଙ୍କୁ ନେଇ ସିଂହାସନ ଉପରେ ସ୍ନାନବେଦୀରେ ରଖିଥାନ୍ତି। ଏବଂ ସେ ସିଂହାସନ ଉପରେ ଯେଉଁ ରଖିଥାନ୍ତି ସେଇଟା 4 ବାଡ଼ରେ ରହେ ବା 4 ଭାଗରେ ବିଭକ୍ତ ହୋଇ ରଖାଯାଏ। ପ୍ରଥମେ ବଳଭଦ୍ରଙ୍କ ବାଡ଼ରେ 33 ଗୋଟି ଗରା, ଜଗନ୍ନାଥଙ୍କ ବାଡ଼ରେ 35 ଗୋଟି ଗରା, ସୁଭଦ୍ରାଙ୍କ ବାଡ଼ରେ 22 ଗୋଟି ଗରା ଏବଂ ସୁଦର୍ଶନଙ୍କ ବାଡ଼ରେ 18 ଗୋଟି ଗରା ରହିଥାଏ। ରଖିବା ପରେ ପୂଜାପଣ୍ଡାମାନେ ପୂଜା କରନ୍ତି ଷୋଡ଼ଶ ଉପଚାରରେ ଏବଂ ଶଙ୍ଖପାଣି ପଡ଼ିବା ପରେ ଗରାବେଡ଼ୁ ସେବକମାନେ ସୁବାସିତ ଜଳକୁ ନେଇ ମେକାପ ଧରିଥିବା ରୂପା ପିଙ୍ଗଣରେ ଦିଅନ୍ତି ଏବଂ ମେକାପ ଗରାବେଡ଼ୁ ଦେଇଥିବା ଜଳ ପୂଜାପଣ୍ଡାଙ୍କ ହାତକୁ ଦେଲେ ପୂଜାପଣ୍ଡାମାନେ ତାଙ୍କୁ ପ୍ରତ୍ୟକ୍ଷ ସ୍ନାନ କରନ୍ତି ବା ଜଗନ୍ନାଥଙ୍କ ମସ୍ତକରେ ସେ ଜଳକୁ ଢାଳନ୍ତି। ପ୍ରତ୍ୟେକ ଯାତ୍ରା ବା ପ୍ରତ୍ୟେକ ଦିନ ଜଗନ୍ନାଥଙ୍କର ପରୋକ୍ଷ ସ୍ନାନ ବା ଦର୍ପଣ ସ୍ନାନ ହେଉଥିବା ସମୟରେ ସ୍ନାନ ଯାତ୍ରାରେ ଜଗନ୍ନାଥଙ୍କ ମସ୍ତକରେ ସମ୍ପୂର୍ଣ୍ଣ ରୂପେ ଜଳ ଢଳାଯାଏ। ରଥଯାତ୍ରାରେ ମଧ୍ୟ ସେହିପ୍ରକାର ସେବା ଥାଏ। ଏବଂ ରଥଯାତ୍ରା ଉପରେ ଆଉ ଗୋଟେ ବିଶେଷ ସେବା ହେଉଛି ଯେ ରଥଯାତ୍ରାରେ ସୁଭଦ୍ରାଙ୍କ ରଥରେ ଗରାବେଡ଼ୁ ସମସ୍ତ ପ୍ରକାର ସେବା କରେ। ତା ଅର୍ଥ ଗରାବେଡ଼ୁ ଭିତରେ ଯେଉଁ ପ୍ରକାର ଦୈନନ୍ଦିନ ସେବାରେ ଯେଉଁ ପତ୍ରିବେଡ଼ୁ ସୁଆରବେଡ଼ୁ ଯେଉଁ କାର୍ଯ୍ୟ କରନ୍ତି, ଗରାବେଡ଼ୁ ମଧ୍ୟ ସୁଭଦ୍ରାଙ୍କ ରଥରେ ସୁଆରବେଡ଼ୁ ପତ୍ରିବେଡ଼ୁ କାର୍ଯ୍ୟ କରିବା ସହିତ ନିଜର କାର୍ଯ୍ୟ ମଧ୍ୟ କରିଥାଏ। ବିଶେଷ ନୀତିମାନଙ୍କରେ କ'ଣ ହେଉଛି, ବିଶିଷ୍ଟ ମାସ ତିଥି ବାର ଓ ନକ୍ଷତ୍ରମାନଙ୍କରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ପାଳିତ ହୁଏ। ତଥା ଗୁରୁବାର ମାଜଣା, ଏକାନ୍ତ ନୀତି, ଅମାବାସ୍ୟା, ସାଗର ବିଜେ, ନକ୍ଷତ୍ର ବନ୍ଦାପନା, ଏକାଦଶୀ ଏବଂ ଘୋଡ଼ ଲାଗି, ବନକ ନାଗି, ବେଣ୍ଟ ବା ଶିକାର, ଗ୍ରହଣ ଓ ପରାଗ ନୀତି, ଋଷି ପଞ୍ଚମୀ, ଗହ୍ମା ପୂର୍ଣ୍ଣିମା, ଚମ୍ପକ ଦ୍ୱାଦଶୀ ନୀତିମାନଙ୍କରେ ଗରାବେଡ଼ୁ ସେବାର ବିଶେଷ ଭୂମିକା ରହିଛି। ତତ୍ ସହିତ ରଥଯାତ୍ରା ସମୟରେ ରଥ ଉପରେ ଗଜପତି ମହାରାଜାଙ୍କ ଛେରା ପହରା ଏବଂ ରାଜନୀତି ସମୟରେ ଗଜପତିକୁ ହାତୁଆଣି ଦିଅନ୍ତି।

ବିଭିନ୍ନ ନିୟମ ଅଛି। ପ୍ରଥମେ ଯିଏ ଶାଢ଼ୀ ବନ୍ଧିବାକୁ ଯିବ ସେ ପ୍ରଥମେ ଆଗ ଗଜପତି ମହାରାଜଙ୍କ ବର୍ତ୍ତମାନ ପ୍ରଶାସନିକ ସ୍ତରରେ ତାକୁ ଆଗ ସେଠି ଦରଖାସ୍ତ କରିବ। ତତ୍ପରେ ପ୍ରଶାସନ ସେ ସମ୍ବନ୍ଧରେ ବିଭିନ୍ନ ଯେଉଁ ଅଛନ୍ତି ଦେଉଳକରଣ ତଢ଼ଉକରଣ ଏବଂ ଶ୍ରୀମନ୍ଦିର କମାଣ୍ଡର ତଥା ନିଯୋଗକୁ ସେମାନଙ୍କ ସମ୍ପର୍କରେ ବିବରଣୀ ମାଗିବେ। ବିବରଣୀ ମାଗିବା ପରେ ସେଗୁଡ଼ିକ ସବୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ଶାଢ଼ୀ ବାନ୍ଧିବା ପାଇଁ ଅନୁମତି ପ୍ରଦାନ ବର୍ତ୍ତମାନ କରୁଛନ୍ତି 1952 ରେକର୍ଡ ବ୍ରାଇଟ୍ ଅନୁସାରେ। ତତ୍ପରେ ପାଟଜୋଶୀ ମହାପାତ୍ର ସକାଳ ଧୂପ ସରିବା ପରେ ପାଟଜୋଶୀ ମହାପାତ୍ର ଜୟବିଜୟ ଦ୍ୱାରଠାରେ ଗରାବଡ଼ୁ ସେବକଙ୍କୁ ଶାଢ଼ୀ ବାନ୍ଧନ୍ତି ଏବଂ ଶାଢ଼ୀ ବାନ୍ଧିବା ପରେ ସେହିଦିନଠାରୁ ଗରାବଡ଼ୁ ସେବକ ସେବା କାର୍ଯ୍ୟରେ ନିଯୁକ୍ତି ହୁଅନ୍ତି।

ଶ୍ରୀମନ୍ଦିର ପରିସରରେ ଥିବା ଗୋଟିଏ କୂପର ନାମ ସୁନାକୂଅ। ସୁନାକୂଅ ନାମର ଉଦ୍ଭବ ଯେଉଁ କାରଣରୁ ହେଉନା କାହିଁକି, ଶ୍ରୀଜଗନ୍ନାଥଙ୍କର ଏକ ବିଶେଷ ରୀତି ସହ ଏହି କୂପଟିର ସମ୍ପର୍କ ଥିବାରୁ ଏହା ପ୍ରସିଦ୍ଧି ଲାଭ କରିଛି। ଜ୍ୟେଷ୍ଠ ମାସରେ ପଡ଼ୁଥିବା ଦେବସ୍ନାନ ପୂର୍ଣ୍ଣମୀ ଦିନ ଏହି କୂଅରୁ ପାଣି ନେଇ ସ୍ନାନ ମଣ୍ଡପରେ ଠାକୁରମାନଙ୍କର ସ୍ନାନ ବିଧି ସମ୍ପନ୍ନ ହୁଏ। ଗ୍ରୀଷ୍ମ ଉତ୍ତାପର ଆତିଶର୍ଯ୍ୟରୁ ଦିଅନ୍ତ୍ରୟକୁ ରକ୍ଷା କରିବା ନିମନ୍ତେ ତିନି ଠାକୁରଙ୍କୁ ରତ୍ନ ସିଂହାସନରୁ ପହଣ୍ଡି କରି ନିଆଯାଏ ଆନନ୍ଦ ବଜାର ପରିସରସ୍ଥ ସ୍ନାନ ମଣ୍ଡପକୁ। କିନ୍ତୁ ସେମାନଙ୍କ ପାଇଁ ସ୍ନାନ ଜଳ ଆସେ ପ୍ରାୟ 350 ଫୁଟ ଦୂରସ୍ଥ ଦେବୀ ଶୀତଳାଙ୍କ ସମୀପରେ ଥିବା ସୁନାକୂଅରୁ। ଠିକ୍ କୂଅକୁ ଲାଗି ଶୀତଳାଙ୍କ ବାହନ ପ୍ରାୟ 3 ଫୁଟ ଉଚ୍ଚ ସ୍ତମ୍ଭ ଉପରେ ବିରାଜମାନ। ଏହି କୂଅଟି 50 ଫୁଟରୁ ଅଧିକ ଗଭୀର ଓ ପ୍ରକୃତ କୂଅଟି ଗୋଲାକୃତିର। ତେବେ କୂଅର ଚାନ୍ଦିନୀଟି ସଦାସର୍ବଦା ଗୋଟିଏ ଚତୁଷ୍ମଣି ସିମେଣ୍ଟ ଚାଦର ଦ୍ୱାରା ଆବୃତ ହୋଇଥାଏ। ଏପରି ହେବାର କାରଣ, ଏହି କୂଅର ପାଣି କେବଳ ସ୍ନାନ ରୀତି ପାଇଁ ହିଁ ବର୍ଷରେ ମାତ୍ର ଥରକ ପାଇଁ ବ୍ୟବହୃତ ହୁଏ, ଅନ୍ୟ କୌଣସି ରୀତିରେ ଏହା ବ୍ୟବହୃତ ହୁଏ ନାହିଁ। ସ୍ନାନ ପୂର୍ଣ୍ଣିମାର ପୂର୍ବ ତିଥି ଅର୍ଥାତ୍ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ ସୁନାକୂଅକୁ ଘୋଡ଼େଇ ରଖିଥିବା ସିମେଣ୍ଟ ଚାଦର ଖୋଲାଯାଏ। କାରଣ ସ୍ନାନ ପୂର୍ଣ୍ଣିମା ପୂର୍ବରୁ କୂଅଟିକୁ ଉଝାଳିବା ମଧ୍ୟ ଗୋଟିଏ ପରମ୍ପରା। ଉଝାଳିବା ଦାୟିତ୍ୱ ମଧ୍ୟ ଦୟଣାମାଳୀ ନାମକ ନିର୍ଦ୍ଦିଷ୍ଟ ସେବାୟତମାନଙ୍କ ଉପରେ ନ୍ୟସ୍ତ ରହିଛି। ଶ୍ରୀମନ୍ଦିରର ଦୟଣାମାଳୀମାନେ ସୁନାକୂଅ ଉଝାଳି ଦିଅନ୍ତି। ଉଝାଳିବା ଦ୍ୱାରା ସୁନାକୂଅ ଚତୁର୍ଦ୍ଦଶୀ ଦିନ ସମ୍ପୂର୍ଣ୍ଣ ଜଳଶୂନ୍ୟ ହୋଇଯାଇଥିଲେ ବି ପରଦିନ ସେ କୂପରେ ପର୍ଯ୍ୟାପ୍ତ ପାଣି ଝରିଯାଏ। ଠାକୁରମାନଙ୍କର ସ୍ନାନ ରୀତି ସାଧାରଣତଃ ପୂର୍ବାହ୍ନରେ ସମ୍ପନ୍ନ ହୁଏ। କୂଅର ପ୍ରଥମ ଦୁଇ ଗରା ପାଣି ସ୍ନାନବେଦୀକୁ ବୋହି ନିଅନ୍ତି ସୁନାଗୋସେଇ ନାମକ ସେବାୟତ। ପିତ୍ତଳ ଗରାରେ କୂଅରୁ ପାଣି ବାହାର କରାଯାଏ, କିନ୍ତୁ ଦିଅମାନଙ୍କ ଉପରେ ଜଳ ଢାଳି ସ୍ନାନ କରାଯାଏ ତମ୍ବା ଗରାରେ। ଚନ୍ଦନ, କସ୍ତୁରୀ, କର୍ପୂର ଇତ୍ୟାଦି ପକାଯାଇ ସ୍ନାନ ଜଳ ସୁବାସିତ କରାଯାଏ। 108 ଗରା ପାଣି ସ୍ନାନ ପାଇଁ ବ୍ୟବହୃତ ହୁଏ। ଗରାବଡ଼ୁ ଓ ପଢ଼ିଆରୀମାନେ ଦିଅମାନଙ୍କ ଶିରରେ ଜଳ ଢାଳି ସ୍ନାନ କରାନ୍ତି।

0: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ବିଷୟ ଥିଲା ଗରାବଡ଼ୁ ସେବା। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହାୟତା ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଆଲୋଚନା କରିଥିଲେ ରବିନାରାୟଣ ମହାପାତ୍ର।
1: ଆକାଶବାଣୀ କେନ୍ଦୁଝର, ସମୟ 8:45, ପ୍ରଚାର କରୁଛୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର, ପ୍ରଯୋଜନା ଅନିତା ତିର୍କି, ଉପସ୍ଥାପନାରେ ସତ୍ୟଜିତ ସାମନ୍ତରାୟ।

କେହି ଜଣେ ଖୁବ୍ ସୁନ୍ଦର କଥା କହିଛି କି ଜୀବନରେ କାହାକୁ ଈର୍ଷା କରନ୍ତୁ ନାହିଁ, ପାରୁଛନ୍ତି ତ ଅନ୍ୟକୁ ଭଲ ପାଇବା ଦିଅନ୍ତୁ, ଅନ୍ୟକୁ ଧନ୍ୟବାଦ ଜଣାନ୍ତୁ। ଆପଣଙ୍କୁ କିଏ ଯଦି କେବେ ସାହାଯ୍ୟ କରିଛି ତେବେ ତାର କୃତଜ୍ଞ ହୁଅନ୍ତୁ। ନମସ୍କାର ଶ୍ରୋତାବନ୍ଧୁ, ମୁଁ ସତ୍ୟଜିତ ସାମନ୍ତରାୟ, ନମସ୍କାର କେନ୍ଦୁଝରରେ ଛୋଟ ଏକ କାହାଣୀକୁ ନେଇ। ଶ୍ରୋତାବନ୍ଧୁ, ଏ କାହାଣୀ ହେଉଛି ଜଣେ ପ୍ରତିଷ୍ଠିତ ରେଷ୍ଟୁରାଣ୍ଟ ମାଲିକର ଏବଂ ଜଣେ ଗରିବ ଲୋକର। ଏ ହେଉଛନ୍ତି ସହରର ଜଣେ ପ୍ରତିଷ୍ଠିତ ରେଷ୍ଟୁରାଣ୍ଟ ମାଲିକ। ତାଙ୍କ ରେଷ୍ଟୁରାଣ୍ଟକୁ ପ୍ରତିଦିନ ଶହ ଶହ ଲୋକ ଖାଇବାକୁ ଆସନ୍ତି। ପ୍ରତ୍ୟେକ ସମୟରେ ଭିଡ଼ ଲାଗି ରହେ, ଲୋକମାନେ ଆସନ୍ତି, ଅନେକ ସମୟ ଠିଆ ହେବାକୁ ପଡ଼େ, ତାପରେ ଯାଇ ତାଙ୍କୁ ଖାଇବାକୁ ମିଳେ। ସୁନ୍ଦର ଖାଇବା ବୋଲି ଚାରିଆଡ଼େ ନା, ଜଣେ ଭଦ୍ରବ୍ୟକ୍ତି ପ୍ରତ୍ୟେକ ଦିନ ସେହି ରେଷ୍ଟୁରାଣ୍ଟକୁ ଖାଇବା ପାଇଁ ମଧ୍ୟ ଆସନ୍ତି। ସେ ଲକ୍ଷ୍ୟ କଲେ ଜଣେ ବ୍ୟକ୍ତି ପ୍ରତ୍ୟେକ ଦିନ ଆସୁଛି, ଟେବୁଲରେ ବସୁଛି, ଖାଇବା ଅର୍ଡର ଦେଉଛି, ଖାଉଛି ଏବଂ ଭିଡ଼ର ସୁଯୋଗ ନେଇ ଚୁପ୍କିନା ପଇସା ନ ଦେଇ ସେ ବାହାରି ଚାଲିଯାଉଛି। ଦିନେ ନୁହେଁ, ଦୁଇ ଦିନ ନୁହେଁ, ସବୁ ଦିନ ଏପରି ଘଟଣା ଘଟୁଥିଲା। ଏ ଭଦ୍ରବ୍ୟକ୍ତିଙ୍କର ଏକଥା ମନକୁ ସହ୍ୟ ହେଲା ନାହିଁ। ଏକଥା ରେଷ୍ଟୁରାଣ୍ଟ ମାଲିକକୁ ଜଣେଇବେ ବୋଲି ଚିନ୍ତା କଲେ, କିନ୍ତୁ ସବୁବେଳେ ଭିଡ଼ ଲାଗି ରହୁଥିବାରୁ ସେ ହୋଟେଲ ମାଲିକକୁ ଏ ବିଷୟରେ କହିପାରନ୍ତି ନାହିଁ। ଦିନେ ଦେଖିଲେ ଖାଇବା ସମୟରେ ଭିଡ଼ ଟିକେ କମ୍ ଅଛି, ଆଉ ରେଷ୍ଟୁରାଣ୍ଟ ମାଲିକଙ୍କ ପାଖରେ କଥା କହିପାରିବାର ସୁଯୋଗ ପାଇଲେ। ତ ସେ ଯାଇ ରେଷ୍ଟୁରାଣ୍ଟ ମାଲିକକୁ କହିଲେ, ମୋର ଗୋଟେ କଥା କହିବାର ଅଛି, ଆପଣ ଦେଖନ୍ତୁ ଆପଣଙ୍କ ରେଷ୍ଟୁରାଣ୍ଟ ଖୁବ୍ ଭଲ, ଖୁବ୍ ଭଲ ମଧ୍ୟ ଚାଲୁଛି, ଆପଣଙ୍କର ଖାଇବା ଖୁବ୍ ସୁନ୍ଦର ଏବଂ ସ୍ୱାସ୍ଥ୍ୟ ପାଇଁ ହିତକର। ତେବେ ଗୋଟେ ଜିନିଷ ମୁଁ ଦୀର୍ଘ ଦିନ ହେଲା ଲକ୍ଷ୍ୟ କରୁଛି, ଜଣେ ଭଦ୍ରବ୍ୟକ୍ତି ଆସୁଛନ୍ତି, ଖାଉଛନ୍ତି ଏବଂ ଏ ଭିଡ଼ର ସୁଯୋଗ ନେଇ ଚୁପ୍କିନା ବାହାରି ଚାଲିଯାଉଛନ୍ତି। ସିଏ ଆପଣଙ୍କର ପଇସା ମଧ୍ୟ ଦେଉନାହାନ୍ତି। ରେଷ୍ଟୁରାଣ୍ଟ ମାଲିକ ଟିକେ ହସିଦେଲେ ଏବଂ ଭିଡ଼ କମ୍ ହେବା ପରେ କହିଲେ, ଦେଖନ୍ତୁ ସେ ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ଖାଇ ଏଠୁ ଚାଲିଯାଉଛି, ପଇସା ଦେଉନାହିଁ, ଏକଥା ମୁଁ ଜାଣେ, କିନ୍ତୁ ମୁଁ ତାକୁ ଯିବାକୁ ଦେଉଛି। ପ୍ରଥମେ ପ୍ରଥମେ ଜାଣିବାକୁ ଚାହିଁଲି ସେ ଲୋକଟି କିଏ ଏବଂ ଯାଇ ଦେଖିଲି ଏଇ ଯେଉଁ ପାଖରେ ଯେଉଁ ଛକ ଅଛି ସେ ଛକରେ ସେ ଭିକ ମାଗୁଛି, ଭିକ ମାଗୁଛି, ତା ପାଖରେ ରହିବା ପାଇଁ ଘର ନାହିଁ, ସେଇ ଛକରେ ମଧ୍ୟ ସେ ଶୋଉଛି। ମୋ ରେଷ୍ଟୁରାଣ୍ଟ ବାହାରେ ମଧ୍ୟ ଅନେକ ସମୟରେ ସେ ଶୁଏ। ବହୁତ ସମୟରେ ଲକ୍ଷ୍ୟ କରିଛି ଏଇ ଯେଉଁ ଭିଡ଼ ମୋ ଦୋକାନରେ ହେଉଛି ଇଏ କେବଳ ତାରି ପାଇଁ। ଭଦ୍ରବ୍ୟକ୍ତି ଆଶ୍ଚର୍ଯ୍ୟ ହେଲେ, ଏ ଭିଡ଼ ତା ପାଇଁ କେମିତି? ଏ ପ୍ରଶ୍ନର ଉତ୍ତର ସେ ଜାଣିବାକୁ ରେଷ୍ଟୁରାଣ୍ଟ ମାଲିକଙ୍କୁ ଆଗ୍ରହ ପ୍ରକାଶ କଲେ। ତେବେ ରେଷ୍ଟୁରାଣ୍ଟ ମାଲିକ କହିଲେ ଯେ ଏଇ ଯେଉଁ ଭିଡ଼ ହେଉଛି ମୁଁ ଅନେକ ସମୟରେ ଦେଖିଛି, ଏ ଲୋକ ଜଣକ ଭଗବାନଙ୍କୁ ପ୍ରାର୍ଥନା କରେ ଯେ ହେ ଭଗବାନ, ଭିଡ଼ ଟିକେ ଜୋର ହେଲେ ମୁଁ ସେଇ ସୁଯୋଗ ନେଇ ହୋଟେଲରେ ଯାଇ ଖାଇ ଆସିବି, ମୋ ପେଟ ଟିକେ ପୁରିଯିବ। ସିଏ ଭଗବାନଙ୍କୁ ଡାକିବାରୁ ମୋ ହୋଟେଲରେ ଗ୍ରାହକଙ୍କ ସଂଖ୍ୟା ବଢ଼ୁଛି, ମୋ ରେଷ୍ଟୁରାଣ୍ଟରେ ଖାଇବା ପାଇଁ ଲୋକଙ୍କର ଭିଡ଼ ଜମୁଛି, ତେଣୁ ଏଇ ଯେଉଁ ଭିଡ଼ ଦେଖୁଛନ୍ତି ବା ଆଜି ମୋର ଯେଉଁ ହୋଟେଲର ବୃଦ୍ଧି ହେଇଛି ଇଏ କେବଳ ସେଇ ଲୋକ ପାଇଁ, ତେଣୁ ମୁଁ ତା ପାଖରେ ଋଣୀ, ତେଣୁ ସିଏ ଯଦି ଆସି କ'ଣ ଖାଇଦେଇକି ଯାଉଛି ସେଥିପାଇଁ ମୋର ମନ ଦୁଃଖ କରିବାର କିଛି ନାହିଁ। ହଁ ଶ୍ରୋତା ବନ୍ଧୁ, ଆମ ଜୀବନରେ ବି ଏମିତି ଅନେକ ଘଟଣା ଘଟିଥାଏ। ଅନେକ ସମୟରେ ଆମର ପ୍ରଗତି ବା ଆମର ହେଉଥିବା ଭଲ କାର୍ଯ୍ୟ ପାଇଁ ବା ପ୍ରଗତି ପାଇଁ ବିକାଶ ପାଇଁ କେହି ନା କେହି ଭଗବାନଙ୍କୁ ଡାକିଥାନ୍ତି। ଯେଉଁମାନେ ଆମ ପାଇଁ ଭଗବାନଙ୍କୁ ଡାକୁଛନ୍ତି ତାଙ୍କ ପାଖରେ ଆମେ ଗ୍ରାଟିଚ୍ୟୁଡ଼୍ ଜଣାଇବା ବା କୃତଜ୍ଞ ଜଣାଇବା ତ ନିହାତି ଦରକାର ନା। ଆପଣଙ୍କ ଜାଣତରେ ବା ଅଜାଣତରେ ଅନେକ ଆପଣଙ୍କ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି, ସେଇମାନଙ୍କୁ ଧନ୍ୟବାଦ ଦିଅନ୍ତୁ। ଜୀବନର ପ୍ରତ୍ୟେକଟି ସମୟରେ ଆପଣଙ୍କ ପାଇଁ କାମ କରୁଥିବା ବା ଆପଣ ଯେଉଁମାନଙ୍କ ପାଇଁ ଆଜି ମଣିଷ ହୋଇଛନ୍ତି ତେବେ ସେଇମାନଙ୍କୁ ଆପଣ ଧନ୍ୟବାଦ ଦିଅନ୍ତୁ। ଶ୍ରୋତାବନ୍ଧୁ, ଆପଣ ଅନ୍ୟକୁ ଧନ୍ୟବାଦ ଦେଲେ ନା ଭଗବାନ କୌଣସି ନା କୌଣସି ବାଟରେ ଆପଣଙ୍କର ମାନସିକ, ଆର୍ଥିକ ଏବଂ ସାମାଜିକ ପ୍ରଗତି ନିଶ୍ଚୟ କରିବେ। ତେବେ ସବୁବେଳେ ସେଇ ଗୋଟିଏ କଥା କହୁଛୁ, ଗୁରୁଜନଙ୍କ ଆଶୀର୍ବାଦ ସହ, ସାଥୀ ସତୀର୍ଥଙ୍କ ଭଲ ପାଇବା ସହ କରିଦେଖାନ୍ତୁ ଏପରି କିଛି କି ଦୁନିଆ କରିବ ଆପଣଙ୍କୁ ଦେଖି।

ସବୁଠି ଚାଲିଛି ବନ ମହୋତ୍ସବ। ଗଛ ଲଗାଇବାର ପର୍ବ ହେଉଛି ବନ ମହୋତ୍ସବ। ଏ ବନ ମହୋତ୍ସବ ମାଧ୍ୟମରେ ଆମେ ବିଭିନ୍ନ ଜାଗାରେ ଗଛ ଲଗାଇଥାନ୍ତି, କୃତ୍ରିମ ଜଙ୍ଗଲ ଆମେ ସୃଷ୍ଟି କରିଥାନ୍ତି। ତେବେ ଯେତିକି ଆମ ପାଇଁ ଗଛର ଆବଶ୍ୟକତା ରହିଛି ସେତିକି ଗଛ ଆଜି ଆମ ପାଖରେ ନାହିଁ। ପ୍ରତ୍ୟେକଟି ଲୋକ ଆଜି 422 ଗଛ ଲଗାଇବାର ଆବଶ୍ୟକତା ରହିଛି। ଆପଣ ମଧ୍ୟ ଲକ୍ଷ୍ୟ କରୁଥିବେ ଅନେକ ଲୋକ ଅଛନ୍ତି ଯେଉଁମାନେ ଗଛ ଲଗାନ୍ତି ନାହିଁ, କେବଳ ଗଛ କାଟନ୍ତି ଏବଂ ସେହି ଗଛ

0: କୁ ବଜାରରେ ବିକ୍ରି କରନ୍ତି। ଅନେକ ସ୍ୱେଚ୍ଛାସେବୀ ଅଛନ୍ତି, ଅନେକ ପରିବେଶବିତ ଅଛନ୍ତି, ଅନେକ ଲୋକ ଅଛନ୍ତି, ଅନେକ ଅନୁଷ୍ଠାନ ଅଛି ଯେଉଁମାନେ ଗଛ ଲଗାଇଥାନ୍ତି। ଆଉ ଗଛ ଲଗାଇବାର ପ୍ରକୃଷ୍ଟ ସମୟ ହେଉଛି ଏଇ ଜୁଲାଇ ମାସ 1 ତାରିଖ ଠାରୁ ଆରମ୍ଭ କରି ନଭେମ୍ବର ମାସ ପର୍ଯ୍ୟନ୍ତ।
1: ମୁଁ ଅଜିତ କୁମାର ଶତପଥୀ। ଏଇ ଯେଉଁ ବନ ମହୋତ୍ସବ ଆମେ ପାଳନ କରୁଛେ ଜୁଲାଇ 1 ରୁ ଜୁଲାଇ 7 ତାରିଖ ଯାଏଁ ଗୋଟେ ସପ୍ତାହ ପାଳନ କରୁଛେ, ଏଇଟାରେ ଯଦି ଆମେ ଇତିହାସକୁ ଯିବା ଆମେ ଦେଖିବା ଆମେ ଯେତେବେଳେ ସ୍ୱାଧୀନ ହେଇନଥିଲେ, ମାନେ ଆମେ ସ୍ୱାଧୀନ ହେଲେ କେବେ 1947 ଅଗଷ୍ଟ 15 ତାରିଖ ଦିନ, ତ ତା ପୂର୍ବରୁ ମାନେ ତା ମାସେ ପୂର୍ବରୁ ଜୁଲାଇ 20 ରୁ ଜୁଲାଇ 27 1947 ଜଣେ ପଞ୍ଜାବର ଜଣେ ବୋଟାନିଷ୍ଟ ଥାନ୍ତି, ଉଦ୍ଭିଦ ବିଜ୍ଞାନୀ, ସେ ଦିଲ୍ଲୀରେ ଏଇ ଯୋଉ ଗଛ ଲଗେଇବା ସପ୍ତାହରେ ଏଇ ଗଛ ଲଗେଇବା ଆରମ୍ଭ କରିଥିଲେ। ସେତେବେଳର ଯିଏ ଦିଲ୍ଲୀ ପୋଲିସ କମିଶନର ଥିଲେ, ସେ ଥିଲେ ଖୁର୍ସିଦ ଅହମ୍ମଦ ବୋଲି, ସେ ବି ସେଇ ଏଇ ଯୋଉ ପ୍ରଥମ ବନ ମହୋତ୍ସବଟାକୁ ଯୋଉ ଆମେ ଯୋଉ ଗଛ ଲଗେଇବା ସପ୍ତାହ ଏବେ ରଖୁଛେ ସେଇଟାକୁ ସେ ଇନାଗୁରେଟ୍ କରିଥିଲେ। ତା ସହିତ ଆମର ଯୋଉ ଜାତୀୟ ନେତାମାନେ ଥିଲେ, ଜବାହରଲାଲ ନେହେରୁ, ରାଜେନ୍ଦ୍ର ପ୍ରସାଦ, ଏମାନେ ବି ସେଇ ସପ୍ତାହ ଭିତରେ ବହୁ ଜାଗାରେ ଗଛ ଲଗେଇଥିଲେ। ଇଏ ଥିଲା ଗୋଟେ ଗଛ ଲଗେଇବା ସପ୍ତାହ ବ୍ୟାପୀ, ଇଏ ଥିଲା ପ୍ରଥମ ଇତିହାସ ଏଇ ଯୋଉ ଉତ୍ସବର। ତାପରେ 1950 ଯେତେବେଳେ ଭାରତ ସ୍ୱାଧୀନ ହେଇଯାଇଥିଲା, ସେତେବେଳେ 1950 କେଏମ୍ ମୁନ୍ସି ଆମର ଫୁଡ୍ ଆଣ୍ଡ ଏଗ୍ରିକଲଚର ମିନିଷ୍ଟର ଥିଲେ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆର, ଭାରତ ସରକାରଙ୍କର। ସେତେବେଳେ ଦେଖିଲେ ଯୋଉ ଆକାରରେ ଆମେ ଖାଦ୍ୟ ବଢ଼େଇବା ପାଇଁ ବିଭିନ୍ନ ପ୍ରକାର ଜଙ୍ଗଲକୁ କାଟି ଆମେ ଧାନ କ୍ଷେତ, ଗହମ କ୍ଷେତ ସବୁ ଦେଶ ସାରା କରୁଛେ, ସେ ଭାବିଲେ ଯେ ଏଇ ଯଦି ପ୍ରକ୍ରିୟା ଚାଲେ ଲୋକଙ୍କ ମନରୁ ଜଙ୍ଗଲ ୟା ପ୍ରତି ଗୋଟେ ଭାବ ରହିଛି, ପ୍ରେମ ଭାବ ରହିଛି, ସ୍ନେହ ଭାବ ରହିଛି, ସେଟା ଦୂରେଇ ଯିବ। ସେଥିପାଇଁ ସେ 1950 ଜୁଲାଇ 1 ରୁ ଜୁଲାଇ 7 ଜାତୀୟ ସ୍ତରରେ ସରକାରୀ ଭାବରେ ଆକୁ ଗୋଟେ ବନ ମହୋତ୍ସବ ସପ୍ତାହ ପାଳନ କରିବା ପାଇଁ ଘୋଷଣା କରିଥିଲେ। ସେଇ ଦିନଠୁ ଆମର ଏଇଟା ଚାଲିଛି ବନ ମହୋତ୍ସବ, ଆମେ ପ୍ରତି ବର୍ଷ ଜୁଲାଇ 1 ରୁ ଜୁଲାଇ 7 ପାଳନ କରୁଛେ। ଏଥିରେ ଆମର ମୁଖ୍ୟ ଉଦ୍ଦେଶ୍ୟ ରହୁଛି, ଭାରତ ବର୍ଷରେ ଆମେ ଯେତେ ନାଗରିକ ରହିଛେ, ଆମେ ଯେତେ ଦେଶବାସୀ ରହିଛେ, ଆମେ ଆମ ଦେଶରେ ଗଛ ଲଗେଇବା, ଗଛକୁ ଭଲ ପାଇବା, ଗଛର ଉପକାରିତାକୁ ନେଇ ଆଗକୁ ବଢ଼ିବା, ଆଉ ଗୋଟେ ଭବିଷ୍ୟତକୁ ଆମେ କିଛି ବୃକ୍ଷରାଜିର ଯୋଉ ଉପହାର ଦେବା ସେଇ ମନୋବୃତ୍ତି ଯେମିତି ଆମ ପାଖରେ ସଦା ସର୍ବଦା ରହିବ, ତାର ଇଏ ଗୋଟେ ମୁଖ୍ୟ ଉଦ୍ଦେଶ୍ୟ ରହୁଛି। ତେଣୁ ଏଇ ସପ୍ତାହ ବ୍ୟାପୀରେ ଲୋକମାନେ ଛୋଟ ପିଲାଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସବୁଆଡେ ସେମାନେ ଗଛ ଲଗାନ୍ତି, ନିଜ ବାରିଆଡେ ଲଗାନ୍ତୁ, ନିଜ ସ୍କୁଲ ଘରେ ଲଗାନ୍ତୁ, ନିଜର କାର୍ଯ୍ୟାଳୟରେ ଲଗାନ୍ତୁ, ନିଜର ଯେକୌଣସି ପରିବେଶ ଭିତରେ ବି ଚାରା ରୋପଣ କରନ୍ତି, ବିଭିନ୍ନ ପ୍ରକାର ଗଛକୁ ସୁରକ୍ଷା ଦିଅନ୍ତି, ଆଉ ଗୋଟେ ଜଙ୍ଗଲ ଆଉ ଗଛ ପ୍ରତି ତାଙ୍କର ପ୍ରେମ, ମମତା, ସ୍ନେହ ସବୁ ଦେଖାନ୍ତି। କେଉଁଝରରେ ଯୋଉ ମାଇନିଂ ଚାଲିଛି, ଯୋଉ ଖଣି ଖାଦାନ ଚାଲିଛି, ସେଇ ଖଣି ଖାଦାନ ଆମର ଓଡ଼ିଶାର ରାଜ୍ୟର ଅର୍ଥନୀତିର ମୂଳଦୁଆ କହିଲେ ଅତ୍ୟୁକ୍ତି ହେବନି, ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବ। ସେଇ ଅର୍ଥନୀତିକୁ ନେଇ ଆମେ ଆଜି ଠିଆ ହେଇପାରୁଛୁ, ଖଣି ଖାଦାନ କାର୍ଯ୍ୟକ୍ରମ କରିବାକୁ ବାଧ୍ୟ ଆମେ, ଓଡ଼ିଶା ସରକାରଙ୍କର ସେ ଗୋଟେ ମୂଳ ନୀତି ରହିବ, କାହିଁକିନା ଓଡ଼ିଶା ସରକାରଙ୍କର ବିଭିନ୍ନ ପ୍ରକାର ଯୋଉ ଡେଭଲପମେଣ୍ଟ କାର୍ଯ୍ୟକ୍ରମ ରହିଛି ତା ପାଇଁ ଯୋଉ ଆମର ଆୟ ରହିଛି ଏଇଟା ମୂଳ ଆୟ, କିନ୍ତୁ ସେ ଆୟ ସହିତ ସେ ଖଣିଖାଦାନରୁ ଆମେ ଯୋଉ ପ୍ରକାରେ ଗଛ ବୃକ୍ଷ ଲତା ଯାହା ଯାହା ବି ନଷ୍ଟ ହେଉଛି ତାକୁ କେମିତି ଆମେ ସୁନ୍ଦର ଭାବରେ ଭରଣ ପୋଷଣ କରିପାରିବା, କେମିତି ଆମେ ଗୋଟେ ପର୍ଯ୍ୟାୟକ୍ରମେ ଯେତିକି ଆମେ ନଷ୍ଟ କରିଦେଉଛେ ଖଣିଖାଦାନ ନାଁରେ ତାଠୁ ଆହୁରି 10 ଗୁଣା 15 ଗୁଣା ଗଛ କେମିତି ଆମ ଭିତରେ ଲଗେଇ ଦେଇପାରିବା, ସେଇଟା ହେଲା ବଡ଼ ଚ୍ୟାଲେଞ୍ଜ ଆମ ପାଇଁ। ଯେତିକି ଗଛ ବି ଯେତିକି ଜଙ୍ଗଲ ବି ରହିଲା ଆମେ ତାକୁ କେମିତି ଆହୁରି ଘଞ୍ଚ କରାଇପାରିବା, ଇଏ ଗୋଟେ ମୂଳ ଉଦ୍ଦେଶ୍ୟ ରହୁଛି। କେଉଁଝର ଜିଲ୍ଲାରେ ଆମର ଗୁଡ଼ାଏ ଜାଗାରେ ଯୋଉ ଜଙ୍ଗଲ ରହିଛି, ଖୋଲା ଜଙ୍ଗଲ ଅଛି, ତାକୁ ଆମେ ବହୁତ ଘଞ୍ଚ କରିପାରିବା, ସେଥିରେ ଲୋକମାନଙ୍କର ସହଯୋଗ ରହିଛି। ତା ଛଡ଼ା ଆମର ରେଭିନ୍ୟୁ ଜାଗା ଗୁଡ଼ାକରେ ବହୁତ ଜାଗା ଖୋଲା ରହିଛି, ଜଙ୍ଗଲ ଜାଗା ବି ଖୋଲା ରହିଛି, ଲୋକଙ୍କର ପ୍ରାଇଭେଟ୍ ଜାଗା ବି ଖୋଲା ରହିଛି, ଲୋକଙ୍କର ଯୋଉ ଚାଷ ଜମି ସାଇଡ୍ରେ ରହିଲା କିମ୍ବା ନିଜର ଯୋଉ ବାଡ଼ି ରହିଲା, ଘର ବାଡ଼ି ରହିଲା, ସେଇଟା ବି ବହୁତ ଖୋଲା ରହିଛି। ସେଗୁଡ଼ାକରେ ଯଦି ଆମେ ବୃକ୍ଷ ଲଗେଇ ପାରିବା, ଗଛ ଲଗେଇ ପାରିବା, ତାହେଲେ ଆମେ ଯୋଉ ନଷ୍ଟ ହେଉଛି ତାକୁ ଭରଣା କରିପାରିବା। ଏଇ ଉଦ୍ଦେଶ୍ୟ ନେଇ ଏଇ ଯୋଉ କାର୍ଯ୍ୟକ୍ରମ ରହିଛି ସେଥିରେ ଲୋକମାନେ ଯଦି ଗଛ ନେଇ ଲଗେଇ ତାକୁ ଯଦି ବି ବଢ଼େଇ ପାରିବେ, ଆଉ ସେଥିରୁ ଯଦି ଆମେ କିଛି ନାହିଁ 30-40% ବି ଗଛ ଯଦି ଆମେ ବଞ୍ଚେଇ ଦେଇପାରିବା, ତାହେଲେ ଆମର ଘଞ୍ଚ ଆଉ ଘନତା ଜଙ୍ଗଲର ବଢ଼ିବ, ଆଉ ଯୋଉଟାକି ଆମ ପାଇଁ ଯୋଉ ଖଣି ଖାଦାନ ପାଇଁ ଆମର ଯୋଉ ପରିବେଶ, ଆଜି ଆମର ବର୍ଷାଟିଏ ଠିକ୍ ଭାବରେ ଆସିପାରୁନାହିଁ, ବର୍ଷା ହେଲେ ବି କମ୍ ବର୍ଷା ହେଉଛି, ସେଗୁଡ଼ାକ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଦୂରେଇ ଯିବ।
0: ତେବେ ଏହି ବନ

0: ଉତ୍ସବରେ ଆସନ୍ତୁ ଆମେ ସମସ୍ତେ ସାମିଲ ହେବା, ପ୍ରତ୍ୟେକ ଲୋକ ଗଛ ଲଗାଇବା ଏବଂ ଗଛକୁ ବଞ୍ଚାଇବା।
1: ଯେମିତି ଆମ ପାଇଁ ପୃଥିବୀ ଅଛି, ମାଟି ଅଛି, ପାଣି ଅଛି, ଜଳ ଅଛି, ବାୟୁ ଅଛି, ଗଛ ଅଛନ୍ତି, ଯେମିତି ଆମେ ଜୀବିତ ରହୁ, ଆମ ଖାଇବାଠୁ ଆରମ୍ଭ କରି ଆମ ଔଷଧ ପର୍ଯ୍ୟନ୍ତ ଯଦି ସବୁକିଛିର ଯଦି କେୟାର ଯଦି ଆମ ପାଇଁ ନେଚର ନେଇପାରୁଛି, ତ ତା ବଦଳରେ ଆମକୁ ବି କିଛି କରିବାକୁ ପଡ଼ିବ, ସେଠି ଗଛ ଲଗାଇବାକୁ ପଡ଼ିବ। କିନ୍ତୁ ଗଛ ଗୋଟେ ଏମିତି ଲଗାଇବାର କିଛି ଦିନ ବର୍ଷେ ଦୁଇ ବର୍ଷ ଟିକେ ଯତ୍ନ ନେଲା ପରେ ସେ ଆପେ ବଢି ଚାଲିବ, ତେଣୁ ଏତେ ବେଶୀ କଷ୍ଟ ନୁହଁ। ଏଇଟା ଗୋଟେ ୟୁନିକ୍ ଥିମ୍ ଯୋଉ ଆମର ଅଛି, ସମସ୍ତେ କୁହନ୍ତି ବୃକ୍ଷ ଲଗାଅ, କିନ୍ତୁ ଆମର ଏଇ ଯୋଉ ଥିମ୍ ଅଛି ଗଛ ଲଗାଅ ଆଉ ଗଛ ବଞ୍ଚାଅ, ସେଇଟା ବହୁତ ୟୁନିକ୍, ତେଣୁ ସମସ୍ତଙ୍କୁ ତା ପାଇଁ ବହୁତ ବହୁତ ଶୁଭେଚ୍ଛା। ଆଗକୁ ଏମିତି ବଢି ଚାଲନ୍ତୁ ଏବଂ ଆଗକୁ ଏମିତି ଗଛ ଲଗାଇକି ବଞ୍ଚେଇ ଚାଲନ୍ତୁ।

ବର୍ତ୍ତମାନ ସମୟରେ ଜୀବନ ଥିବା ପର୍ଯ୍ୟନ୍ତ ଏ ଯେ ହ୍ୟୁମାନ ବି ଆମେ ବୃକ୍ଷରୋପଣ ନିହାତି କରିବା କଥା, କାହିଁକି ନା ବୃକ୍ଷ ନହେଲେ ଜୀବ ଜଗତ କେହି ବଞ୍ଚି ରହିପାରିବେ ନାହିଁ। ବର୍ତ୍ତମାନ ଏଇ ପରିବେଶ ତାକୁ ପ୍ରାୟ ଆମର ନୂଆ ଶିକ୍ଷାନୀତି ଅନୁସାରେ ଏଟାକୁ ଇନକ୍ଲୁଡ଼ କରାଯାଇଛି। ଆମର ଏଇ ଜଙ୍ଗଲ ସହିତ ଆମର ସାମାଜିକ ଶିକ୍ଷା ସଂସ୍କୃତି ଅର୍ଥନୈତିକ ସବୁ ସେଥିରେ ଆମର କନେକ୍ସନ୍ ଅଛି ବା ଆମେ ଯୋଡ଼ିକରି ରହିଛୁ। ଜଙ୍ଗଲ ବିନା ବଞ୍ଚିବାଟା ଅସମ୍ଭବ।

ଶୁଣିଲେ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ ସତ୍ୟଜିତ ସାମନ୍ତରାୟ। ଆକାଶବାଣୀ କେନ୍ଦୁଝର, ସମୟ ଦିନ 9 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।

ଆକାଶବାଣୀ କେନ୍ଦୁଝର ସମୟ ଦିନ 10:00 ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନାରୁ କେତୋଟି। ଆଜି ଦିନ 10:02 ପ୍ରଚାର କରିବୁ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗୀତାଞ୍ଜଳି। 10:30 ପ୍ରାୟୋଜିତ କାର୍ଯ୍ୟକ୍ରମ NCRT। ଅପରାହ୍ନ 1:20 ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ DMF। ଅପରାହ୍ନ 5:00 କାର୍ଯ୍ୟକ୍ରମ ଇନ୍ଦ୍ରଧନୁ। 5:30 ଯୁବବାଣୀ। ସନ୍ଧ୍ୟା 6:00 କାର୍ଯ୍ୟକ୍ରମର ସୂଚନା। 6:02 ଆଦିବାସୀ ସଙ୍ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ବନସୁରଭି। ଏଥିରେ ଶୁଣିବେ ବାଥୋଡ଼ି ଗୀତ, ପରିବେଷଣ କରିବେ ହରିବନ୍ଧୁ ଜୁଆଙ୍ଗ ଏବଂ ତାଙ୍କ ସାଥୀ। ସନ୍ଧ୍ୟା 7:00 ଆଲବମ୍ ଗୀତ। 7:30 କୃଷିଜୀବୀ ଭାଇମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଆମ ଚାଷବାସ। ଆଜି ଏଥିରେ ଶୁଣିବେ କମ୍ ପାଣି ଓ କମ୍ ଖର୍ଚ୍ଚରେ ହେଉଥିବା ଧାନ ବିହନ କିସମ। ସୁକୁମାର ଟୁଡୁଙ୍କ ସହିତ ରହିଛି ଆଲୋଚନା। ରାତି 8:00 କେତୋଟି ଚଳଚ୍ଚିତ୍ରର ଗୀତ। 8:15 କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝରର ସାପ୍ତାହିକୀ ସଂସ୍କରଣ। ରାତି 10:00 ଆଞ୍ଚଳିକ ଗୀତ। ରାତି 10:30 ସିନେ ତରଙ୍ଗ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନାରୁ କେତୋଟି। ଆକାଶବାଣୀ କେନ୍ଦୁଝର ବର୍ତ୍ତମାନ ପ୍ରଚାର କରୁଛୁ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗୀତାଞ୍ଜଳି।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ବ୍ରହ୍ମପୁରର କେଉଁ ଗୋଟିଏ ଅକ୍ଷତ ଗାଁରୁ ବୁଢ଼ାବୁଢ଼ୀମାନେ ରଥରେ ମହାପ୍ରଭୁଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିବାକୁ ପୁରୀ ଧାମକୁ ଆସିଥିଲେ। କିଛି ଯୁବଗୋଷ୍ଠୀଙ୍କ ତତ୍ତ୍ୱାବଧାନରେ ସମସ୍ତେ ପ୍ରଭୁଙ୍କୁ ଦର୍ଶନ କରି ସନ୍ତୁଷ୍ଟ ହେଲେ ଦୟଣାର ଆଉ କିଛି ବାକି ନୁହେଁ। ପ୍ରଭୁଙ୍କୁ ଦର୍ଶନ କରି ସେ ସନ୍ତୁଷ୍ଟ ନୁହେଁ। ଆସିବା ବେଳେ ତାର ଏକମାତ୍ର ଝିଅ ବାର ବାର କହିଥିଲା, ମୋ ମାଆକୁ ଟିକେ ଜଗିବ, ଟିଭିରେ ରଥଯାତ୍ରା ଦେଖି ସେ ସନ୍ତୁଷ୍ଟ ନୁହେଁ କେବେ। ହେଲେ ସେ କ'ଣ କିଛି ଶୁଣୁଛି? ଜଗନ୍ନାଥଙ୍କର ସମ୍ପୂର୍ଣ୍ଣ ରୂପଟିକୁ ଆଖି ପୂରାଇ ଦେଖିବ ବୋଲି ସେ ଭିଡ଼ ଭିତରେ ଆକଳନରେ ଚାହିଁ ରହିଛି। ଯେମିତି ଚିହ୍ନା ପିଲାଟି ଏଥର ବୋଧ ଦେଇ ଟାଣି ନେଲା, ତୁ ଚାଲ ମଠକୁ, ଛାତ ଉପରେ ଥାଇ ଦେଖିବୁ ତିନି ରଥଙ୍କୁ। ଏବେ ମହାରାଜ ଆସିବେ ଛେରା ପହଁରା ପାଇଁ, ଭିଡ଼ ଆହୁରି ବଢ଼ିବ, ମୁଁ ତୋତେ ସମ୍ଭାଳି ପାରିବି ନାହିଁ। ଦୟଣା ଖାଲି ବିକଳ ହୋଇ ଚାହିଁଲା ରଥ ଆଡ଼କୁ। ମଠ ଛାତ ଉପରେ ସବୁଠାରୁ ଭଲ ଦିଶୁଥିବା ଜାଗାରେ ପିଲାଟି ତାକୁ ବସେଇ ଦେଇ କହିଲା, ତୋ ବୟସ ଯାହା ହେଲାଣି, ଆଉ ଭିତରକୁ ଯିବାକୁ ମନ କରିନି, ଏଇଠି ତ ଠାକୁରଙ୍କୁ ଦେଖେ। ଦୟଣା ଆଖିରୁ ଏଥର ଲୁହ ଝରିଲା, ଏତେ ମାୟା, ଏତେ କପଟ ଅଭିସନ୍ଧି ଯେ ତୁମ ଦର୍ଶନରୁ ବଞ୍ଚିତ କଲ। କ'ଣ ଏମିତି ତୁମକୁ ମାଗି ପକାଇଥାନ୍ତା ଏ 73 ବର୍ଷର ବୁଢ଼ୀଟା? ମାଗିବା ବେଳେ ତ ମାଗି ନାହିଁ, ଏବେ କ'ଣ ବା ମାଗି ପକାଇଥାନ୍ତି ତୁମକୁ? 62 ବର୍ଷ ପୂର୍ବରୁ ମନଭରି ତୁମକୁ ଦେଖିଥିଲି, ତା ବି ମୋ ବାପାଙ୍କ କାନ୍ଧରେ ବସି। 10-11 ବର୍ଷ ବୟସରେ ବାପା ମୋତେ ବୁଝାଇ ଦେଇଥିଲା, ତୁମେ କାଳେ ଜଗତର ନାଥ, ମୁଁ ମନ ତଳେ ଗଣ୍ଠି ପକାଇଥିଲି ଏଇ କଥା ପଦକ।

ଦୟଣା ମନେ ମନେ ଭାବି ଚାଲିଥିଲା, ଆଉ ଥରେ ଆସିଥିଲେ ବାହାଘର ପରେ ଶାଶୁ ଶ୍ୱଶୁର ସ୍ୱାମୀଙ୍କ ସହିତ ମୁଣ୍ଡରେ ହାତ ଅଢଣା ପକାଇ ଦେଖିଥିଲି ତୁମକୁ, ହେଲେ ସେତେବେଳେ ବି କେଉଁ ମନ ଭରି ଦେଖିଥିଲି ସମ୍ଭ୍ରମର ପାଚେରୀ କେମିତି ଲଙ୍ଘନ କରିଥାନ୍ତି, ଆଉ ଏବେ ବାର୍ଦ୍ଧକ୍ୟ ବେଶରେ ତୁମର ସମ୍ପୂର୍ଣ୍ଣ ଦର୍ଶନ ପାଇବି ବୋଲି କେବେଠାରୁ ଆଶା କରିଥିଲି। ତୁମେ ଯାହା ଦେଇଛ ସୁଖ ଦୁଃଖ ସବୁ ଗ୍ରହଣ କରିଛି, ହେଲେ ମୋର ଏତିକି ଅଳି ପୂରଣ କରିପାରିଲନି। ଏମିତି ଭାବୁ ଭାବୁ ରଥ ଚକ ଗଡ଼ିଲା। ସମସ୍ତେ କହୁଥିଲେ ଆଜି ମହାପ୍ରଭୁ ହଟ କରିନାହାନ୍ତି, ସୁନା ପିଲା ଭଳି ଚାଲିଛନ୍ତି ଜନ୍ମସ୍ଥାନକୁ। ଦୟଣାର ମନ ମାନୁନି, ଏଯାଏଁ ସେ ତୁଣ୍ଡରେ ଦାନା ଦେଇନି, ତାକୁ ଛାଡ଼ି ଅନ୍ୟ ବୁଢ଼ାବୁଢ଼ୀମାନେ ଖୁସି, ଯାହା ହେଉ ଦର୍ଶନ ପାଇଛନ୍ତି। ସନ୍ଧ୍ୟା ହେଲାଣି, ଦୟଣାର ଦେହରେ ଏତେବେଳେ କେଉଁଠୁ ଆସିଲା କେଜାଣି, ସେ ଚାଲିଲା ଗୁଣ୍ଡିଚା ମନ୍ଦିର ଆଡ଼କୁ। ରଥ ଖାଲି, ସାଙ୍ଗେ ସାଙ୍ଗେ ତିନି ଠାକୁର ପହଣ୍ଡି ଭିଜାରେ ଯାଇଛନ୍ତି ଗୁଣ୍ଡିଚା ଘରକୁ। ଦୟଣା ଦେଖିଲା କେତେ ସୁନ୍ଦର ଦିଶୁଛି ଗୁଣ୍ଡିଚା ମନ୍ଦିର, ଏତେ ଗହଳି ଭିତରେ ବି ସେ ବସିପଡ଼ିଲା ରଥ ସାମ୍ନାରେ। ଅମାନିଆ ଲୁହ ଝରିପଡ଼ିଲା ଆଖିରୁ, ଦୁଇ ହାତରେ ସାଉଁଟିଲା ଶରଧା ବାଲି। ବାସ୍ପାକୁଳ କଣ୍ଠରେ କହିଲା, ଏଇପଟେ ତୁମେ ଯାଇଛ ନା କାଳିଆ ଠାକୁର, ଦର୍ଶନ ନ ଦେଲ ନାହିଁ, ତୁମ ଶ୍ରୀଅଙ୍ଗକୁ ସ୍ପର୍ଶ କରିଥିବା ଏ ଶରଧା ବାଲିକୁ ନେବାରେ କିଏ ମୋତେ ବାଧା ଦେବ। ଦୟଣାର ଲୁହରେ ଆର୍ଦ୍ର ହେଲା ଶରଧା ବାଲି, କାନିରେ ଗଣ୍ଠି ପକାଇ ସାଇଥିଲା ବେଳେ କେହି ଜଣେ ଧରି ପକାଇ କହିଲା, ଏତେ ଗହଳି ଭିତରେ ଚକଟି ପକାଇବେ ଲୋକ, କାହିଁକି ବସିଛୁ ଏଠି। ଦୟଣା କହବରା କଣ୍ଠରେ କହିଲା, ସେ ତ ମନ ଖୋଲି ଦର୍ଶନ ଦେଲା ନାହିଁ, କ'ଣ କରିବି, ତା ଶରଧା ବାଲିରୁ ମୁଁ ଠାଇ ନେଉଛି।

ଦୟଣା କହି ଚାଲିଥିଲା, ଆଉ କ'ଣ ଗହଳି ଭିତରେ ତାକୁ ଆଖି ପୁରାଇ ଦେଖିପାରିବି? ସେ ଲୋକଟା ତାକୁ ଜନସ୍ରୋତ ଭିତରେ ନେଇଗଲା ଆଗକୁ ଭିତରକୁ। ଲାଗିଲା ସେ ଯେପରି ପାଣି ସୋ ଭିତରେ ଭାସି ଭାସି ଚାଲିଛି, ଜାଣିନି କେତେବେଳେ ସବା ଆଗରେ ଛିଡ଼ା ହୋଇଯାଇଛି। ସେ ହୁଳହୁଳିର ଗହ ଗହ ନାଦରେ ପୁରି ଉଠିଛି ମନ୍ଦିର ପ୍ରାଙ୍ଗଣ। ସେ ଦେଖୁଛି ତା ଅତିପ୍ରିୟ ଚତୁର୍ଦ୍ଧା ମୂର୍ତ୍ତିମାନଙ୍କୁ, ଖିଲିଖିଲି ହସି ଉଠୁଛନ୍ତି କାଳିଆ ଠାକୁର। ଲାଗୁଛି ଆଉ କେହି ନାହାନ୍ତି ଆଖପାଖରେ, କେବଳ ସେ ଓ ତା କାଳିଆ ଠାକୁର। ସେମାନଙ୍କ ମଝିରେ କେବଳ ଆତ୍ମତୃପ୍ତି, ଲୁହକେଇଧାର, ଅବ୍ୟକ୍ତ ଭାଷା। ଏମିତି କେତେକାଳ ସେ ଛିଡ଼ା ହୋଇଛି ତାର ମନେ ନାହିଁ। ଲାଗୁଛି ତା ଭିତରେ ଗୋଟେ ଗୁଣ୍ଡିଚା ମନ୍ଦିର, ସେ ରତ୍ନ ସିଂହାସନରେ ବି ଏଇ ମୂର୍ତ୍ତି। ସେ ଲୋକଟା କୋଡ଼ୁଥିଲା କେଜାଣି, ତା ହାତକୁ ମୁଠାଏ ଛଡ଼ା ତୁଳସୀ ଧରାଇ ଦେଇ କହିଲା, ଏଥର ତ ମନ ମାନିଲା ତ? ଲୁହା ବିଜେ ଆଖିରେ ସେ ଚାହିଁଲା ଟାହିଆରେ ଲାଗିଥିବା ତୁଳସୀ ଓ ଦୟଣାକୁ। ତା ଜୀବନ ଅଛି ଧନ୍ୟ। ସେ ଦୟାଳୁ ଲୋକଟାକୁ ଦେଖିବାକୁ ଚାହିଁଲା ଦୟଣା, ନା କେହି ନାହାନ୍ତି ସେଭଳି ତ ପାଖରେ। ବାହାରକୁ ଆସି ଖୋଜିଲା ସେ, ଗୋଟେ ଅବ୍ୟକ୍ତ ଆନନ୍ଦରେ ଘାରି ହେଲା ସେ। ଅନେକ କାଳ ଯାଏଁ ମନେ ମନେ କହୁଥିଲା ସେ, ମୋ ଦୟଣା ନାଟିକୁ ସାର୍ଥକ କରିଦେଲ ପ୍ରଭୁ, ଆଜି ମୋ କାନେ ପୂର୍ଣ୍ଣ, ଗୋଟେ ପଟେ ଶରଧାପାଲି ଓ ଅନ୍ୟପଟେ ତୁମ ଶ୍ରୀଙ୍କର ଦୟଣା, ତୁଳସୀ ଓ ଫୁଲ। ଭାବତ ରଙ୍ଗରେ ପତ୍ରଟିଏ ଭାସି ଭାସି ଚାଲିଥିଲା ଯେପରି।

ତରଥ ଆଜି ମୁଁ ଟାଣୁଛି କାଳିଆ ତୁ ଟାଣିବୁ ମୋ ରଥ କେତେ ଅଙ୍କା ବଙ୍କା ଖାଲ ଠେପ ଭରା ଅଟେ ମୋ ଜୀବନ ପଥ ପୁରୁଣା ଦଦରା ରଥେ ବସିଅଛି ଜାଣେ ନାହିଁ ଯିବ କାହିଁ କାହିଁ କେତେ ଦୂର ଟାଣିବୁ କାଳିଆ ପ୍ରାଣକୁ କଷଣ ଦେଇ ମୋ ରଥର ବାନା ପଡ଼ିଅଛି ଛିଡ଼ି ଯେବେଠୁ ପାଇଲା ହେତୁ ବଣମଲ୍ଲୀ ସମ ରହିବି ଅଜଣା ରହିବ ଜୀବନ ବିନ୍ଦୁ ମୋ ଆଖିରେ ଲୁହ ଦେରେ ଲିଭେଇ ନ ପଡ଼ୁଏ ଭୂମି ପରେ ଅପବିତ୍ର ହେବ ପବିତ୍ର ପୃଥିବୀ ଆସି ମୋର ସଂସ୍ପର୍ଶରେ ଫେରାଇ ନିୟମ ରଥ ପାଦ ତଳେ ମୋତେ ରଖରେ କାଳିଆ ପୁରିବ ମୋ ମନ ରଥ ଏଇ ତ ଥିଲା ଆପଣଙ୍କ ମନ୍ମୟୀର ଆପଣଙ୍କ ଲାଗି ଭିଜା ପତ୍ରଟିଏ ଆଜିର କାର୍ଯ୍ୟକ୍ରମକୁ ଏଠି ରଖି ରହୁଛି ମୁଁ ମନ୍ମୟୀ ନମସ୍କାର।

0: ଶୁଣିଲି କେନ୍ଦିରା ଗୀତ ପରିବେଷଣ କଲେ ହରମୋହନ ଜେନା ଆକାଶବାଣୀ
1: ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଅପରାହ୍ନ 1:21 ପ୍ରଚାର କରୁଛୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ କେନ୍ଦୁଝର ବା ଡିଏମ୍ଏଫ୍ କେନ୍ଦୁଝରଙ୍କ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍।

0: ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ଏବଂ ବିକଶିତ ଗ୍ରାମୀଣ ଭାରତର ସଂକଳ୍ପକୁ ଆଗକୁ ବଢ଼ାଇବା ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ସମଗ୍ର ଦେଶରେ ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ ଗ୍ରାମୀଣ ବା ଭିଭିଜି ରାମଜୀର ଲୋକାର୍ପଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସାଗରିକା ସାହୁ, ଜିଲ୍ଲାପାଳ ଶ୍ରୀଯୁକ୍ତ ବିଶାଲ ସିଂ, ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଏଚ୍ଟି ଧନରାଜ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ କୁମାର ନାଗଭୂଷଣ, ଚମ୍ପୁଆ ବିଧାୟକଙ୍କ ପ୍ରତିନିଧି ଶ୍ରୀଯୁକ୍ତ ସଞ୍ଜୀବ କୁମାର ବେହେରା, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ପଞ୍ଚାୟତରାଜ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ଅତିଥିମାନେ ନିଜ ନିଜ ଅଭିଭାଷଣରେ ଏହି ବଡ଼ ସଂସ୍କାରର ପରିବର୍ତ୍ତନଶୀଳ ସାମର୍ଥ୍ୟ ଉପରେ ଗୁରୁତ୍ୱ ଦେଇ ଭିଭିଜି ରାମଜୀର ଶୁଭାରମ୍ଭ, କେନ୍ଦୁଝରର ଗ୍ରାମୀଣ ଅର୍ଥନୀତି ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ଆଶା ପ୍ରକଟ କରିଥିଲେ। ପ୍ରଶାସନିକ ନିରନ୍ତରତା ବିଷୟରେ ଜନସାଧାରଣଙ୍କୁ ଆଶ୍ୱାସନା ଦେଇ ଅତିଥିମାନେ ଆହୁରି ମଧ୍ୟ ଏହି ନୂତନ ବ୍ୟବସ୍ଥା ଲାଗୁ ହେବା ସମୟରେ କେନ୍ଦୁଝର ଜିଲ୍ଲାର କୌଣସି ବି ଯୋଗ୍ୟ ଗ୍ରାମୀଣ ଶ୍ରମିକ ସମସ୍ୟାର ସମ୍ମୁଖୀନ ହେବେ ନାହିଁ ବୋଲି ପ୍ରକାଶ କରିଥିଲେ। ବର୍ତ୍ତମାନର ସମସ୍ତ ଇ-KYC ଯାଞ୍ଚ ହୋଇଥିବା ଜବ୍ କାର୍ଡ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିବ ଏବଂ ପର୍ଯ୍ୟାୟକ୍ରମେ ନୂତନ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡ ବଣ୍ଟନ ଶେଷ ନ ହେବା ପର୍ଯ୍ୟନ୍ତ ଏହା ବୈଧ ରହିବ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଜାତୀୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଶାଲ ସିଂ ସ୍ୱାଗତ ଭାଷଣ ଦେଇ କହିଥିଲେ, ଜୁଲାଇ 1 ତାରିଖଠାରୁ ଏହି ଭିଭିଜି ରାମଜୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍ଠାରେ ଏହି ଯୋଜନା ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ କୁମାର ନାଗଭୂଷଣ କହିଥିଲେ,
1: ପ୍ରଥମତଃ ନୂଆ ଆଇନ କାହିଁକି? ଏଇ ଯେତେବେଳେ ପ୍ରଶ୍ନ ଉଠୁଛି, ଆମେ ମନରେଗାରେ ଯେତେବେଳେ କାମ କରିଛେ ସେଥିରେ 100 ଦିନର କାର୍ଯ୍ୟ କରିବା ଭିତରେ ବିଭିନ୍ନ ଯୋଉ ରେଷ୍ଟ୍ରିକ୍ସନ୍ ଥିଲା ତା ବା ଯୋଉ ପିଲ୍ଫରେଜ୍ ଥିଲା ବା ଯୋଉ ବିଚ୍ୟୁତି ରହୁଥିଲା ବିଭିନ୍ନ ବିଭାଗମାନଙ୍କ ପାଇଁ କାର୍ଯ୍ୟାନ୍ୱୟନରେ, ସେଥିପାଇଁ ତାକୁ ଲକ୍ଷ୍ୟ କରିକି ବର୍ତ୍ତମାନ ଗୋଟେ ଗ୍ରାମାଞ୍ଚଳର ପରିବାରକୁ ଯଦି ହାରାହାରି ସିଏ 150 ଦିନ ପର୍ଯ୍ୟନ୍ତ, ଏଇଟାକୁ ଯୋଉଟା ଅଛି 125 ଦିନ ସ୍ଥଳ ବିଶେଷରେ ଦେଢ଼ଶହ ଦିନ ପର୍ଯ୍ୟନ୍ତ, ଏବଂ ଏସ୍ଟି ବା ଯେଉଁମାନେ ହାବିଟେସନ୍ସ ଅଛନ୍ତି ସେଇ ହାବିଟେସନ୍ରେ ଅଧିକା ଦିନ ବଢ଼େଇବାର ବି ପ୍ରୋଭିଜନ୍ ଅଛି, କିନ୍ତୁ ସେଟା ସ୍ପେସିଫିକ୍ ନୋଟିଫିକେସନ୍ ଦ୍ୱାରା କରାଯାଇପାରିବ। ତେବେ ସମସ୍ତଙ୍କ ପାଇଁ 125 ଦିନର ବର୍ତ୍ତମାନ ରହିଲା ମ୍ୟାଣ୍ଡେଜ୍ ପ୍ରୋଭିଜନ୍। ସେଥିରେ ଆଉ ଗୋଟେ ବଡ଼ ପ୍ରୋଭିଜନ୍ ଅଛି ଯାହା ମନରେଗାରେ ନାହିଁ, ସେଗୁଡ଼ା ପ୍ରମୁଖ ଭାବରେ ଅଛି। ଏଇଟା ସେଥିରେ ଗୋଟେ ଜିନିଷ ରହିଛି, ଆଗରୁ ଅନ୍ଏମ୍ପ୍ଲୟମେଣ୍ଟ ଆଲାଉନ୍ସ ଗୋଟେ ରାଜ୍ୟ ସରକାରଙ୍କ ଉପରେ ଗୋଟେ ବୋଝ ହେଉଥିଲା, ବର୍ତ୍ତମାନ ଆପଣମାନଙ୍କର ଅନ୍ଏମ୍ପ୍ଲୟମେଣ୍ଟ ଆଲାଉନ୍ସ ଯଦି T+8 ଆପଣମାନେ MR ପେମେଣ୍ଟ କରିନାହାନ୍ତି, ତାହେଲେ T+8 ପର ଯେତେ ଦିନ ପର୍ଯ୍ୟନ୍ତ ଆପଣ FTO ଜେନେରେଟ୍ କରିନାହାନ୍ତି, ସେ ଭିତରେ ତାର ଯେତିକି ଅନ୍ଏମ୍ପ୍ଲୟମେଣ୍ଟ ଆଲାଉନ୍ସ ଡ୍ୟୁ ହେବ, ପେମେଣ୍ଟ ହେଲା ବେଳକୁ ଅଟୋମେଟିକାଲି ସେତିକି ଟଙ୍କା ସେଥିରେ ଆଡ୍ ହେବ। ମାନେ ଆପଣ ଯଦି ପେମେଣ୍ଟ ୟାକୁ T+8 MR ବାହାର କଲେନି, 0.05 ହିସାବରେ ଆପଣ 0.05% ତାର ଯେତିକି ସମୁଦାୟ ୱେଜ୍ ପାଇବାର କଥା, ତାର 0.05% ହିସାବରେ ଦିନକୁ ସେହି ହିସାବରେ ତାର ଅଟୋମେଟିକାଲି ଆପଣ ଯେତେବେଳେ ପେମେଣ୍ଟ କରିବେ, ପେମେଣ୍ଟଟା ଯେତେବେଳେ ଜେନେରେଟ୍ କରିବେ, ମନେକର 3 ଦିନ ଲେଟ୍ରେ ଆପଣ କରିଛନ୍ତି, T+11 କରିଛନ୍ତି, ତାହେଲେ 3 ଦିନର ଅନ୍ଏମ୍ପ୍ଲୟମେଣ୍ଟ ଆଲାଉନ୍ସ ଅଟୋମେଟିକାଲି ତାର ରେମୁନେସନ୍ରେ ଆଡ୍ ହେଇଛି, ସେଠି ଇଏ ଭିତରେ ଆଡ୍ ହେଇଯିବ। ସେଟା ଆକ୍ଟରେ ପ୍ରୋଭିଜନ୍ ଅଛି, ସେ ଲିଗାଲ୍ ରାଇଟ୍ ନାଉ। ତୃତୀୟ ଜିନିଷ ଥିଲା, ପ୍ରତ୍ୟେକ ଆମେ ଆନୁଆଲ୍ ଆକ୍ସନ୍ ପ୍ଲାନ୍ ଯେମିତି କରୁଥିଲେ, ବର୍ତ୍ତମାନ ପ୍ରତ୍ୟେକ ପଞ୍ଚାୟତ ପାଇଁ BGPP ବିକଶିତ ଗ୍ରାମ ପଞ୍ଚାୟତ ପ୍ଲାନ୍ କରିବାର ବର୍ତ୍ତମାନ BGPP ବର୍ତ୍ତମାନ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ପାଇଁ କରିବାର ବର୍ତ୍ତମାନ ସମୟ ଅଛି। ଏଇ BGPP ଆପଣଙ୍କର ଯେଉଁ 318 ପ୍ରକାର ଯେଉଁ କାମ ଅଛି, ସେ କାମକୁ ଆପଣମାନେ ସେ କାମ ଭିତରୁ ସାରଣୀକ୍ରମେ ଅନ୍ୟ ସମସ୍ତ ଡିପାର୍ଟମେଣ୍ଟ ମାନଙ୍କର କନଭର୍ଜେନ୍ସକୁ ନେଇକରି ସେ ପ୍ଲାନ୍ ଆକ୍ସନ୍ ପ୍ଲାନ୍ଟା କରିବାକୁ ପଡ଼ିବ। ଯେ ଆକ୍ସନ୍ ପ୍ଲାନ୍ଟା ନ୍ୟାସନାଲ୍ ରୁରାଲ୍ ଇନଫ୍ରାଷ୍ଟ୍ରକ୍ଚର ଷ୍ଟାକ୍ରେ ରହିବ। ଏବେ ବର୍ତ୍ତମାନ ସୁଦ୍ଧା କ'ଣ ହେଉଥିଲା ଯେ ଆପଣମାନେ ପଞ୍ଚାୟତ ସ୍ତରରେ ଯେଉଁ କେସ୍ ରେକର୍ଡ ଖୋଲିବାରେ କୁହନ୍ତୁ, ବିଭିନ୍ନ ପ୍ରକାର କାମ ନେବାରେ ଯେଉଁ ରହୁଥିଲା ଭାବ ଯେ ଯିଏ ଯାହା ଦେଲା କାମ ଆପଣ ଖୋଲିଦେଲେ, କିଛି କଲେ କିଛି କଲେନି, ବର୍ତ୍ତମାନ ସବୁଗୁଡ଼ାକ କାମ ଆପଣ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଲେବୁଲ୍ରେ NRIS ଅନ୍ତର୍ଭୁକ୍ତ ରହିବ ଏବଂ PM ଗତି ସହିତ ଲିଙ୍କ୍ ରହିବ। ତା ଅର୍ଥ କୌଣସି କାମ ଆପଣ ନା ଡୁପ୍ଲିକେଟ୍ କରିପାରିବେ, ନା ଆପଣଙ୍କ କାମ କେହି ଡୁପ୍ଲିକେଟ୍ କରିପାରିବ। କାହିଁକି ନା ଏଇଟା ଜିଓ ସ୍ପାସିଆଲ୍ ମ୍ୟାପିଂ ହେଇଥିବ କାମ, ସେଇ ଲୋକେସନ୍ରେ ସେଇ ସ୍ପାସିଆଲ୍ ଲୋକେସନ୍ରେ ଅନ୍ୟ କେହି କାମ ଟେକ୍ଅପ୍ କରିପାରିବେ ନାହିଁ, ତେଣୁ ଏଥିରେ କାମର ଡୁପ୍ଲିକେସି ହେଇପାରିବ ନାହିଁ। ପୂର୍ବରୁ ପଶ୍ଚିମ, ପଶ୍ଚିମରୁ ପୂର୍ବ, ଯଦି ସେଇ ରୋଡ୍ ଆପଣ ପକାଇଛନ୍ତି ସେ ଆଉ ହେବ ନାହିଁ ଗୋଟେ କାମ କରିବାର ଆଟ୍ଲିଷ୍ଟ 3 ବର୍ଷ ଭିତରେ। ବର୍ତ୍ତମାନ ରାଜ୍ୟ ସ୍ତରରେ ପ୍ରତ୍ୟେକ ମାସରେ କନଭର୍ଜେନ୍ସ ବୈଠକ ହେବାର ଆବଶ୍ୟକତା ରହିଛି ଏବଂ ଯାହା କନଭର୍ଜେନ୍ସର ଯେଉଁ ରହିବ ବିଧି, ସେ ତା ଉପରେ ଡିଟେଲ ସବିଶେଷ SOP ଆମେ ପାଇବା, ସମସ୍ତ ବିଭାଗ ତା ଉପରେ ପାଇବେ। ଯେଉଁ ସମୁଦାୟ ମ୍ୟାଣ୍ଡେଜ ଟାର୍ଗେଟଟା ବର୍ତ୍ତମାନ ସେକେଣ୍ଡାରୀ ଆସ୍ପେକ୍ଟ, ଟାର୍ଗେଟ୍ ଅଫ୍ ମ୍ୟାଣ୍ଡେଜ ଇଜ୍ ସେକେଣ୍ଡାରୀ, ଆସେଟ୍ କ୍ରିଏସନ୍ ଇଜ୍ ଫାଷ୍ଟ। ତ ମ୍ୟାଣ୍ଡେଜ ଟାର୍ଗେଟ ଯେଉଁଟା ରହିବ ସେଥିରୁ 60% ପଞ୍ଚାୟତରାଜର, 40% ଲାଇନ୍ ଡିପାର୍ଟମେଣ୍ଟ ମାନଙ୍କର ରାଜ୍ୟ ସ୍ତରରୁ ନିର୍ଦ୍ଧାରିତ ହୋଇକି ରହିବ। ଆପଣମାନେ ଜାଣିଛନ୍ତି ଯେ ବର୍ତ୍ତମାନ ଯେ ଆପଣଙ୍କର ଫେସିଆଲ ରେକଗ୍ନିସନ ଆପଣଙ୍କର ବର୍ତ୍ତମାନ ଲାଗୁ ହେଇଗଲାଣି, NMMS ତାର ଫ୍ୟୁଚର ସ୍ପେସିଫିକେସନ ଯେଉଁ ଅଧିକା ସ୍ପେସିଫିକେସନ ଆସିବା କଥା ସେ ଆସିଯାଇଛି ଆଟେଣ୍ଡାନ୍ସ ମ୍ୟାପିଂ କରିବା ପାଇଁ। ତା ସହିତ ଆପଣଙ୍କର ବାୟୋମେଟ୍ରିକ ଅଥେଣ୍ଟିକେସନ ଏବଂ ଆପଣଙ୍କର ଯେଉଁଟା ଅନ୍ୟ ରହିଲା ମୋବାଇଲ ବେସ୍ଡ ୱାର୍କସାଇଟ୍ ମନିଟରିଂ, ସେ ଜିନିଷ ବି ବହୁତ କମ୍ ଦିନରେ ତାର ଲାଗୁ ହେଇଯାଉଛି। ତେଣୁ ଆମେ ସମସ୍ତେ ନୂଆ ପୋର୍ଟାଲରେ ବର୍ତ୍ତମାନ କାଲିଠାରୁ ମସ୍ଟ୍ରୋଲ ବାହାରକୁ ଆପଣ କରୁଥିବେ, ଯେଉଁମାନେ କରିଥିବେ ନୂଆ କାମର, ଆମର ବର୍ତ୍ତମାନ ଜୁଲାଇ ମାସଟା ଆମର ଷ୍ଟପ୍ ଅଛି, ପଜ୍ ଅଛି, July 15 ପର୍ଯ୍ୟନ୍ତ ଆମର ଆନନ୍ଦପୁର ସବ୍ଡିଭିଜନରେ କରିପାରିବେ। ତେଣୁ ସମସ୍ତେ ସେଇ ଅନୁସାରେ ମସ୍ଟ୍ରୋଲ ସେଇ ଅନୁସାରେ ବାହାର କରିବେ। ତ ଯେଉଁ ବ୍ରୋଡ୍ ଡିଫରେନ୍ସେସ୍ ଅଛି ସମସ୍ତଙ୍କୁ ଜାଣିବା ପାଇଁ, 100 ଦିନ ଜାଗାରେ ଆମେ 125 ଦିନ ପାଉଛେ, ମଲ୍ଟିପୁଲ ଆଣ୍ଡ ସ୍କାଟର୍ଡ ୱାର୍କ ଅଛି ଥିଲା ମନରେଗାରେ, କିନ୍ତୁ ଏଥିରେ 4 ବ୍ରୋଡ୍ କାଟାଗୋରିରେ କରାଯାଇଛି ବିଭକ୍ତ। କ'ଣ? ୱାଟର ସିକ୍ୟୁରିଟି, ରୁରାଲ ଇନଫ୍ରାଷ୍ଟ୍ରକ୍ଚର, ଲାଇଭଲିହୁଡ୍ ବେସ୍ ପ୍ରୋଜେକ୍ଟ ଆଣ୍ଡ କ୍ଲାଇମେଟ୍ ରେଜିଲିଏଣ୍ଟ ପ୍ରୋଜେକ୍ଟ ଇନ୍ କେସ୍ ଅଫ୍ ଏମର୍ଜେନ୍ସି ଏରିଆସ୍। ଏଇ 4 ବ୍ରୋଡ୍ କାଟାଗୋରି ଅଛି। ଆଗରୁ କ'ଣ ହେଉଥିଲା, ସେଣ୍ଟର ଆଉ ସେଣ୍ଟର ବିୟର କରୁଥିଲା ଆପଣଙ୍କର ସମସ୍ତ ଅନ୍ସ୍କିଲ୍ଡ ୱେଜ୍ କଷ୍ଟ ବିୟର କରୁଥିଲେ ଏବଂ ଅନ୍ଏମ୍ପ୍ଲୟମେଣ୍ଟ ଆଲାଉନ୍ସ ବିୟର କରୁଥିଲେ। ବର୍ତ୍ତମାନ ସେଣ୍ଟର, ଷ୍ଟେଟ୍ ଆଉ କୌଣସି ଡିଫରେନ୍ସେସ୍ ନାହିଁ, ଏଇଟା ଗୋଟେ ବିଧିବଦ୍ଧ ଆପଣଙ୍କର ନର୍ମେଟିଭ ସ୍କିମ୍। ଯେମିତି ରୁରାଲ ହାଉସିଂରେ 60-40 ମନେକର ରହିଲା, 60% କେନ୍ଦ୍ର ଦେବ, 40% ଷ୍ଟେଟ୍ କଣ୍ଟ୍ରିବ୍ୟୁସନ୍, ଏକ୍ଜାକ୍ଟଲି ସେଇଭଳି ଭାବରେ ଆପଣଙ୍କର ନର୍ମେଟିଭ୍ ଆଲୋକେସନ, ନର୍ମେଟିଭ୍ ମାନେ ବଜେଟେଡ୍ ଆଲୋକେସନ, ବଜେଟେଡ୍ ଆଲୋକେସନ ସମ୍ପୂର୍ଣ୍ଣ ବର୍ଷ ପାଇଁ 60-40 ରହିଲା, ଯୋଉଟା ହାର୍ଡ ଟୁ ରିଚ୍ ଏରିଆ, ହିମାଲ ପାହାଡ଼ିଆ ରାଜ୍ୟ ଯାଉଛି, ଛୋଟ ରାଜ୍ୟମାନଙ୍କ ପାଇଁ 90-10 ଅଛି, ନୋଟିଫାଏଡ୍ ହେଇଛି। ତ ଏଥିରେ ଗୋଟିଏ ଲାଭ କ'ଣ ହେଲା, ପ୍ରତ୍ୟେକ ବର୍ଷ ଆରମ୍ଭରୁ 40% ରାଜ୍ୟ ସରକାର ପ୍ଲେଜ୍ କଲେ, ଷ୍ଟେଟ୍ ଏମ୍ପ୍ଲୟମେଣ୍ଟ ଗ୍ୟାରେଣ୍ଟି ଫଣ୍ଡକୁ ଦେଲେ, 60% କେନ୍ଦ୍ର ସରକାର ଦେବେ। ତା ଅର୍ଥ ବର୍ଷ ଆରମ୍ଭରୁ ଯେତିକି ବଜେଟ୍ ଅଛି ଆମର ବିବିଜି ରାମଜୀର, ସେଇ ସମ୍ପୂର୍ଣ୍ଣ ବଜେଟ୍ ଆପଣଙ୍କର ଷ୍ଟେଟ୍ ଏମ୍ପ୍ଲୟମେଣ୍ଟ ଗ୍ୟାରେଣ୍ଟି ଫଣ୍ଡରେ ରହିଲା, ଆଉ ମେଟେରିଆଲ ଆସିବ ବିଲ୍ କରିବା ସେ ଜିନିଷ ନାହିଁ। ସାଇମଲଟେନିୟସ୍ଲି ଆପଣ ୱେଜ୍ର ବିଲ୍ ଦେବେ, ମେଟେରିଆଲର ବିଲ୍ ବି କରିବେ। କେତେବେଳେ ପଇସା ଅଭାବ ହବ, ଯଦି ରାଜ୍ୟ ପାଇଁ ଯେଉଁ ଟାର୍ଗେଟ୍ ଦିଆଯାଇଛି ସେ ଟାର୍ଗେଟ୍ ସମ୍ପୂର୍ଣ୍ଣ ଆପଣ କରିଦେବେ, 100% ଏଭବ୍ କରିଦେବେ, ତାହେଲେ ଆପଣଙ୍କୁ ପଇସାର ଅଭାବ ହବ, ଯେଉଁଟାକି କେନ୍ଦ୍ର ସରକାର ପୁଣି ସେ 60-40 ହିସାବରେ ଏକ୍ସଟ୍ରା ଆସିବ। ତେଣୁ ଏଥିରେ କୌଣସି ପ୍ରକାର ଅସୁବିଧା ଆପଣଙ୍କୁ ସନ୍ଦେହ ରହିବା ଉଚିତ ନୁହଁ ଯେ ପଇସାର ଅଭାବ ଆଉ ନାହିଁ। ଆଗରୁ କୌଣସି ପ୍ରକାର ପଜ୍ ନଥିଲା, ଯେଉଁ ସମୟରେ କୃଷି କ୍ଷେତ୍ରରେ ଅଧିକା ଶ୍ରମିକର ଆବଶ୍ୟକତା ଥିଲା ସେ ସମୟରେ ମନରେଗା କାମ ବନ୍ଦ ହେଉନଥିଲା, ଚାଲୁ ରହୁଥିଲା, କିନ୍ତୁ ବର୍ତ୍ତମାନ 60 ଦିନର ପଜ୍ ପିରିୟଡ୍ ଆମ ପାଖରେ ଅଛି। ସେ ପଜ୍ ପିରିୟଡ୍ର ଲାଭ କ'ଣ, ଯଦିଓ କ୍ଷତି ବି ଅଛି, ତା ଉପରେ ରାଜ୍ୟ ବିଚାର କରୁଛନ୍ତି ଯେ ପ୍ଲାଣ୍ଟେସନ ଏବଂ ଅଦର ୱାର୍କସ ଯେଉଁଗୁଡ଼ାକ ବର୍ଷା ଦିନ ଭିତରେ ଆମେ କରୁଥିଲେ ସେ କାମ ଗୁଡ଼ିକ କ'ଣ କରିବା, କ'ଣ କେମିତି କରାଯିବ, କିନ୍ତୁ ଯେହେତୁ ମାତ୍ର 60 ଡେଜ୍ ହିଁ ଅଛି, 60 ଡେଜ୍କୁ ମଧ୍ୟ ଆମେ 2 ପିରିୟଡ୍ ନେଇଛେ। ଏଟା ରାଜ୍ୟ ସରକାର ନୋଟିଫାଏ କରିଛନ୍ତି, ସେ ନୋଟିଫିକେସନର କପି ଆମେ ହସ୍ତଗତ ହେଇଛି। ଆମର ଜିଲ୍ଲାରେ ଯେମିତି ମୁଁ କହିଲି 1 ଜୁଲାଇରୁ 30 ଜୁଲାଇ ପର୍ଯ୍ୟନ୍ତ 30 ଦିନର ପିରିୟଡ୍ ଆନନ୍ଦପୁର ସବ୍ଡିଭିଜନ ଉପଖଣ୍ଡ ଛାଡ଼ିକରି ବାକି 2 ଉପଖଣ୍ଡରେ ଲାଗୁ କରାଯାଇଛି। ଆନନ୍ଦପୁର ଉପଖଣ୍ଡ ପାଇଁ 15 ଜୁଲାଇ ଠାରୁ 15 ଅଗଷ୍ଟ ସେ ପିରିୟଡ୍ଟିକୁ ଆମର କରାଯାଇଛି ପଜ୍ ପିରିୟଡ୍। ଏଇଟା ପିକ୍ କୃଷି ବିଭାଗର ନେଇକରି ତାଙ୍କର ଯେଉଁ କାର୍ଯ୍ୟାନ୍ୱୟନର ଶୈଳୀ ଅଛି ତାକୁ ନେଇକରି ଆମେ କରିଛେ। ଡିମାଣ୍ଡ ବେସ୍ଡ ଫଣ୍ଡିଂ ଥିଲା ପୂର୍ବରୁ, ବର୍ତ୍ତମାନ ନର୍ମେଟିଭ୍ ଫଣ୍ଡିଂ ହେଇଛି। ଗ୍ରାମ ପଞ୍ଚାୟତ ପୂର୍ବରୁ ସେଣ୍ଟ୍ରାଲ ପାର୍ଟ ନେଉଥିଲା, ଯେ ବର୍ତ୍ତମାନ ଯଦିଓ ଆପଣ ପଞ୍ଚାୟତରାଜ ବ୍ୟବସ୍ଥା ଭିତରେ ଗ୍ରାମ ପଞ୍ଚାୟତର ପ୍ରମୁଖ ଭୂମିକା ରହିବ ନୋ ଡାଉଟ୍, କିନ୍ତୁ ଯେହେତୁ ଗ୍ରାମ ପଞ୍ଚାୟତ ଆଜି ୟୁନିଟ୍ କରାଯାଉଛି, ତେଣୁ ଗ୍ରାମ ପଞ୍ଚାୟତ ପ୍ରମୁଖ ୟୁନିଟ୍ ରହିବ, କିନ୍ତୁ ବିଭିନ୍ନ ବିଭାଗର ଯେଉଁ ରହିଛି ଇନଷ୍ଟିଚ୍ୟୁସନାଲାଇଜ୍ କନଭର୍ଜେନ୍ସଟାକୁ ଇନଷ୍ଟିଚ୍ୟୁସନାଲାଇଜ୍ କରିଦିଆଯାଉଛି। କାରଣ କନଭର୍ଜେନ୍ସ ନହେଲେ, ଆପଣ ବି ଜାଣିଛନ୍ତି, କନଭର୍ଜେନ୍ସ ନହେଲେ ଆସେଟ୍ କ୍ରିଏସନ୍ ଡିଫିକଲ୍ଟ ହବ, ତେଣୁ କନଭର୍ଜେନ୍ସ ହବା ଦରକାର। କନଭର୍ଜେନ୍ସ ଇନଷ୍ଟିଚ୍ୟୁସନାଲାଇଜ୍ କରିଦିଆଗଲା, ତା ଅର୍ଥ ସମସ୍ତ ବିଭାଗର ଯାହା ପ୍ଲାନ୍ ଆସିବ ଫିଲ୍ଡକୁ ସେଗୁଡ଼ାକ ହୋଲ୍ ଅଫ୍ ଗଭର୍ଣ୍ଣମେଣ୍ଟ ଆପ୍ରୋଚ୍ରେ କନଭର୍ଜେନ୍ସ ଡିସାଇଡ୍ କରିକିରି ଷ୍ଟେଟ୍ରୁ ଆସିବ। ମାନେ କେମିତି ବିବିଜି ରାମଜୀରେ କେତେ ପରସେଣ୍ଟ କାମ କେମିତି ନିଆଯିବ ତାକୁ ପ୍ଲାନ୍ କରିକିରି ସେ ସ୍କିମ୍ ତଳକୁ ଆସିବ। ଯଦିଓ ପଞ୍ଚାୟତ ଆଜି ୟୁନିଟ୍ ହବ, କିନ୍ତୁ ରାଜ୍ୟ ସ୍ତରରୁ ଡିସାଇଡ୍ କରାଯିବ କନଭର୍ଜେନ୍ସ କେଉଁ କେଉଁ ସ୍କିମ୍ର କେଉଁ କେଉଁ ଯୋଜନା କେଉଁ କେଉଁ ଅଞ୍ଚଳରେ କ'ଣ କରାଯିବ ସେଠୁ ଡିସାଇଡ୍ ହେଇକରି ଆସିଛି। ଅବଜେକ୍ଟିଭ୍ ଅଫ୍ ସ୍କିମ୍ ଥିଲା ଯେ 100 ଦିନେ ଆମେ କାମ ଦେବା ଫାଇନାନ୍ସିଆଲ ଇୟର୍ରେ, ପ୍ରତ୍ୟେକ ହାଉସ୍ ହୋଲ୍ଡକୁ ଦେବା, ଲାଇଭଲିହୁଡ୍ ଇମ୍ପ୍ରୁଭ୍ କରିବା ଏବଂ ସୋସିଆଲ୍ ଇନକ୍ଲୁଜନ୍ କରିବା, ପଞ୍ଚାୟତରାଜ ଇନଷ୍ଟିଚ୍ୟୁସନ୍ ସଶକ୍ତ କରିବା। କିନ୍ତୁ ଏଥିରେ ବିବିଜି ରାମଜୀରେ ପ୍ରମୁଖ ଆଜେଣ୍ଡା ଅଛି, ପ୍ରମୁଖ ଅବଜେକ୍ଟିଭ୍ ଅଛି ଯେ ରୁରାଲ୍ ଡେଭଲପମେଣ୍ଟ ପାଇଁ ରୁରାଲ୍ ଇନଫ୍ରାଷ୍ଟ୍ରକ୍ଚରର ଅଗମେଣ୍ଟେସନ୍ କରିବା, ବିକଶିତ ଭାରତ 2047 ଲକ୍ଷ୍ୟକୁ ନେଇକରି, ଏବଂ ଯେଉଁ ରହିଲା ଆପଣଙ୍କର ୱେଜ୍ ଏମ୍ପ୍ଲୟମେଣ୍ଟ ଗ୍ୟାରେଣ୍ଟି ଯେଉଁଟା ଅଛି ତାକୁ ବି ଅଧିକା ସଶକ୍ତ କରିବା, 100ରୁ 150 ଦିନ ବଢ଼େଇବା, କିଭଳି ଭାବରେ ଯେଉଁମାନେ ଅନ୍ସ୍କିଲ୍ ମାନୁଆଲ୍ ୱାର୍କ କରିବା ପାଇଁ ଆସିବେ ତାଙ୍କୁ କେମିତି ଯୋଗାଇଦେବା। ଏମ୍ପ୍ଲୟମେଣ୍ଟ 100ରୁ 150 ଦିନ କଥା କହିଲି, ୱାର୍କସ ଗୁଡ଼ାକ କାଟାଗୋରୀ ଦିଆହେଇଛି। ପୂର୍ବରୁ ଆମେ ଯେଉଁ କାଟାଗୋରୀ ଅଫ୍ ୱାର୍କ ପାଇଥିଲେ ସେ ସ୍କାଟର୍ଡ ଥିଲା, ବର୍ତ୍ତମାନ ଯେଉଁ 318 ୱାର୍କ ଆମେ ପାଇଛେ ତାକୁ ସ୍ପେସିଫିକାଲି ଇଣ୍ଡିଭିଜୁଆଲ୍ ୱାର୍କ ୱାଇଜ୍ ମୁଁ ସମସ୍ତଙ୍କୁ ଅନୁରୋଧ କରିବି ଯେ ସମସ୍ତେ ଆମେ ତ ତାକୁ ବାହାରେ ବି ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛୁ, ତାର ଆମ ପାଖରେ କପି ବି ଅଛି, ସମସ୍ତଙ୍କୁ ଆମେ ସେୟାର କରିବୁ, ୱାଇଡ୍ଲି ପ୍ରଚାର ବି କରିବା। ପ୍ରତ୍ୟେକ ଗାଁର ଯାହା ପ୍ଲାନିଂ କରିବାର ଯାହା ଆବଶ୍ୟକତା ଅଛି, ପ୍ରତ୍ୟେକ ପଞ୍ଚାୟତର GPDP ବା ଆମର ବିକଶିତ ଭାରତ ପ୍ଲାନ୍ ରହିଲା, ସେ ପ୍ଲାନ୍ରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବେ। ଡିଲେ କମ୍ପେନ୍ସେସନ୍ ଯେଉଁଟାକି ଆପଣଙ୍କର ସେପାରେଟ୍ଲି ପ୍ରୋଗ୍ରାମ ଅଫିସର କାଲକୁଲେଟ୍ କରୁଥିଲେ ଲାଷ୍ଟରେ, ସେଟାକୁ ବନ୍ଦ କରିଦିଆଗଲା ଏବଂ ଲିଗାଲ୍ ରାଇଟ୍ କରିଦିଆଗଲା। ତା ଅର୍ଥ ଡିଲେ କମ୍ପେନ୍ସେସନ୍, ଯଦି ଗୋଟେ ଲୋକ ଡିମାଣ୍ଡ କଲା ପରେ ତାକୁ ଆପଣ କାମ ଦେଇ ନାହାନ୍ତି, ତାହେଲେ ଆପଣଙ୍କର ସେ ଜିନିଷ ତାକୁ ଅନ୍ଏମ୍ପ୍ଲୟମେଣ୍ଟ ଆଲାଉନ୍ସ ସହିତ, ଯେମିତି ଏଇ ଯେଉଁଟା 2 ଯାକ ଲିଗାଲ୍ ରାଇଟ୍ ବର୍ତ୍ତମାନ କରାଗଲା। ଲିଗାଲ୍ ରାଇଟ୍ କ'ଣ କ'ଣ ହେଲା, ୱାର୍କ ସାଇଟ୍ ଫ୍ୟାସିଲିଟି ବର୍ତ୍ତମାନ ଲିଗାଲ୍ ରାଇଟ୍ ହେଲା। ୱାର୍କ ସାଇଟ୍ ଫ୍ୟାସିଲିଟିରେ କିଏ କେମିତି ଆଗରୁ କେମିତି ରହିବ, କିଏ ରହିବ, ଯଦି 5 ଜଣ ଛୁଆ ଅଛନ୍ତି ତାଙ୍କ ପାଇଁ ୱାର୍କ ସାଇଟ୍ ଫ୍ୟାସିଲିଟି ମାଣ୍ଡେଟୋରୀ ଗୋଟେ, ତା ପାଇଁ ଆପଣ ସେଠି ମିନିମମ୍ ତା ପାଇଁ ବ୍ୟବସ୍ଥା କରିବେ, ଲିଗାଲ୍ ରାଇଟ୍ ସେଟା ତାଙ୍କର ହେଲା ୱାର୍କର ମାନଙ୍କର। ଆପଣଙ୍କର ଅନ୍ଏମ୍ପ୍ଲୟମେଣ୍ଟ ଆଲାଉନ୍ସ ବର୍ତ୍ତମାନ ଲିଗାଲ୍ ରାଇଟ୍ ହେଲା, ଆପଣଙ୍କର ଡିଲେ କମ୍ପେନ୍ସେସନ୍ ବର୍ତ୍ତମାନ ଲିଗାଲ୍ ରାଇଟ୍ ହେଲା। ପ୍ଲାନିଂ ଅଫ୍ ୱାର୍କସ୍ ଯେଉଁଟାକି ଫାଇନାନ୍ସିଆଲ ଲେବର ବଜେଟ୍ କଥା କହୁଥିଲେ, ଲେବର ବଜେଟ୍ ୱାର୍ଡ ଏଠି ଆଉ ନାହିଁ, ଲେବର ବଜେଟ୍ କଥା ଆଉ ଏଠି ନାହିଁ, ଯେହେତୁ ଏଇଟା ନର୍ମେଟିଭ୍ ଫଣ୍ଡିଂ ହେଇଗଲା, ଟାର୍ଗେଟ୍ ଦେଇ ଦିଆଗଲା। ତିନି ପ୍ରକାର ଶ୍ରେଣୀରେ ଏ ବି ସି କାଟାଗୋରିରେ ସମସ୍ତ ପଞ୍ଚାୟତ ମାନଙ୍କୁ ଭାଗ ବଣ୍ଟା ଯାଇଛି। ଆମେ ବର୍ତ୍ତମାନ ଭାଗ ବାଣ୍ଟିବା, ଆମେ ନେଉଛୁ ଡାଟା ନେଉଛୁ, ଏ ବି ସି କାଟାଗୋରିରେ ସବୁ ଭାଗ ବାଣ୍ଟିବା, ଯେଉଁ ଭାଗ କେଉଁ ଅନୁସାରେ ବାଣ୍ଟିବା, ପୋଟେନ୍ସିଆଲ ଅନୁସାରେ। ଯେଉଁ ପଞ୍ଚାୟତର ତାଙ୍କର ଦୁଇଟା ତିନିଟା ପାରାମିଟର ଅଛି, ତାଙ୍କର ପଞ୍ଚାୟତ ଡେଭଲପମେଣ୍ଟ ଇଣ୍ଡେକ୍ସ ଏବଂ ତାଙ୍କର ଯେଉଁ କାମ କେତେ କରୁଛନ୍ତି, କେଉଁ ଭଳିଆ କାର୍ଯ୍ୟଶୈଳୀ ଅଛି, ତାକୁ ଧରିକି ଦୁଇଟା ଯାକରୁ ନେଇକରି ଆମେ ଏ ବି ସି କାଟାଗୋରିରେ ପଞ୍ଚାୟତମାନଙ୍କର କାର୍ଯ୍ୟଦାନ କରିବା ଏବଂ ସେମାନଙ୍କ ପାଇଁ ଟାର୍ଗେଟ୍ ଦିଆଯିବ, ଟାର୍ଗେଟ୍ ଦିଆଯିବ ପ୍ରତ୍ୟେକ ବ୍ଲକ ପାଇଁ ଆଉ ପଞ୍ଚାୟତମାନଙ୍କ ପାଇଁ। ତେଣୁ ଆମେ ଯେଉଁ ଲେବର ବଜେଟ୍ କଥା ଆଗରୁ କୁହା ହଉଥିଲା, ଆପଣମାନେ ପୂର୍ବ ବର୍ଷର ବଜେଟ୍ରେ ଆଡ୍ କରିଦେଇକି 10% ଲେବର ବଜେଟ୍ କରୁଥିଲେ, କେବେ ଆଚିଭ୍ ହଉଥିଲା ହଉନଥିଲା, ବର୍ତ୍ତମାନ ଟାର୍ଗେଟ୍ ବର୍ତ୍ତମାନ ଦେଇ ଦିଆଯାଉଛି କଷ୍ଟ ଏକ୍ସପେଣ୍ଡିଚର ପାଇଁ। ସେଲ୍ଫ ପ୍ରୋଜେକ୍ଟ ଆପଣମାନେ ପୂର୍ବରୁ ଗ୍ରାମ ପଞ୍ଚାୟତ ଆଜ୍ ପର୍ ରିକ୍ୱାରମେଣ୍ଟ ଟାଇମ୍ ଆଣ୍ଡ ଏଗେନ୍ ଦେଉଥିଲେ ସେଲ୍ଫ ପ୍ରୋଜେକ୍ଟ ଯାହା କରୁଥିଲେ, ବର୍ତ୍ତମାନ ବିକଶିତ ଗ୍ରାମ ପଞ୍ଚାୟତ ପ୍ଲାନ୍ କନ୍ସଲିଡେଟେଡ୍ ବଟମ୍ ଟୁ ଟପ୍ ନ୍ୟାସନାଲ ଆପଣଙ୍କର ବିଭିନ୍ନ ଇଏରେ ଡିପାର୍ଟମେଣ୍ଟ ମାନଙ୍କର ମଧ୍ୟ ପ୍ଲାନ୍ ରହିବ, ଆପଣମାନେ ବି ଯାହା ପ୍ଲାନ୍ କରିବେ ସବୁଗୁଡ଼ାକ ଆସିକିରି ଗ୍ରାମ ପଞ୍ଚାୟତ ଆପଣଙ୍କର ଏ ପ୍ଲାନ୍ରେ ଆପଣଙ୍କର ସେଠି ସାମିଲ ହେବ ଏବଂ ସେଇ ସବୁଗୁଡ଼ାକ ପ୍ଲାନ୍ ଆପଣଙ୍କ ନ୍ୟାସନାଲ ରୁରାଲ ଇନଫ୍ରାଷ୍ଟ୍ରକ୍ଚର ଷ୍ଟାକ୍ NRAS ଯାହା କହନ୍ତି ସେଥିରେ ରହିବ ଏବଂ ଗତିଶକ୍ତିରେ ଟ୍ରାକ୍ କରିହେବ। ତେଣୁ ଯେକୌଣସି ବିଭାଗ ଯେ ମନେକର RD ଡିପାର୍ଟମେଣ୍ଟ କାମ କରୁଛନ୍ତି, RDB ତାଙ୍କର କାମରେ କନ୍ଭର୍ଜେନ୍ସ ଅନ୍ସ୍କିଲ୍ଡ ୱେଜ୍ ପାଇଁ ନେବାର ପ୍ରୋଭିଜନ ଅଛି, ପ୍ରକଳ୍ପ ତମେ ନେଇପାରିବେ, ତ ସେମାନେ ବି ଯଦି ନେଉଛନ୍ତି ସେ ରାସ୍ତା ଯଦି ମାନଙ୍କ RDରେ ସେମାନେ ନେବେ ତାହେଲେ ସେମାନଙ୍କୁ ବି ପ୍ରକଳ୍ପ ସେମାନେ ରଖିପାରିବେ, ବିକଶିତ ଗ୍ରାମ ପଞ୍ଚାୟତ ପ୍ଲାନ୍ ଭିତରେ ତାଙ୍କର ବି ପ୍ରକଳ୍ପ ରହିବ। ସେଇ ରାସ୍ତା ଉପରେ ପଞ୍ଚାୟତରାଜ ଆଉ ଗୋଟେ କାମ କରିବି କହିଲେ ହେବ ନାହିଁ, ବର୍ତ୍ତମାନ ଇନଷ୍ଟିଚ୍ୟୁସନାଲାଇଜ୍ କରିଦିଆଯାଇଛି ଯେଉଁଥିରେ କି ଆପଣ ଏକ୍ଜିକ୍ୟୁସନ୍ ମନିଟରିଂ ଅଫ୍ ଅଲ୍ ୱାର୍କସ୍ ବାଇ ହୋଲ୍ ଅଫ୍ ଗଭର୍ଣ୍ଣମେଣ୍ଟ ଆପ୍ରୋଚ୍ରେ ବର୍ତ୍ତମାନ କରାଯିବ। ତା ଅର୍ଥ ହେଲା ଆପଣମାନେ ବିଭିନ୍ନ ଡିପାର୍ଟମେଣ୍ଟକୁ ପ୍ଲାନିଂ ଗ୍ରାମାଞ୍ଚଳରୁ କରିକି ବିକଶିତ ଗ୍ରାମ ପଞ୍ଚାୟତ ପ୍ଲାନ୍ ସ୍ତରରେ ବି କରିପାରିବେ ଏବଂ ସର୍ବସ୍ତରରେ ମଧ୍ୟ ଆପଣଙ୍କର ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାନ୍ୱୟନ କନ୍ଭର୍ଜେନ୍ସ ସ୍ତରରେ ହେବ। କଣ୍ଟ୍ରାକ୍ଟର୍ସ ଆଗରୁ ବି ପର୍ମିଟେଡ୍ ନଥିଲା, ଏବେ ବି ପର୍ମିଟେଡ୍ କଣ୍ଟ୍ରାକ୍ଟର ନାହିଁ, ଯେଉଁଠିକି ଆପଣଙ୍କର ଅଦର ସ୍କିମ୍ସର କନ୍ଭର୍ଜେନ୍ସ ଅଛି, ସେଇ ପର୍ଟିକୁଲାର ଆପଣଙ୍କର ସେଥିରେ ୱେବସାଇଟ୍ରେ ସେ ପ୍ରୋଭିଜନ କରାଯିବାର ରହିଛି ଯେ ଅଦର ସ୍କିମ୍ସର କନ୍ଭର୍ଜେନ୍ସ କ'ଣ ଅଛି, ସୋ ଦ୍ୟାଟ୍ ଆପଣଙ୍କୁ ଏଥିପାଇଁ ଜଷ୍ଟିଫାଏ କରିବାର ନାହିଁ ବର୍ତ୍ତମାନ ଆପଣଙ୍କର ଯେ ସେ କାମରେ ଆପଣ ମନେକର CFCSFCରୁ 5 lakh ଆପଣ ୟୁଜ୍ କରୁଥିଲେ ଏବଂ NRAGରେ 5 lakh ୟୁଜ୍ କରୁଥିଲେ, ସେଥିରେ ମେସିନ୍ ଲଗାଇବାର ପ୍ରୋଭିଜନ ଥିଲା, ଏଥିରେ ମେସିନ୍ ଲଗାଇବାର ପ୍ରୋଭିଜନ ନଥିଲା, ସେଥିରେ ଜଣେ ଏକ୍ଜିକ୍ୟୁଟାଣ୍ଟ ଥିଲା, ଏଥିରେ ଆପଣଙ୍କର ଲୋକମାନେ ୱେଜ୍ ଲିଷ୍ଟ ୱେଜ୍ ବାହାର କରି କରୁଥିଲେ, ତ ସେଥିରେ ବର୍ତ୍ତମାନ ଆକ୍ଟ ଭିତରେ ହିଁ ସେଟା ସ୍ପେସିଫିକ୍ ହେଇଯାଉଛି, ସେ ଆପଣ ଏଣ୍ଟ୍ରି କରିଦେଇପାରିବେ ଯେ କେଉଁ ସ୍କିମ୍ର କନ୍ଭର୍ଜେନ୍ସଟା ଏଇ ପ୍ରୋଜେକ୍ଟ ସାଙ୍ଗରେ ଲାଗୁ ହେଲା। ତେଣୁ ଯିଏ BBGRAMGR ପୋର୍ଟାଲ ଖୋଲିବ ସେ କାମ ଦେଖିବା ପାଇଁ ସିଏ ବି ଜାଣିପାରିବ ଯେ ଏଇ NRAGR କାମ ସାଙ୍ଗରେ ଏଇ ସ୍କିମ୍ର କନ୍ଭର୍ଜେନ୍ସଟା ଏତିକି ଟଙ୍କା ଲାଗିଛି, ଆଗରୁ ସେ ବ୍ୟବସ୍ଥା ନଥିଲା। ତେଣୁ ଲୋକଙ୍କର କନ୍ଫ୍ୟୁଜନ୍ ହେଉଥିଲା ଯେ ଆଜ୍ଞା ଟ୍ରାନ୍ସପାରେନ୍ସି ବୋର୍ଡ ନାହିଁ କି ଆପଣଙ୍କର ସେଥିରେ କେତେ ଟଙ୍କା ମେସିନ୍ ଲାଗିଗଲା, ଆପଣ କହିବାକୁ ପଡ଼ୁଥିଲା ନାହିଁ ସେଟା BGBOର ପଇସା ଦିଆହେଇଛି, ଆଉ 3 lakh BGBOର ଦିଆହେଇଛି। ବର୍ତ୍ତମାନ ଯଦି ଆପଣ BGBOର ପଇସା ରଖିଛନ୍ତି ତାହେଲେ ସେ ଅଟୋମେଟିକାଲି ସେଇ ପ୍ରୋଜେକ୍ଟ ସାଙ୍ଗରେ ଇଣ୍ଟିଗ୍ରେଟ୍ ହେଇକି ସେଠି ରହିବ, ସେ ଦେଖେଇଦେବ BGBOର 3 lakh ଏଥିରେ ଅଛି, ସେ ପ୍ରୋଭିଜନ୍ ବର୍ତ୍ତମାନ କରାଯିବ ଏଥିରେ। ତାପରେ ଗ୍ରାମ ପଞ୍ଚାୟତ ପ୍ଲାନିଂ ସେଣ୍ଟ୍ରାଲ ସେଥିରେ ବି ଥିଲା, ଏଥିରେ ଗ୍ରାମ ପଞ୍ଚାୟତ ପ୍ଲାନିଂ ସହିତ ଇଣ୍ଟିଗ୍ରେଟେଡ୍ ପ୍ଲାନିଂ ଯେଉଁଟାକ ଅଛି, ବିକଶିତ ଗ୍ରାମ ପଞ୍ଚାୟତ ପ୍ଲାନ୍ ଯେମିତି କରୁଛନ୍ତି ଆପଣ ସେମିତି କରିବେ, ତା ସହିତ ଅନ୍ୟ ସମସ୍ତ ବିଭାଗ ମଧ୍ୟ ସେଥିରେ ଆଡ୍ କରିବାକୁ ପଡ଼ିବ। ଏମ୍ପ୍ଲୟମେଣ୍ଟ ଲିଙ୍କ ଯେଉଁ ଜିନିଷ ରହିଲା ଆପଣଙ୍କର ବେନିଫିଟ ରୁରାଲ ଇକୋନୋମି ପାଇଁ ବେନିଫିଟ ଏଥିରେ କ'ଣ ଅଛି, ଅନ୍ଏମ୍ପ୍ଲୟମେଣ୍ଟ ଆପଣଙ୍କର ଆସେଟ୍ କ୍ରିଏସନ, ଦୁଇଟା ଜିନିଷ ଆପଣଙ୍କର ଏମ୍ପ୍ଲୟମେଣ୍ଟକୁ ଆସେଟ୍ କ୍ରିଏସନ ସହିତ ଯୋଡ଼ାଗଲା। ଏଥିରେ ୱାଟର ସିକ୍ୟୁରିଟି ଆପଣଙ୍କର ଆମେ କାର୍ଯ୍ୟକଳ ଇଣ୍ଡିଭିଜୁଆଲ ପ୍ରକଳ୍ପ ମାନେ କ'ଣ କ'ଣ କରାଯାଇପାରିବ ଦେଖିବା, ସେତେବେଳେ ଆପଣ ଜାଣିପାରିବେ। ଇମ୍ପ୍ରୁଭଡ୍ ରୁରାଲ ଇନଫ୍ରାଷ୍ଟ୍ରକ୍ଚର ସପୋର୍ଟ ଫ୍ରମ୍ ମାର୍କେଟ ଆକ୍ସେସ୍, ଯେଉଁଟା ଲାଇଭଲିହୁଡ୍ ଇମ୍ପ୍ରୁଭ କଥା କୁହାଯାଇଛି, ଯେଉଁଟା ଏନହାନ୍ସଡ୍ କ୍ଲାଇମେଟ୍ ରେଜିଲିଏନ୍ସ, ଯେଉଁଟା ଡିଜାଷ୍ଟର ପ୍ରୋନ୍ ଏରିଆ, ସେ ହେଡ୍ରେ ଗୋଟେ ଆଗରୁ ସେଟା ହେଡ୍ ନଥିଲା। ତେଣୁ ଆପଣମାନେ ଯେଉଁ ରାସ୍ତା ବା ଯେଉଁ ଅଞ୍ଚଳରେ ଆପଣଙ୍କର ଖରାପ ଅଛି, ଅଞ୍ଚଳ ରାସ୍ତା ଖରାପ ହେଉଛି ବର୍ଷା ଦିନମାନଙ୍କରେ, ତାକୁ ଟେକ୍ଅପ୍ କରିବା ପାଇଁ ସ୍ପେଶିଆଲ କଣ୍ଟିନ୍ୟୁସି ମେଜର୍ସ ରହିଲା। ହାୟର ହାଉସ୍ ହୋଲ୍ଡ ଇନକମ୍, ବୁଷ୍ଟିଂ ଲୋକାଲ କନ୍ଜମ୍ପସନ୍, ରିଡ୍ୟୁସ୍ ଡିଷ୍ଟ୍ରେସ୍ ମାଇଗ୍ରେସନ୍ ଏବଂ ଡିଜିଟାଲ ସିଷ୍ଟମ୍ସ ଇମ୍ପ୍ରୁଭିଂ ଏଫିସିଏନ୍ସି ଆଣ୍ଡ ଟ୍ରାନ୍ସପାରେନ୍ସି। ଆଗକୁ ଆପଣଙ୍କର ଯେଉଁଗୁଡ଼ାକ ଡିଜିଟାଲ ସିଷ୍ଟମ୍ ଡିଜିଟାଲ ଇମ୍ପ୍ଲିମେଣ୍ଟ ରହୁଛି, ଏଥିରେ ଇମ୍ପ୍ଲିକେସନ୍ସ ରହୁଛି, ସବୁଗୁଡ଼ାକ ଆମକୁ ଗ୍ରହଣ କରିବାକୁ ପଡ଼ିବ, ତେଣୁ ତାକୁ ହିଁ ଧରିକିରି କାମ ଆପଣ କରିବେ। ଆପଣଙ୍କୁ ଟାର୍ଗେଟ୍ ଆଚିଭ୍ କରିବାର ଅଛି, ମ୍ୟାଣ୍ଡେଜ୍ ଅଧିକାରୁ ଅଧିକା କରିବାର, ଦ୍ୟାଟ୍ ଇଜ୍ ଦ ସେକେଣ୍ଡାରୀ ରିଭ୍ୟୁ ଆଇଟମ୍, ବଟ୍ ପ୍ରାଇମେରୀ ଆଉ ରହିବ ଆମର ଆସେଟ୍ କ୍ରିଏସନ୍ ପାଇଁ। ଯଦି ଆପଣ କନ୍ଭର୍ଜେନ୍ସ ନେଉଛନ୍ତି ତାହେଲେ ଆସେଟ୍ କ୍ରିଏସନ୍ ଇଜି ହେବ। ଏପଟେ ଯଦି NRAGR କାମ ଆଭେଲେବୁଲ ଯେଉଁଠି ୱେଜ୍ର ଡିଫରେନ୍ସେସ୍ ରହୁଛି, ତାକୁ ବି ସରକାର ଗୁରୁତ୍ୱର ସହିତ ନେବା ପାଇଁ ବୋଲିକରି ଆମେ ରିକ୍ୱେଷ୍ଟ କରିଛୁ ଯେ ଯଦି ମନେକର ପ୍ରତ୍ୟେକ ରାଜ୍ୟ ପାଇଁ ଯେହେତୁ ସେ ୱେଜ୍ଟା ଅଲଗା ଅଲଗା ଏବଂ ନୋଟିଫାଏ କରିଦିଆଯାଇଛି, ମନେକର ଆମ ପାଇଁ ବର୍ତ୍ତମାନ ଏବେ ନୋଟିଫିକେସନ୍ ଯେଉଁଟା କାଲି ଆସିଛି, ସେଥିରେ 300 টাকা ମନେକର ଆମ ରାଜ୍ୟ ପାଇଁ କରାଯାଇଛି। ଆମେ ସେଟାକୁ କହିଛୁ ଯେ ରେଗୁଲାର ୱେଜ୍ ରିଭିଜନ ତାକୁ କରାଯାଉ, ଯେଉଁଟାକି ଆପଣଙ୍କର ମିନିମମ୍ ୱେଜ୍ ଆକ୍ଟ ଅନୁସାରେ ଦରକାର ପଡ଼ିଲେ ତାକୁ ଟାଲି କରାଯାଇପାରିବ, କାରଣ ସେଇ ଡିଫରେନ୍ସିଆଲ୍ ୱେଜ୍ଟା ଆମ ପାଇଁ ଟିକେ ପ୍ରୋବ୍ଲେମ୍ ହେବ ବୋଲିକି ଆମେ ରିକ୍ୱେଷ୍ଟ କରିଛେ। ତେଣୁ ସେଟା ରାଜ୍ୟ ସରକାର ଟେକ୍ଅପ୍ କରୁଛନ୍ତି, ଯାହା ତାକୁ କରାଯାଇପାରିବ। ବର୍ତ୍ତମାନ ଆମେ କ୍ୱାଲିଟି ଅଫ୍ ୱାର୍କ ଏବଂ ଆସେଟ୍ କ୍ରିଏସନ୍ ଉପରେ ଅଧିକା ଫୋକସ୍ କରିବାର ଅଛି, ନା କି ଅଧିକାରୁ ଅଧିକା ବ୍ୟାଣ୍ଡେଜ୍ ଉପରେ। ତେଣୁ ଆପଣମାନଙ୍କର ଅଲ୍ ଟାଇମ୍ ପାଇଁ ଆପଣଙ୍କର ପଇସା ବର୍ଷ ଯାକ ପାଇଁ ପଇସାର ଆଭେଲେବିଲିଟି ଏନ୍ସ୍ୟୋର୍ କରାଯାଉଛି। ଷ୍ଟେଟ୍ର ରେସ୍ପନ୍ସିବିଲିଟି ହେଉଛି ଯେ ଏକ୍ସପେଣ୍ଡିଚର୍ ଅନ୍ଏମ୍ପ୍ଲୟମେଣ୍ଟ ଆଲାଉନ୍ସ ଆଣ୍ଡ ଡିଲେ କମ୍ପେନ୍ସେସନ୍ ସେଗୁଡ଼ାକ ଯେଉଁଗୁଡ଼ାକ ରହିଛି ସେଗୁଡ଼ାକ ଷ୍ଟେଟ୍ ସେୟାର କରୁଛି। ସେଇ ବଡ଼ଟା ଆପଣମାନେ ଯେଉଁମାନେ ମେଟ୍ ଅଛନ୍ତି, ଯେଉଁମାନେ ଆଗରୁ ଥିଲା କ'ଣ ଯେ ଆପଣମାନେ ମେଟ୍ ମାନଙ୍କୁ କିମ୍ବା ଯେଉଁମାନେ କାମ କରୁଥିଲେ ମାନେ ସେମି ସ୍କିଲ୍ଡ ମାନଙ୍କୁ ଆପଣମାନେ ଆପଣ ନାଁ ଦେଇକି ତାଙ୍କର ଭର୍ତ୍ତି କରୁଥିଲେ, ବର୍ତ୍ତମାନ ସେମାନଙ୍କର ବି ବାୟୋମେଟ୍ରିକ୍ ଅଥେଣ୍ଟିକେସନ୍, ସେମାନଙ୍କର ବି ଇ କେ ୱାଇ ସି।

ଅଡିଟ୍ ଅଡିଟ୍ ପାଇଁ ସେ ରେକମେଣ୍ଡ କରିପାରିବ ଯେ ଏଇ ଏଇ ଜାଗା ଗୁଡାକରେ ଏକା ପ୍ରକାର ଫଟୋ ଅଛି, ଏକ ଅଡିଟ୍ କର ଯେ ଆଗରୁ କଣ ହଉଥିଲା ସୋସିଆଲ ଅଡିଟ୍ କରିବା କରି ସୋସିଆଲ ଅଡିଟ୍ ଅଛି, ଏଥିରେ ସୋସିଆଲ ଅଡିଟ୍ ବେସ୍ଡ ଅନ୍ ଏଆଇ କରିବାକୁ ଏଥିରେ ହବ। ତ ସୋସିଆଲ ଅଡିଟ୍ ଯେଉଁମାନେ କରୁଥିଲେ ଆଗରୁ ସେମାନଙ୍କ ପାଖରେ ପର୍ସନାଲ କୌଣସି କ୍ଲୁ ରହୁନଥିଲା, ସେମାନେ ଯାଉଥିଲେ ରାଣ୍ଡମଲି ସବୁ ବୁଲାବୁଲି କରି କେଉଁଠି ଯାହା ପାରିଲେ ସବୁ ବୁଲିଲେ, କେଉଁଠି କ'ଣ ଅଛି, କେଉଁଠି ବଙ୍ଗା, କେଉଁଠି ସିଧା, କେଉଁଠି ଯାହା ଅଛି ସେମାନେ ତାକୁ କରୁଥିଲେ। ବର୍ତ୍ତମାନ ଦେ ୱିଲ୍ ବି ରିସିଭିଂ କ୍ଲୁଜ୍ ଯେ କେଉଁଠି ତାଙ୍କର ଏଆଇ ବେସ୍ଡ ଆପ୍ଲିକେସନ ତାଙ୍କ ପାଇଁ ବାହାରିଯିବ, ସେଟାକୁ ସୋସିଆଲ ଅଡିଟ୍ କରିବାର ଅଛି, ସେମାନେ କରିବେ। ସେଗୁଡ଼ାକରେ ୱେଜ୍ ଯାହା ଅଛି 125 ଦିନର ୱେଜ୍ ରେଟ୍ ଆପଣଙ୍କର ଷ୍ଟେଟ୍ ପାଇଁ ଡିସାଇଡ୍ କରାଯାଇଛି, 125 ଦିନର ଆମେ ୱେଜ୍ ଦେଉଛେ। ରିସିଭ୍ ୱେଜ୍ ୱେଜ୍ ରେଟ୍ ଯେତିକି ଦିନର ଅଛି ୱିକ୍ଲି ବେସିସ୍ରେ ତାକୁ ପେମେଣ୍ଟ କରିବାର ଅଛି, ନଟ୍ ଆଟର ଦାନ୍ ଫୋର୍ଟନାଇଟ୍, 15 ଦିନ ଭିତରେ ପେମେଣ୍ଟ ହବ। କିନ୍ତୁ T+8ରେ MR ପେମେଣ୍ଟ କରିବାର ଅଛି, ସେ ନିୟମ ଅଛି। ଯେତିକି ଦିନ ଡିଲେ ହେଇଥିବ ସେଇ ଅନୁସାରେ ପଇସା ଅଟୋମେଟିକାଲି କାଲକୁଲେଟ୍ ହବ। ବହୁତ କାଟାଗୋରି ଅଫ୍ ୱାର୍କ ଅଛି, ଏଥିରେ ୱାଟର କନଜରଭେସନ, ଇରିଗେସନ୍ ଆଣ୍ଡ ରିଚାର୍ଜ, ୱାଟର ରିଚାର୍ଜରେ ଅଛି ପାଖାପାଖି 107 କାମ ସେଥିରେ ଦିଆଯାଇଛି। ଏବଂ ଯେଉଁଟା କୋର୍ ରୁରାଲ ଇନଫ୍ରାଷ୍ଟ୍ରକ୍ଚର ଅଛି ଯେଉଁଥିରେ ରୋଡ୍, ପବ୍ଲିକ ବିଲ୍ଡିଂ, ସ୍କୁଲ୍ସ, ବର୍ତ୍ତମାନ ଆପଣମାନେ ଆଡିସନାଲ କ୍ଲାସରୁମ୍ ପାଇଁ କୁହନ୍ତୁ, ନୂଆ ଅଙ୍ଗନବାଡ଼ି ପାଇଁ କୁହନ୍ତୁ, ସ୍କୁଲର ଏଣ୍ଟାୟାର ସ୍କୁଲଟେ ଆପଣ ତିଆରି କରିଦେଇ ପାରିବେ, ବର୍ତ୍ତମାନ ଆପଣଙ୍କର ପ୍ରୋଭିଜନ ସେଥିରେ ଅଛି। ସ୍କୁଲ, ସାନିଟେସନ, ରିନ୍ୟୁଏବଲ ଏନର୍ଜି, ହାଉସିଂ ଆଣ୍ଡ କମନ ଆମେନିଟିଜ୍, 9 ସବ୍ କାଟାଗୋରିରେ ପାଖାପାଖି 90 ୱାର୍କ ଡିଜାଇନ୍ କରାଯାଇଛି ସେଥିରେ ଅଛି। ରୁରାଲ ଲାଇଭଲିହୁଡ଼ରେ ଆପଣ ସ୍କିଲ୍ ସେଣ୍ଟର କରିପାରିବେ ତିଆରି, ଟୋଟାଲ ହୋଲ୍ ସ୍କିଲ୍ ସେଣ୍ଟର, ନୂଆ ସ୍କିଲ୍ ସେଣ୍ଟର ଆପଣ ତିଆରି କରିପାରିବେ, ମାର୍କେଟ ତିଆରି କରିପାରିବେ, ଷ୍ଟୋରେଜ, ଗୋଡାଉନ ଏବଂ ଅନୁସୀ ତିଆରି କରିପାରିବେ, ଏସ୍ଏଚ୍ଜି ଇନଫ୍ରାଷ୍ଟ୍ରକ୍ଚର, ୱାର୍କ ସେଡ୍ ଏବଂ ଭଲ ଜିନିଷ, କମ୍ପୋଷ୍ଟିଂ, ଲାଇଫ୍ ଷ୍ଟକ୍ ଫାସିଲିଟି, ଫିସରିଜ, ପ୍ଲାଣ୍ଟେସନ ଆଣ୍ଡ ପ୍ରୋସେସିଂ ୟୁନିଟ୍ସ, କମ୍ପ୍ଲିଟ୍ ନ୍ୟୁ ଆପଣ ତିଆରି କରିପାରିବେ। 9 ସବ୍ କାଟାଗୋରି ଅଛି, ପାଖାପାଖି 86 ନମ୍ବର ଅଫ୍ ୱାର୍କସ୍ ଅଛି। କାଟାଗୋରି 4 ଯେଉଁଟା ଡିଜାଷ୍ଟର ରେଜିଲିଏନ୍ସ ଅଛି, ଏମର୍ଜେନ୍ସି ଏରିଆ ପାଇଁ ଏମର୍ଜେନ୍ସି ୱାର୍କ, ନେଚରାଲ ୱାର୍କ, ସାଇକ୍ଲୋନ୍ ଫ୍ଲଡ୍ ସେଲ୍ଟର ବି ଆପଣ ତିଆରି କରିପାରିବେ, ଏମ୍ବାକ୍ମେଣ୍ଟ, ଫ୍ଲଡ୍ ପ୍ରୋଟେକ୍ସନ, ପୋଷ୍ଟ ଡିଜାଷ୍ଟର ରିସୋସିଏସନ, ସେଲ୍ଟର ବେଲ୍ଟ ଆଣ୍ଡ ଫରେଷ୍ଟ ଫାୟାର ମ୍ୟାନେଜମେଣ୍ଟ। ଏଇଭଳି ଭାବରେ 5 ସବ୍ କାଟାଗୋରିର ପାଖାପାଖି 35 ୱାର୍କ ଆପଣଙ୍କର ଅଛି। ଟୋଟାଲ ରୁରାଲ ଆସେଟ୍ କ୍ରିଏସନ୍ ପାଇଁ ଅନେବ୍ଲେ ଥିରେ ପାଖାପାଖି 29 ସବ୍ କାଟାଗୋରିରେ 318 ୱାର୍କ ବର୍ତ୍ତମାନ ଡିଜାଇନ୍ କରାଯାଇକି ଥିରେ ଦିଆଯାଇଛି। ତ ଏଇ ଏଇ ଯେଉଁ 318 ୱାର୍କ ଭିତରୁ ଆପଣମାନେ ମନେକର ଆଗରୁ ଗୋଟେ ଗୋଟେ ଗୋଟେ ଛୋଟ ଏକ୍ଜାମ୍ପଲ୍ ମୁଁ ଦେବି, ଆଗରୁ ମନେକର ରୁରାଲ ପାର୍କ ତିଆରି କରିବା ପାଇଁ ଆମେ ଯାଉଥିଲେ, ଆମେ କହୁଥିଲେ ଯେ ଭିତରେ ଆଜ୍ଞା ପାର୍କ ଭିତରେ ଆମର ମନେକର ରୋଡ଼ କରିବା ପାଇଁ ସ୍କୋପ୍ ନାହିଁ, ଏଥର ଆପଣଙ୍କର ପାର୍କ କରିବା ପାଇଁ ସ୍କୋପ୍ ଅଛି, ବାଉଣ୍ଡ୍ରି ପାଇଁ ସ୍କୋପ୍ ଅଛି, ଭିତରେ ପେପର୍ ବ୍ଲକ୍ କରିବା ପାଇଁ ସ୍କୋପ୍ ଅଛି, ଭିତରେ ଆପଣଙ୍କର ଯଦି ୱାଟର ଡ୍ରେନେଜ୍ ଚ୍ୟାନେଲ୍ କରିବା ପାଇଁ ସ୍କୋପ୍ ଅଛି, ଭିତରେ ଆପଣଙ୍କର ଗଛ ଲଗାଇବା ପାଇଁ ତା ପାଇଁ ସ୍କୋପ୍ ଅଛି, ଏଥର ଆପଣଙ୍କର ଯଦି ଭିତରେ ଆପଣ ଚାହିଁବେ ମାନେ ଅନ୍ୟ କିଛି ଯେଉଁଗୁଡ଼ାକ ପରମାନେଣ୍ଟ ନେଚରର କିଛି ଏସାଲ୍ଟ କରିବା ପାଇଁ, ଏକ୍ସେପ୍ଟିଂ ଦ୍ୟାଟ୍ ଇଲେକ୍ଟ୍ରିସିଟି ଆଣ୍ଡ ପର୍ଚେଜ୍ ଟଏଲେଟ୍ସ ଆଣ୍ଡ ଅଲ୍, ତାକୁ ଛାଡ଼ି ଦେଇକରି ବାକି ସବୁ ଆପଣ ନ୍ୟାଚୁରାଲ ପାର୍କ ଯଦି କରିବା ପାଇଁ ଚାହିଁବେ, ଅନ୍ୟ କିଛି ଷ୍ଟ୍ରକ୍ଚର ଭିତରେ କରିବେନି, ତାହେଲେ ୟୁ କ୍ୟାନ୍ ଡୁ ଏଭ୍ରିଥିଙ୍ଗ। ପାର୍କ ଗୋଟେ ଏକ୍ସାମ୍ପଲ୍ ଦେଇଦେବି, ମନେକର ଆପଣ ଆଗରୁ କରିବା ପାଇଁ ଯାଉଥିଲେ ପଣ୍ଡର ଇମ୍ପ୍ରୁଭମେଣ୍ଟ, ତାହେଲେ ପଣ୍ଡର ଉପରେ ଆପଣ କନଭର୍ଜ କରିବାକୁ ପଡ଼ୁଥିଲା, ବର୍ତ୍ତମାନ ପଣ୍ଡ ସହିତ ତାର ମାନେ ଗ୍ରେଡିଂ ଷ୍ଟେପ୍ ଗ୍ରେଡିଂ ସହିତ ଚାରିପଟର ଉପରେ ଆପଣଙ୍କର ପେପର ଟ୍ରାକ୍ କରିବା ପାଇଁ ବା ସିସି ଟ୍ରାକ୍ କରିବା ପାଇଁ ଏବଂ ତା ସହିତ ତାର ଷ୍ଟେପ୍ସ କରିବା ପାଇଁ ବଣ୍ଡ ପ୍ରୋଟେକ୍ସନ ପାଇଁ ଏଣ୍ଟାୟାର ଥିଙ୍ଗ୍ସ ଆର୍ ଆଭେଲେବୁଲ। ତ ଏଣ୍ଟାୟାର ପ୍ରୋଜେକ୍ଟଟା ବର୍ତ୍ତମାନ ଆପଣ କମ୍ପ୍ଲିଟଲି ବିଭିଜି ରାମଜୀରେ ନେଇପାରିବେ। ଆକ୍ଟ ପାର୍ଲିଆମେଣ୍ଟରେ ପାରିତ ହୋଇସାରିଛି, 20 ଡିସେମ୍ବରରେ ଆକ୍ଟ ମାନ୍ୟ ଆମର ରାଷ୍ଟ୍ରପତିଙ୍କର ଆକର୍ଡ ପାଇଛି ଏବଂ ପ୍ରଣୀତ ହୋଇସାରିଛି। ବିକଶିତ ଭାରତ 1 ଜୁଲାଇ ଦେଶରେ ଲାଗୁ ହୋଇସାରିଛି, ଆଜି ଏ ଦ୍ୱିତୀୟ ଦିବସରେ ତାର ସେରିମୋନି କେବଳ ହୋଇଛି। ଆଜୀବିକା ସ୍କିମ୍ର ନାଁ ସମସ୍ତେ ଜାଣନ୍ତୁ, ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ ଗ୍ରାମୀଣ, ବିଭିଜି ରାମଜୀ, ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ ଗ୍ରାମୀଣ। ତାପରେ ଆକ୍ଟର ମହାତ୍ମା ଗାନ୍ଧୀ ଏନ୍ଆର୍ଜି ଯୋଉ ଆକ୍ଟ ଥିଲା ଏଇଟା ଗତକାଲି ଠାରୁ ରିପିଲ୍ ହୋଇସାରିଛି, 1-7 ଠାରୁ ଏନ୍ଆର୍ଜି ଆକ୍ଟ ରିପିଲ୍ ହୋଇସାରିଛି, ତାପରେ ଏନ୍ଆର୍ଜି ଆକ୍ଟ ସଟ୍ଡାଉନ୍ ହୋଇଯାଇଛି ଗତକାଲି ଠାରୁ। ବିକଶିତ ଭାରତ ଏଇ ଯୋଉ ରହିଲା ଆପଣଙ୍କର ଏମ୍ପ୍ଲୟମେଣ୍ଟରେ ଗ୍ୟାରେଣ୍ଟିରେ 125 ଦିନ ଆମେ ପାଉଛେ, 100 ଦିନ ଆଗରୁ ପାଉଥିଲେ ବର୍ତ୍ତମାନ 125 ଦିନ ପାଉଛେ। ଏଥିରେ ଷ୍ଟେଟ୍ ତାଙ୍କର ସ୍କିମ୍ ପ୍ରଣୟନ କରିସାରିଛନ୍ତି, ଗତ 16 ତାରିଖରେ ଷ୍ଟେଟ୍ ତାଙ୍କର ସ୍କିମ୍ ପ୍ରଣୟନ କରିସାରିଛନ୍ତି କାର୍ଯ୍ୟାନ୍ୱୟନ, ଏଇ ଯେଉଁ ଆକ୍ଟର କାର୍ଯ୍ୟାନ୍ୱୟନ ପାଇଁ ଆମେ ସମସ୍ତଙ୍କ ପାଖରେ ସେ ସ୍କିମ୍ ଆଭେଲେବୁଲ ହୋଇଯାଇଛି। ଏନ୍ଆର୍ଜିଏର କାମ ଯେଉଁଗୁଡ଼ାକ ବର୍ତ୍ତମାନ ଅନ୍ଗୋଇଂ ଅଛି ବା ଚାଲୁଅଛି ସେଗୁଡ଼ାକରେ ତାର ଗୋଟେ ସେଥିରେ ମେକାନିଜିମ୍ ଆମକୁ କରିବାକୁ ପଡ଼ିବ, ଯେ ସେଥିରେ ତାର ଫର୍ଦର ଯାହା ବିଭିଜି ରାମଜୀର ବାହାରିବ, ବିଭିଜି ରାମଜୀ ପାଇଁ ନୂଆ ଜବ୍ କାର୍ଡ ଡ୍ରାଫ୍ଟ ଷ୍ଟେଜ୍ରେ ଅଛି, ଜବ୍ କାର୍ଡ ଫାଇନାଲ ହୋଇଯିବ, ତାର ଜବ୍ କାର୍ଡ ପ୍ୟାଟର୍ନ, ନୂଆ ଜବ୍ କାର୍ଡ ବି ଯେଉଁମାନଙ୍କର ଇସ୍ୟୁ ହେବ, ସେ ନୂଆ ଜବ୍ କାର୍ଡ ଯେତେବେଳେ ଇସ୍ୟୁ ହେବ ଇ-କେୱାଇସି ମ୍ୟାଟର ବି ଅଛି, ନୂଆ ଜବ୍ କାର୍ଡ ଯାହା ଆସିବ ତାର ସେଇଭଳିଆ ତାର କରିକିରି ଆମକୁ ତାକୁ ଅପଡେଟ୍ କରିକିରି କରିବାକୁ ପଡ଼ିବ, IFMS କମ୍ପ୍ଲାଏ କରିବାକୁ ପଡ଼ିବ, ଆଧାର ବେସ୍ ପେମେଣ୍ଟ ପାଇଁ ରେଡି କରିକିରି, ଯେଉଁଗୁଡ଼ାକ ଆଗରୁ ଏନ୍ଆର୍ଜିଏର ଥିଲା।

0: ରାଜ୍ୟର ଜବ୍ କାର୍ଡ, ସେଇ ଜବ୍ କାର୍ଡ ଭିତ୍ତିରେ ସେମାନେ କାମ ପାଇପାରିବେ ବର୍ତ୍ତମାନ ପାଇଁ, କିନ୍ତୁ ଆଗାମୀ ଯେତେବେଳେ ଚେଞ୍ଜ ହେବ ଜବ୍ କାର୍ଡ, ରିପ୍ଲେସ୍ ଯେତେବେଳେ ହେବ ସେତେବେଳେ ନୂଆ ଜବ୍ କାର୍ଡରେ ଆମକୁ ଦେବାକୁ ପଡ଼ିବ। ଏବଂ ଯୋଉଟାକ ଅନ୍ଗୋଇଂ ୱାର୍କ ଚାଲିଛି ବର୍ତ୍ତମାନ, ସେ କାମ ବର୍ତ୍ତମାନ ଚାଲୁ ରହିପାରିବ, କିନ୍ତୁ ମଷ୍ଟର ରୋଲ୍ସ ଏବଂ ଅଦର ଏଣ୍ଟ୍ରି ଇଟ୍ ହାଜ୍ ଟୁ ବି ଡନ୍ ଇନ୍ ଭିଉଜି ରାମଜୀ।
1: ଜିଲ୍ଲା ଖଣିଜ ପ୍ରତିଷ୍ଠାନ କେନ୍ଦୁଝରଙ୍କ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍କୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

0: ଶୁଣୁଥିଲେ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ କାର୍ଯ୍ୟକ୍ରମ
1: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ବିନ୍ତଙ୍ଗ ଆଦିପୂର୍ଣ୍ଣାରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ସମେତ ବିଭିନ୍ନ କ୍ଷେତ୍ରରେ ସହଭାଗିତା ବୃଦ୍ଧି ନେଇ ଇଣ୍ଡୋନେସିଆ ଭାରତ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଶ୍ରୀ ଅମରନାଥଜୀ ଦର୍ଶନ ପାଇଁ ଆଜି ଷଷ୍ଠ ପର୍ଯ୍ୟାୟରେ ଯାତ୍ରା ଆରମ୍ଭ କଲେ 8,000 ଅଧିକ ଶ୍ରଦ୍ଧାଳୁ। କେରଳର କୋଚିଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ସମ୍ମିଳନୀ। ଏବଂ ଫିଫା ବିଶ୍ୱକପ୍ରେ ଆମେରିକାକୁ 4-1 ପରାସ୍ତ କରି କ୍ୱାର୍ଟର ଫାଇନାଲରେ ବେଲଜିୟମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ବିନ୍ତଙ୍ଗ ଆଦିପୂର୍ଣ୍ଣାରେ ସମ୍ମାନିତ କରାଯାଇଛି। ଏକ ସ୍ୱତନ୍ତ୍ର ସମାରୋହରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋ ସୁବିୟାନ୍ତୋ ଶ୍ରୀ ମୋଦିଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଣ୍ଡୋନେସିଆ ରାଷ୍ଟ୍ରପତି ଭବନରେ ଔପଚାରିକ ଭାବେ ସ୍ୱାଗତ କରାଯାଇଥିଲା। ଛୋଟ ଛୋଟ ପିଲାମାନେ ଭାରତ ଓ ଇଣ୍ଡୋନେସିଆର ଜାତୀୟ ପତାକା ଧରି ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ। ଉଭୟ ନେତା ଏହି ପରିପ୍ରେକ୍ଷୀରେ ଦ୍ୱିପାକ୍ଷିକ ଆଲୋଚନା କରିଥିବାବେଳେ ଉଭୟ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରତିକ୍ରିୟାରେ କହିଛନ୍ତି,
2: प्रेसिडेंट प्रभवो को उनका हृदय से आभार व्यक्त करता हूं और आज इंडोनेशिया की यात्रा करते हुए मुझे बहुत खुशी हो रही है। आज सुबह मुझे आदर के साथ इंडोनेशिया का सर्वोच्च सम्मान दिया गया है। ये सम्मान कोटि कोटि भारतवासियों का है, इंडोनेशिया के लोगों की भावनाओं का है।
0: ଲୋକସଭା ବାଚସ୍ପତି ଓମ୍ ବିର୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ବିର୍ଲା କହିଛନ୍ତି, ଏହି ସମ୍ମାନ ଭାରତ ଇଣ୍ଡୋନେସିଆ ସହଭାଗିତାକୁ ଆହୁରି ଦୃଢ଼ କରିବା ସହ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ସହଯୋଗକୁ ବୃଦ୍ଧି କରିବା ଦିଗରେ ଦୂରଦର୍ଶୀ ନେତୃତ୍ୱକୁ ମାନ୍ୟତା ଦେଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ସମ୍ମାନ ସମସ୍ତ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି। ଭାରତ ଏବଂ ଆସିଆନ୍ ସମ୍ପର୍କକୁ ମଜବୁତ କରିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରନ୍ତର ପ୍ରୟାସର ଏହା ପ୍ରତିଫଳନ ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ଅବସରରେ ତାଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱକୁ ପ୍ରଶଂସା କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଇଣ୍ଡୋନେସିଆ ଭାରତର ପ୍ରମୁଖ ସହଯୋଗୀ ରାଷ୍ଟ୍ର ଭାବରେ ଶାନ୍ତି ଏବଂ ବିକାଶ ଦିଗରେ କାର୍ଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ସୁବିୟାନ୍ତୋଙ୍କ ସହ ଆଜି ଜାକର୍ତ୍ତାଠାରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଉଭୟ ଦେଶ ମଧ୍ୟରେ ଥିବା ରଣନୈତିକ ଭାଗିଦାରୀକୁ ନୂଆ ଦିଗ ପ୍ରଦାନ କରାଯାଇଛି। ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ବୁଝାମଣାପତ୍ର ସ୍ୱାକ୍ଷର ସମୟରେ ଉଭୟ ନେତା ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଜନସାଧାରଣଙ୍କ ସହଯୋଗ ଓ ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଉଛି କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ଉଦ୍ଘାଟିତ। ଲୋକସେବା ଭବନଠାରେ ଜାରି ରହିଛି ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏବଂ ଲଗାଣ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜି ନାହିଁ, ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ସୂଚନା। ଆସନ୍ତା ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ରାଜ୍ୟରେ ବନ ସୁରକ୍ଷା ଓ ସବୁଜ ବଳୟ ସୃଷ୍ଟି ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରସ୍ଥିତ କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମଗ୍ର ବିଶ୍ୱରେ ତାପମାତ୍ରା ବୃଦ୍ଧି, ଅନିୟମିତ ବର୍ଷା,

0: ପ୍ରାକୃତିକ ବିପର୍ଯ୍ୟୟ ଓ ପରିବେଶ ପ୍ରଦୂଷଣ ଭଳି ଗଭୀର ସମସ୍ୟାର ମୁକାବିଲା ପାଇଁ ବ୍ୟାପକ ଚାରାରୋପଣ ଓ ଜଙ୍ଗଲ ସୁରକ୍ଷାର ଆବଶ୍ୟକତା ରହିଛି। ରାଜ୍ୟରେ ଯୁଗ୍ମ ଜଙ୍ଗଲ ପରିଚାଳନାରେ ପ୍ରାୟ 16,209 ବନ ସୁରକ୍ଷା ସମିତି ଓ 579 ପରିବେଶ ଉନ୍ନୟନ କମିଟି ଦ୍ୱାରା 13,933 ବର୍ଗ କିଲୋମିଟର ଉର୍ଦ୍ଧ୍ୱ ଜଙ୍ଗଲର ସୁରକ୍ଷା ଓ ଉତ୍ତମ ପରିଚାଳନା କରାଯାଉଛି। ଏଥିରେ 2,11,000 ପରିବାର ନିୟୋଜିତ ହୋଇ ଉପକୃତ ହେଉଛନ୍ତି। ଜନସାଧାରଣଙ୍କ ସହଯୋଗ ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ କ୍ରମାଗତ ଭାବେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ବୃକ୍ଷରୋପଣ କରିବା, ଯେତେ ଅଧିକରୁ ଅଧିକ ବୃକ୍ଷରୋପଣ କରିବା, ସିଏ ହିଁ ଆମକୁ ଗ୍ଲୋବାଲ ୱାର୍ମିଂରୁ ଆମକୁ ରକ୍ଷା କରିପାରିବ। ଅଦ୍ୟାବଧି ଯୁଗ୍ମ ଜଙ୍ଗଲ ପରିଚାଳନାରେ ପ୍ରାୟତଃ 16,209 ବନ ସୁରକ୍ଷା ସମିତି ଆମ ଓଡ଼ିଶାରେ 579 ପରିବେଶ ଉନ୍ନୟନ କମିଟି ଏମାନଙ୍କର ଦ୍ୱାରା ପ୍ରାୟ 13,933 ବର୍ଗ କିଲୋମିଟରରୁ ଅଧିକ ଜଙ୍ଗଲ ଇଏ ସୁରକ୍ଷା କରାଯାଉଛି ଏବଂ ତାହାର ଉତ୍ତମ ପରିଚାଳନା ମଧ୍ୟ କରାଯାଉଛି। ଏଥିରେ ପ୍ରାୟ 2,11,000 ପରିବାର ନିୟୋଜିତ ଉପକୃତ ହେଉଛନ୍ତି।
0: ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ମିଶନ ମୋଡ୍ରେ ବନ ସୁରକ୍ଷା କାର୍ଯ୍ୟ ଜାରି ରହିଛି। ମହାନଦୀ ଅବବାହିକାରେ ସବୁଜ ମହାନଦୀ ମିଶନ ମାଧ୍ୟମରେ ଚାରାରୋପଣ କରାଯିବା ସହିତ ତେଲ, ଇବ୍, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା ଓ ବଂଶଧାରା ନଦୀର ଦୁଇ ପାର୍ଶ୍ୱରେ ସବୁଜ ବଳୟ ସୃଷ୍ଟି କରାଯାଉଛି। 2025-26 ଆର୍ଥିକ ବର୍ଷରେ 724 ହେକ୍ଟର ନଦୀ ପାର୍ଶ୍ୱ ଅଞ୍ଚଳରେ 5,65,000 ଚାରାରୋପଣ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ 2,702 ହେକ୍ଟର ଅଞ୍ଚଳରେ 9,00,000 ଚାରାରୋପଣର ଲକ୍ଷ୍ୟ ରଖାଯାଇଛି। ଆମ ଜଙ୍ଗଲ ଯୋଜନା ଅଧୀନରେ ଜଙ୍ଗଲ ପୁନରୁଦ୍ଧାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏକ ପେଡ୍ ମା କେ ନାମ ଅଭିଯାନରେ ଓଡ଼ିଶାରେ 8,12,00,000 ଚାରାରୋପଣ ସମ୍ପୂର୍ଣ୍ଣ କରାଯାଇ ରକ୍ଷଣାବେକ୍ଷଣ କରାଯାଉଛି। ଅଭିଯାନ ଅଧୀନରେ ରାଜ୍ୟବାସୀଙ୍କୁ ଚାରାରୋପଣ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆହ୍ୱାନ ଦେଇଛନ୍ତି। ଜନଜାତିଙ୍କ ଭାଷା, ସଂସ୍କୃତି ଏବଂ ପାରମ୍ପରିକ ଜ୍ଞାନକୁ ସଂରକ୍ଷଣ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି। ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳାକୁ ଉଦ୍ଘାଟନ କରି ଶ୍ରୀ ଓରାମ କହିଛନ୍ତି ଜନଜାତିଙ୍କ ପାରମ୍ପରିକ ଜ୍ଞାନକୁ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ସହ ସମନ୍ୱିତ କରିବାର ଆବଶ୍ୟକତା ରହିଛି। ଏହି ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜନଜାତିଙ୍କ ବିକାଶ ପାଇଁ ଜ୍ଞାନ, ନବସୃଜନ ଏବଂ ପ୍ରମାଣ ଆଧାରିତ ନୀତି ନିର୍ଦ୍ଧାରଣକୁ ଆଧାର କରି ଆଦିବାସୀ ଗବେଷଣା ପ୍ରତିଷ୍ଠାନକୁ ବିକଶିତ କରିବା ଲକ୍ଷ୍ୟରେ ଏକ ନୂତନ କାର୍ଯ୍ୟ ଖସଡ଼ାର ଉନ୍ମୋଚନ କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନଠାରେ ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ବିଭିନ୍ନ ରାଜ୍ୟ ମଧ୍ୟରେ ରହିଥିବା ସମସ୍ୟା ଓ ସମନ୍ୱୟ ସମ୍ପର୍କିତ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯାଉଛି। ଆନ୍ତଃରାଜ୍ୟ ଜଳବଣ୍ଟନ, ସୀମାବର୍ତ୍ତୀ ଅଞ୍ଚଳର ପ୍ରଶାସନିକ ସମସ୍ୟା, ଆଇନ ଶୃଙ୍ଖଳା, ପରିବହନ, ଭିତ୍ତିଭୂମି ବିକାଶ, ବିପର୍ଯ୍ୟୟ ପରିଚାଳନା ଏବଂ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମନ୍ୱୟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ପୂର୍ବାଞ୍ଚଳ ପରିଷଦ ଅଧୀନରେ ଥିବା ବିଭିନ୍ନ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ମତ ବିନିମୟ କରୁଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ପ୍ରମୁଖ ଉପସ୍ଥିତ ଅଛନ୍ତି। ଆସନ୍ତା ମାଟ୍ରିକ୍ ପରୀକ୍ଷାର ମୂଲ୍ୟାୟନ ଡିଜିଟାଲ ମୋଡ୍ରେ ତଥା ଅନ୍ସ୍କ୍ରିନ୍ ମୂଲ୍ୟାୟନ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଯୋଜନା ରଖିଛି। ପରୀକ୍ଷାମୂଳକ ଭାବେ ଏଥିପାଇଁ ଚଳିତ ସପ୍ଲିମେଣ୍ଟାରୀ ପରୀକ୍ଷା ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷାର ଉତ୍ତର ଖାତାଗୁଡ଼ିକର ଡିଜିଟାଲ ମୂଲ୍ୟାୟନ କରାଯିବ। ଏଥିପାଇଁ ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟର 3 ସ୍ଥାନ ସମ୍ବଲପୁର, ଭୁବନେଶ୍ୱର ଓ କଟକରେ ଡିଜିଟାଲ ମୂଲ୍ୟାୟନ ହେବ। ଚଳିତ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା 10 ତାରିଖରେ ଶେଷ ହେବା ପରେ ମୂଲ୍ୟାୟନ 19 ତାରିଖରୁ ଆରମ୍ଭ କରାଯିବା ନେଇ ବୋର୍ଡ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 400 ଶିକ୍ଷକଙ୍କୁ ତାଲିମ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆଜି ପୁରୀ ରେଲୱେ ଷ୍ଟେସନଠାରେ ମକ୍ଡ୍ରିଲ୍ କରାଯାଇଛି। ଓଡ୍ରାଫ୍, ଅଗ୍ନିଶମ, ଜିଆର୍ପି, ଆର୍ପିଏଫ୍, ଏସ୍ଟି ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏହି ମକ୍ଡ୍ରିଲ୍ କରୁଛନ୍ତି। ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ଏହାର ମୂଳ ଉଦ୍ଦେଶ୍ୟ। ଗୁଣ୍ଡିଚା ମନ୍ଦିର ନିକଟ ପୁଲିସ୍ ଅବକାଶଠାରେ ମକ୍ଡ୍ରିଲ୍ କରାଯାଇଛି। ଉତ୍କଳ ସାହିତ୍ୟ ସମାଜ ଯାଜପୁର ଜିଲ୍ଲା ଶାଖାର ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରତିଷ୍ଠା ଦିବସ ସମାରୋହରେ ଉତ୍କଳ ସାହିତ୍ୟ ସମାଜର ସଭାପତି ଗୋବିନ୍ଦ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ବହୁ କବି ଓ କବୟିତ୍ରୀ କବିତା ପାଠ କରିଥିଲେ। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହା ସହ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ସତ୍ତ୍ୱେ ବନ୍ୟା ସ୍ଥିତି ଉପୁଜି ନାହିଁ ବୋଲି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି।
2: ଆଜିର ଲେବୁଲ ଅଛି ବର୍ତ୍ତମାନ 606.12, ଗତ ବର୍ଷ ଡିସେମ୍ବର ଥିଲା 609। ବର୍ତ୍ତମାନ ଆକ୍ଚୁଆଲି ହୀରାକୁଦର ଜଳଭଣ୍ଡାରରେ 26% ଜଳ ପୂର୍ଣ୍ଣ ଅବସ୍ଥାରେ ରହିଛି। ହୀରାକୁଦ

0: ଉପରମୁଣ୍ଡରୁ ବର୍ତ୍ତମାନ ଆସୁଛି 180,000 କ୍ୟୁସେକ୍ ଜଳ ଆମର ଜଳଭଣ୍ଡାରକୁ ପ୍ରବେଶ କରୁଛି, ସେଟା ଗ୍ରାଜୁଆଲି ବଢୁଛି। କାଲି ସୁଦ୍ଧା ଆମେ ଆଶା କରୁଛୁ ଯେ 2.5 ଲକ୍ଷ କ୍ୟୁସେକ୍ ଜଳ ଆମେ ଉପରମୁଣ୍ଡରୁ ପାଇବା ମେନଲି ଛତିଶଗଡ଼ରୁ, ଯାହାର ପ୍ରଭାବରେ ଆମର ଜଳଭଣ୍ଡାରର ଲେବୁଲ ବଢିବ। 9 ତାରିଖରେ ଆମେ ଜଳଭଣ୍ଡାରକୁ ନିଷ୍କାସନ କରିବା କଥା ଚିନ୍ତା କରିବୁ, ସେଥିପାଇଁ ଆମେ ପ୍ରସ୍ତୁତ ବି ହେଉଛୁ।
1: ମଧ୍ୟାହ୍ନ 12 ସୁଦ୍ଧା ହୀରାକୁଦ ଜଳସ୍ତର 606.67 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ 2,12,509 କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ 25,378 କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଆସନ୍ତା ଗୁରୁବାର ଦିନ ହୀରାକୁଦ ଗେଟ୍ ଖୋଲାଯାଇ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ତେବେ ଜଳସ୍ତରକୁ ଦେଖି ଗେଟ୍ ଖୋଲାଯିବା ସଂଖ୍ୟା ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ବର୍ତ୍ତମାନ କଟକ ମୁଣ୍ଡୁଳିଠାରେ 3,26,000 କ୍ୟୁସେକ୍ ଜଳ ଅତିକ୍ରମ କରୁଛି। ଆଜି ରାତି ସୁଦ୍ଧା 4,50,000 କ୍ୟୁସେକ୍ ଜଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜିଠାରୁ ରାଜ୍ୟରେ ବର୍ଷାର ପ୍ରଭାବ ହ୍ରାସ ପାଇବ। ଗତ 24 ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାର ବିଜେପୁରରେ ସର୍ବାଧିକ 109 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷାଜନିତ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ନୂଆପାଲି, ଘଣ୍ଟାପଡ଼ା, ବାସୁଦେବପାଲି, ମନମୁଣ୍ଡାସ୍ଥିତ ସୁବର୍ଣ୍ଣମେରୁ ମନ୍ଦିର ଅଞ୍ଚଳରୁ ତୁରନ୍ତ ଜଳ ନିଷ୍କାସନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯଥାଶୀଘ୍ର କ୍ଷତିଗ୍ରସ୍ତଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚାଇବାକୁ ପଞ୍ଚାୟତ ଓ ବ୍ଲକସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବରଗଡ଼ ଜିଲ୍ଲା ଲକ୍ଷ୍ମରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଆୟୋଜିତ ଷ୍ଟପ୍ ଡାଇରିଆ କ୍ୟାମ୍ପେନ୍ ସଚେତନତା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ଅଭିଯାନ ମାଧ୍ୟମରେ ଶିଶୁଙ୍କ ଜୀବନ ରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି। ଓଡ଼ିଶା ସମେତ ସମଗ୍ର ଦେଶରେ ଶିଶୁମାନଙ୍କୁ ଝାଡ଼ାବାନ୍ତି ରୋଗରୁ ରକ୍ଷା କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ। 5 ବର୍ଷରୁ କମ୍ ବୟସର ଶିଶୁମାନଙ୍କ ମଧ୍ୟରେ ଝାଡ଼ାବାନ୍ତି ଜନିତ ମୃତ୍ୟୁ ସଂଖ୍ୟାକୁ ସମ୍ପୂର୍ଣ୍ଣ ରୂପେ ହ୍ରାସ କରିବା ଏହାର ମୂଳ ଉଦ୍ଦେଶ୍ୟ। ଭଦ୍ରକ ଜିଲ୍ଲା ସାଇ ସ୍ୱରୂପା ମାନସିକ ଭିନ୍ନକ୍ଷମ ବିଦ୍ୟାଳୟରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଏବଂ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ମାନସିକ ଅସୁସ୍ଥତା ଏବଂ ବୌଦ୍ଧିକ ଅକ୍ଷମତା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଳୋକ ରଥ ଯୋଗଦେଇ ମାନସିକ ରୋଗର କାରଣ ଏବଂ ଏହାର ମୁକାବିଲା ସମ୍ପର୍କରେ ଆଲୋଚନା କରିଥିଲେ। ବରଗଡ଼ ଜିଲ୍ଲା ପଦ୍ମପୁର ସ୍ଥିତ ଚଙ୍ଘରିଆରେ 77ତମ ବନଖଣ୍ଡସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଉଦ୍ଘାଟନ କରିଛନ୍ତି। ସୁରକ୍ଷିତ ପରିବେଶ ସୁରକ୍ଷିତ ଭବିଷ୍ୟତର ମୂଳ ଆଧାର, ବନ ମହୋତ୍ସବକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଶ୍ରୀ ମହାଲିଙ୍ଗ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଏକ ସବୁଜ ରଥର ମଧ୍ୟ ଶୁଭାରମ୍ଭ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଜନସାଧାରଣଙ୍କ ସହଯୋଗ ଓ ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଉଛି କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱରଠାରେ 2-ଦିନିଆ ଜାତୀୟ କର୍ମଶାଳା ଉଦ୍ଘାଟିତ। ଲୋକସେବା ଭବନଠାରେ ଜାରି ରହିଛି ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଏବଂ ଲଗାଣ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜି ନାହିଁ, ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ସୂଚନା। ଆସନ୍ତା ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ଇନ୍ଦ୍ରଧନୁର ଆଜିର ପରିସରକୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ। କାର୍ଯ୍ୟକ୍ରମରେ ଆଜି ବର୍ଷା ଗୀତର ପସରା କନ୍ୟାଦାନ ଓଡ଼ିଆ କଥାଚିତ୍ରରୁ ଗାଇଛନ୍ତି ଶିଳ୍ପୀ ଅନୁରାଧା, ଗୀତ ଏବଂ ସଙ୍ଗୀତ ଅରୁଣ ମହାନ୍ତି। ଫେରି ଆସିଲା ପୁଣି ବର୍ଷା।

ପ୍ୟାସା ସାବନ ଏହି ହିନ୍ଦୀ ଚଳଚ୍ଚିତ୍ରର ଗୀତ ବର୍ତ୍ତମାନ ଶୁଣନ୍ତୁ। ଗାଇଛନ୍ତି ଯୁଗଳ କଣ୍ଠରେ ଲତା ମଙ୍ଗେସ୍କର ଏବଂ ସୁରେଶ ୱାଡେକର। ଗୀତ ରଚନା କରିଛନ୍ତି ସନ୍ତୋଷ ଆନନ୍ଦ। ସଙ୍ଗୀତ ଦେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ବର୍ଷା ଗୀତର ପସର ସହ ଆଜିର ଇନ୍ଦ୍ରଧନୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ସମୀର କୁମାର ଯୁଗଳକଣ୍ଠରେ। ଚଳଚ୍ଚିତ୍ର ହେଉଛି ବେତାଫ।

0: ଭାରି ମନେ ପଡ଼େ। ସୋରିନ୍ ଭଟ୍ଟଙ୍କ କଣ୍ଠରେ ଏହି ଲଘୁସଙ୍ଗୀତ ସହିତ ଶେଷ କରୁଛୁ ଆଜିର ଇନ୍ଦ୍ରଧନୁ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣଙ୍କ ପ୍ରିୟ ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ପ୍ରଚାରିତ ହେଉଛି FM ବ୍ୟାଣ୍ଡ 100.1 MHz ଯୋଗେ। ବର୍ତ୍ତମାନ ସମୟ ଅପରାହ୍ନ 5:30। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।
1: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ୍।
2: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
1: କନକ ଜୁଏଲେରୀ, BS ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
3: एक प्रकार से पीएम जय अब गरीबों की जय बन गई है।

ହଁ ଶ୍ରୋତା ବନ୍ଧୁ, କସ୍ତୁରୀ ଓଡ଼ିଆ କଥାଚିତ୍ରର ଏଇ ଗୀତଟି ଶୁଣୁ ଶୁଣୁ ଆପଣଙ୍କ ମନକୁ ଆସୁଥିବ, ମୁଁ ଆଜି ଆପଣଙ୍କୁ ବର୍ଷାରେ ଭିଜେଇଦେବି। ମାନେ ବର୍ଷା ଗୀତ ଆପଣଙ୍କୁ ଶୁଣେଇବିନି। ନାଇଁ, ଆପଣଙ୍କ ଭାବନା ବିଲକୁଲ ଠିକ୍ ନୁହେଁ। ଏଇଥିପାଇଁ ଯେ ମୁଁ ଆପଣଙ୍କୁ ବର୍ଷା ଗୀତ କେବଳ ଶୁଣେଇବିନି, ଶୁଣେଇବି ଏଇ ବର୍ଷା ବେଳରେ ମନକୁ ଆସୁଥିବା, ଆମ ଭାବନାକୁ ଆସୁଥିବା ଅନେକ କଥା, ମାନେ ଆମ ପିଲାଦିନକୁ ମନେ ପକାଇ ଦେବାକୁ ମୁଁ ଆପଣଙ୍କୁ ଚାହୁଁଛି। ଏଇ ମନଛୁଆଁ ପ୍ରସ୍ତୁତି, ଆମ ପିଲାଦିନ କଥା, ଆସନ୍ତୁ ଶୁଣିବା।

ଶ୍ରୋତାବନ୍ଧୁ, ମୋତେ କହିଲେ ଆପଣଙ୍କ ପିଲାଦିନ କଟିଥିଲା ଏକ ଗାଁରେ ନା ଏକ ସହରୀ ସଭ୍ୟତାରେ? ଯଦି ଗାଁ ହୁଏ ତେବେ ମୋ କଥାଟା ଆପଣମାନଙ୍କ ମନକୁ ବେଶ୍ ଛୁଇଁବ।

0: ଆଚ୍ଛା ମନେ ପକେଇଲେ, ପିଲାଦିନେ ବୋଉ ଆମକୁ ଶୁଆଇଲା ବେଳେ ତା ସ୍ନେହ ପରା କଣ୍ଠରୁ ଭାସି ଆସୁଥିବା ସେ ସ୍ୱର,
1: ଗହଳ ମାଣ୍ଡିଆ ସେଇ କିଆରୀରେ ସୋ।

0: ହଁ, ଏବେ ପୁଣି ମନେ ପଡ଼େ ଜେଜେମା କୋଳରେ ବସି ଶୁଣୁଥିବା ଗଉଡ଼ ଟୋକା କଥା। ଗଉଡ଼ ଟୋକା ମଣ୍ଡାପିଠା ପୋତିଦେବାରୁ ସେଥିରୁ ଗଛ ହୋଇ କୁଢ଼ କୁଢ଼ ମଣ୍ଡାପିଠା ଫଳିଯାଏ। ଆଉ ବୁଢ଼ୀ ଅଶୁଣୀ, ବୁଢ଼ୀ ଅଶୁଣୀର କୁଲା ପରି କାନ, ନିଆଁହୁଳା ପରି ଆଖି, ଆଉ ହାତୀ ଲମ୍ବର ଦାନ୍ତ, ଦି ହାତରେ ମଣିଷ ଟାଣି ଆଣି ପାଟିରେ ପୁରାଇ କଡ଼ମଡ଼ କରି ଚୋବାଇ ପକାଏ। ଏମିତି ଆହୁରି ଅନେକ ଉଦ୍ଭଟ କଳ୍ପନା ଭିତରେ ହଜିଯିବାର ଦିନ। ସତରେ ପିଲାଦିନ ଦୁଷ୍ଟ ପ୍ରଜାପତି ପରି ଉଡ଼ି ବୁଲିବାର ଦିନ। ସଂସାର ରହିଲେ କେତେ, ବୁଡ଼ିଲେ କେତେ, ନା ଚିନ୍ତା ନା ଅବଶୋଷ, ବାସ୍ ଗୋଟେ ବିନ୍ଦାସର ଜୀବନ। ପିଲାଦିନକୁ ଫେରି ଚାହିଁଲେ ଭାସି ଆସେ ଗାଁ ମୁଣ୍ଡର ସେହି ତୋଟାମାଳ, ନଈ ପଠା, ବଡ଼ ପୋଖରୀ, ଆଉ ନିଶ୍ଚିନ୍ତରେ ଝୁଲି ପାରୁଥିବା ବରଗଛ ଓହଳ। ମୋର କାଲି ପରି ମନେ ଅଛି, ଉଦୁଉଦିଆ ଦିହିପରେ ଘରେ ସଭିଙ୍କ ଆଖିକୁ ଯେତେବେଳେ ଛାଇନିଦ ଚାଲିଆସେ, ମୁଁ ସେତେବେଳେ ପାଦ ଚିପି ଚିପି ବାହାରିଯାଏ ଗାଁ ମୁଣ୍ଡର ଆମ୍ବତୋଟାକୁ। ସେଠାରେ ପହଞ୍ଚିଲା ବେଳକୁ ପଡ଼ିଶା ଘରର ବିନିଅପା ପହଞ୍ଚି ଯାଇ ସାରିଥାଏ। ତାପରେ ଆରମ୍ଭ ହୁଏ ଆମ୍ବଖିଆ ପର୍ବ।
1: ଲୁଲୁ, ଏ ଲୁଲୁ ଦେଖ ନା, ଏଇ ଗଛଟାରେ କେତେ ଆମ୍ବ ହେଇଛି ନା। ଆ ତୁ ଏଇଠି ରହ, ମୁଁ ଉପରକୁ ଉଠୁଛି, ମୁଁ ଆମ୍ବ ପକେଇବି, ତୁ ଗୋଟେଇବୁ ହେଲା। ଲୁଲୁ କେତେ ହେଲା ରେ।
0: ଗଛ ଉପରୁ ଉଠିଯାଇ ବିନିଅପା ଗୋଟେ ପରେ ଗୋଟେ ଆମ୍ବ ତଳକୁ ପକାଏ। ଆମ୍ବ ଗୁଡ଼ିକୁ ଗୋଟେଇ ସାରି ମୁଁ କହେ, ଅପା ଅପା ଓହ୍ଲେଇ ଆସ।
1: ଲୁଣ ଲଙ୍କା, ଲୁଣ ଲଙ୍କା କାଇଁ, ଜଲ୍ଦି କାଢ।
0: ତାପରେ ମୋ ପକେଟରୁ ଲୁଣ ଲଙ୍କା କାଢ଼ି ବିନିଅପାକୁ ଧରିଦିଏ।
1: କେତେ ବଢ଼ିଆ ଆମ୍ବ ଗୁଡ଼ା ନା।
0: ମୁଁ ତାଙ୍କ ସହ ସ୍ୱର ମିଳେଇ କୁହେ, ହଁ ସତରେ ଏ ଆମ୍ବ କେଡ଼େ ସୁଆଦ କହିଲ। ତାପରେ ଆମ୍ବ କୋଇଲେକୁ ନେଇ ଗୀତ, କୋଇଲି କୋଇଲି କିଏ ରଜା, ମୁଁ ରଜା, ତାପର ରଜା ତ ବୁଢ଼ା ଅଜା, ଆଉ ତାପରେ କୋଇଲିକୁ ଘଷି ଘଷି ସେଥିରୁ ପେଁକାଳି ତିଆରି। ସତରେ ସେ ବେଳର ସବୁ ଦୁଷ୍ଟାମୀ ଗୁଡ଼ା ଦୁଷ୍ଟାମୀ ଭଳି ଲାଗେନି, ବରଂ ଏକ ସୁନ୍ଦର ସ୍ମୃତି ପରି ଲାଗେ ଏବେ ମନେ ପକେଇଲେ। ଆଉ ବର୍ଷା ଦିନ କଥା କହିଲେ ଗୋଟେ ଅଦ୍ଭୁତ ଲୋମାଚ ସୃଷ୍ଟି ହୁଏ ମନରେ। ପିଲାଦିନେ ବର୍ଷାରେ ଭିଜି ଭିଜି କାଗଜ ଡଙ୍ଗା ଭସେଇବାକୁ କାହାର ବା ମନ ନହୁଏ, କିନ୍ତୁ ଏପଟେ ପୁରା କଡ଼ା ନିୟମ,
2: ଘର ଭିତରୁ ବାହାରି ପାରିବୁନି, ଯାହା ଖେଳୁଛୁ ଏଇଠି ଖେଳ।
0: ତରବରରେ ବହୁ ନ ଦେଖିବା ବେଳେ କ'ଣ ଗୋଟେ ବାହାରକୁ ଫିଙ୍ଗି ଦେଇ ସେଟା ଆଣିବା ବାହାନରେ ମନ ଭରି ପାଣିରେ ଭିଜିଯାଏ। ଆଉ ବର୍ଷାଦିନେ ଆମେ ପ୍ରାୟ ବହୁ ବହୁକା ଖେଳ ଖେଳୁଥିଲୁ, ଏହା ପିଲାଦିନକୁ ଆହୁରି ଆକର୍ଷଣୀୟ କରିଦେଉଥିଲା। ମୁଁ ସେତେବେଳେ ବର ହେଉଥିଲି, ବାପାଙ୍କ ଧୋତି ଲୁଚେଇ ଆଣି ବିନିଅପା ଆଗରେ ଥୋଇଦେଇ ଜିଦ୍ ଧରୁଥିଲି, ମୋତେ ପୁରା ସୁନ୍ଦର ବର ଭଳିଲେ ସଜେଇ ଦେ ନା ବିନିଅପା।
1: ତତେ ସଜେଇ ଦେବି ଯେ, ତୋ କନ୍ୟା କିଏ ହବ ମୋତେ ଟିକେ କହ।
0: ଆଉ ଆମ ପାଖ ଗାଁର ପତି ମଉସାଙ୍କ ଝିଅ ରିମା କନ୍ୟା ହେଉଥିଲା, ତାକୁ ତା ଲିପିନାଣି ସଜ କରିଦେଉଥିଲା। ଆମେ ବିନିଅପା, ଲିଟି, ଲିପି, ମାମୁନି, ସାଗର, ଚିନୁ ସମସ୍ତେ ମିଶି ବରଯାତ୍ରୀ ହୋଇ ତାଙ୍କ ଘରକୁ ଯାଉଥିଲୁ, ଆଉ ତାଙ୍କ ଦାଣ୍ଡ ଘରେ ଆଉ କିଛି ସାଙ୍ଗ ସବୁ ମିଶି ବସିଥାନ୍ତି। ତାପରେ ମିଛି ମିଛିକା ଜରି ଫୁଟି ଏମିତି ଜରିର ବାଣ ଫୁଟେଇ ବର ଆସେ, ମିଛି ମିଛିକା ବାହାଘର ଚାଲେ। ପ୍ରାୟ ସବୁବେଳେ ସିଏ ମୋ କନ୍ୟା, ଆଉ ମୁଁ ତା ବର ହେଉଥିଲି। ସେଦିନ ସ୍କୁଲରେ ମୋତେ ସିଏ କହିଥିଲା,
1: ଲୁଲୁ ଭାଇ ତୁ ଆଜି ମୋ ପାଖରେ ବସିବୁ ନା।
0: ମୁଁ ତା ପାଖରେ ନ ବସି ସୀମା ପାଖରେ ବସିଗଲି ବୋଲି ମୋ ଉପରେ ରାଗି କହିଲା,
1: ମୁଁ ଆଜିଠୁ ଆଉ ତୋ କନ୍ୟା ହେବିନି କହିଦେଉଛି, ଯା ତୋ ସାଙ୍ଗରେ ମୋର କଥାବାର୍ତ୍ତା କିଛି ନାହିଁ, କଟି କଟି।

0: ଶନିବାର ଦିନ ସକାଳ ସ୍କୁଲ, ଆମେ ସ୍କୁଲରୁ ଫେରି ବହି ବସ୍ତାନି ଫୋପାଡ଼ି ଦେଇ ପୋଖରୀକୁ ଧାଉଁ। ପାଣିରେ ମନ ଇଚ୍ଛା ଡିଆଁ ମାରୁ, ପାଣି ତଳେ ବୁଡ଼ି ବୁଡ଼ି ଲୁଚଖାଳି ଖେଳୁ। କଇଁ ଫୁଲ ତୋଳିବାକୁ ଆମ ଭିତରେ ପ୍ରତିଯୋଗିତା ଲାଗିଯାଏ। ପୋଖରୀ ମଝିରେ ଥିବା ଏକ ଖମ୍ବ ଉପରେ ଚଢ଼ି ପାଣିକୁ କୁଦା ମାରୁ। ଘରକୁ ଫେରିଲା ବେଳକୁ ବୋଉ ଗୋଟେ ଲମ୍ବା ଦାନ୍ତ କାଠି ଧରି ଦୁଆର ମୁହଁରେ ଛିଡ଼ା ହେଇଥାଏ।
1: କୁଆଡ଼େ ଯାଇଥିଲୁ? ଆସି 2 ଘଣ୍ଟା ହେଲାଣି, ସ୍କୁଲରୁ ଆସି ବସ୍ତାନି ଫୋପାଡ଼ି ଦେଇ କୁଆଡ଼େ ଯାଇଥିଲୁ?
0: ମୁଁ ଡରି ଡରି କହୁଥିଲି ଗାଧୋଇବାକୁ ଯାଇଥିଲି ବୋଲି।
1: କ'ଣ 2 ଘଣ୍ଟା?
0: ତାପରେ କାନ୍ଦି କାନ୍ଦି କହିଲି ମୁଁ କେତେବେଳୁ ଗାଧୋଇ ସାରିଥିଲି। ବିନି ଅପା ଆସି ପହଞ୍ଚିଲା, କହିଲା ଟିକେ ରହ ମୁଁ ଗାଧୋଇ ପଡ଼େ, ସାଙ୍ଗ ହୋଇ ଘରକୁ ଯିବା। ତାପରେ ମୋ କାନ୍ଦିବା ଆରମ୍ଭ ହୋଇଗଲା। ଜେଜେମା ସେ ଘରୁ ଆସି,
2: କ'ଣ ହେଲା କିଲୋ ବୋହୁ? ଆରେ ଲୁଲୁ, କାହିଁକି କାନ୍ଦୁଛୁ? ହଉ ଆ ମୋ ସାଙ୍ଗରେ ଆ, ତତେ କେତେ ଥର ମନା କରିଛି, ସେ ପୋଖରୀରେ ଯାଇ ଡେଇଁବୁନି, ତୁ ତ କଥା ମାନିବୁନି, ସେଠି ଗୋଟେ ବଡ଼ କୁମ୍ଭୀର ଅଛି।
0: ଜେଜେମାଠୁ ଏ କଥା ଶୁଣିବା ପରେ ମୁଁ ବହୁତ ଡରି ଯାଇଥିଲି। ସେହି ସମୟରେ ଟିଭି କ'ଣ ବୋଲି ଜଣାନଥିଲା କହିଲେ ଚଳେ। ଆମ ଗାଁର ଜଗା ମହାଜନ ଘରେ ଗୋଟିଏ ଛୋଟିଆ ଟିଭି ଥିଲା, ବେଳେ ଦେଖାଯାଏ ତ ବେଳେ ନାହିଁ। ଜଗା ମହାଜନ ନୀତି ଘର ସଂଘା ଉପରକୁ ଉଠିଯାଇ ଆଣ୍ଟିନାକୁ ଏପାଖ ସେପାଖ କରେ, ହେଲେ ଯୋଉ କଥାକୁ ସେଇ କଥା। କିନ୍ତୁ ସମସ୍ତଙ୍କ ଘରେ ପ୍ରାୟ ରେଡ଼ିଓ। ଆକାଶବାଣୀ କଟକରେ ପ୍ରତ୍ୟେକ ଦିନ ସକାଳ 9ଟାରେ ଓଡ଼ିଆ ସିନେମା ଗୀତ ଦେଲେ ଆମେ ଜାଣିପାରୁ ଯେ 9ଟା ବାଜିଲା। ଗୀତ ଶୁଣୁ ଶୁଣୁ ବୋଉ ସ୍କୁଲ ବାହାରିବା ପାଇଁ ଡାକ ଛାଡ଼େ।
1: ମାନି, ଆରେ ଜଲ୍ଦି ଆସ, 9ଟା ବାଜିଲାଣି, ସ୍କୁଲ ଯିବ ପରା, ବାହାରି ପଡ଼।

0: ସେତେବେଳେ ଟିଭି ସିନା ନଥିଲା, ହେଲେ ତା'ଠାରୁ ବଡ଼ ପରଦା ଥିବା ଟିଭି ମାନେ କଣ୍ଢେଇ ନାଚ ଆମ ପିଲାବେଳର ମନକୁ ଆହୁରି ଆନନ୍ଦମୟ କରି ପକାଉଥିଲା।
1: ଏଇ ନିଅନ୍ତୁ ସେଇ ନିର୍ବୁଦ୍ଧ ମର୍କଟ, ଓ ଏହି ସେହି ନିର୍ବୁଦ୍ଧ ମର୍କଟ,
2: ଆହ ମହାରାଜ ଏଇ ସେଇ ନିର୍ବୁଦ୍ଧ ମର୍କଟ,
1: ଓ ମର୍କଟ ଲଙ୍କା କଟକରେ ଚୌର ପରି ପ୍ରବେଶ କଲୁ କାହିଁକି, ଦିଅ ୟାର ଉପଯୁକ୍ତ ଉତ୍ତର।
2: ରାବଣ ଚୋର କିଏ, ତୁ ନା ମୁଁ? ଶ୍ରୀରାମ ଲକ୍ଷ୍ମଣ ଗଲେ ମାୟା ମୃଗ ମାରି ଚୋରାଇ ଆଣିଲୁ ତୋରେ ତାହାଙ୍କର ନାରୀ, ଯେବେ ସେହି ସ୍ଥାନେ ଦେଖିଥାନ୍ତେ ରଘୁନା ନ କୋପୁରୀ ନାରାଜ ଶିର ଛେଦ।
3: ମହାରାଜ ଇଏ ପତୁଳି ପକେଇଲା, ମହାରାଜ ଆ ସବୁ ଧରେଇ ଦେବ, ଗୋଟେ ରଖିବ ନାହିଁ। ଆପଣ ହାଁ କରି ଛିଡ଼ା ହେଲେ କଣ, ତରବାତା ଚଲେଇ ଦିଅନ୍ତୁ, ତରବାତା ଚଲେଇ ଦିଅନ୍ତୁ, ସାଇକିରି ମୁଣ୍ଡଟା ଉଡ଼ିଯାଉ ଭାଇକିରି। ହଁ
4: ମହାରାଜ ଚୁପକି ଛିଡ଼ା ହେଇଛି, ଆଗ ବାଟୁ ଭୁସି ଦିଅନ୍ତୁ, ପତକିରି ବାହାରି ପଡ଼ୁ ସଟକିରି ଆରମ ଦାଦା।
1: ରେ ମର୍କଟ, କେଉଁ ସ୍ଥାନରେ କେଉଁ ସ୍ଥାନରେ ପଦପ ଭିଆଉଛୁ, ସ୍ମରଣ ଅଛି ତ?
2: ଜାଣି ଜାଣେ ରାବଣ, ଏ ଗୋଟାଏ ନିଚ କ୍ଷୁଣ୍ଣ ହୀନର ରାଜଧାନୀ
1: ଏବଂ ତା ରାଜ ସିଂହାସନ ଆଉ ସହ୍ୟ କରିପାରୁ ନାହିଁ ତର୍କଟ ବାକ୍ୟ। ଏ ମର୍କଟ ଇଷ୍ଟ ଚିନ୍ତା କର, ଏଇ ଶାଣି ତ ତରବାରି ତୋର ପ୍ରାଣ ଜାଣିବ।
2: ରାବଣ ମୁଁ ଏପରି ମରିବି ନାହିଁ।
1: ଆଉ କେଉଁପରି ମରିବୁ,
2: ଆ କେମିତି ମରିବ କହିଦିଅ, ନାଇଁ କହିଦିଅ କେମିତି ମରିବ, କନିଅର ଫଳ ଖାଇଲେ ମରିବ କି ଆଣ୍ଡ୍ରେସ ଖାଇଲେ ମରିବ କି ଟିକୁଣ୍ଡି ଖାଇଲେ ମରିବ, କହିଦିଅ କହିଦିଅ।
1: ରେ ରାବଣ, ପୂର୍ବେ ମୋତେ ସୂର୍ଯ୍ୟ ଦେବତା ଅଭିଶାପ ଦେଇଛନ୍ତି, ମୋ ଲାଙ୍ଗୁରରେ ବସ୍ତ୍ର ଗୁଡ଼ାଇ ତୈଳ ଢାଳି ଅଗ୍ନି ଲଗାଇ ଦେଲେ ଛଟପଟ ହୋଇ ପିଣ୍ଡ ପ୍ରାଣବାୟୁ ଉଡ଼ିଯିବ ମୋର।
0: ଗାଁରେ ଶିବରାତ୍ରି ଉପଲକ୍ଷେ ହେଉଥିବା କଣ୍ଢେଇ ନାଚକୁ ଦେଖି ତା ପରଦିନ ଆମ ବାରଣ୍ଡାରେ ଅନ୍ୟ ସାଙ୍ଗମାନଙ୍କୁ ଡାକି ଆରମ୍ଭ କରିଦେଉ ଆମର ନାଟକ ରାବଣବଧ।

ଏଇ କେତେ ଦିନ ତଳେ ହଠାତ୍ ଟ୍ରେନ୍ରେ କଲିକତାରୁ ଯାଜପୁର ଫେରିଲା ବେଳେ ଷ୍ଟେସନରେ ଗାଡ଼ି କିଛି ସମୟ ପାଇଁ ରହିଥିଲା। ମୁଁ ପାଣି ଆଣିବା ପାଇଁ ଓହ୍ଲେଇଥିଲି। ପାଣି ଆଣି ଫେରିଲା ବେଳେ ମୁଁ ଦେଖିଲି ମୋ ପାଖ ସିଟ୍ରେ ଗୋଟେ ସୁନ୍ଦରୀ ଝିଅ ଆସି ବସିଛି। ତାକୁ ଦେଖି ହଠାତ୍ କେମିତି ଗୋଟେ ଅଲଗା ଲାଗିଲା। ଭାବିଲି ଏ ମୋ ସୀମା ନୁହେଁ ତ। ତାପରେ ପୁଣି ଭାବିଲି ନା, ହେଇନଥିବ। ଦୁନିଆର ସବୁ ସୁନ୍ଦର ଝିଅକୁ ତ ମୁଁ ସୀମା ବୋଲି ଭାବିବା ମୋର ଗୋଟେ ଅଭ୍ୟାସ।

0: କିଛି ସମୟ ବସିବା ପରେ ତା ବିଷୟରେ ପଚାରିବାକୁ ମୋର ଭାରି ଇଚ୍ଛା ହେଲା। ବହୁତ ଭାବିଲି ପଚାରିବି ନା ନାହିଁ। ତାପରେ ପଚାରିଥିଲି, ଆପଣ କୁଆଡ଼େ ଯିବେ? ସିଏ ସେ ପ୍ରଶ୍ନର ଉତ୍ତର ନଦେଇ କହିଥିଲା,
1: ତମେ ମୋତେ ଚିହ୍ନି ପାରିଲନି ନା? ମୁଁ ଜାଣିଥିଲି କେଉଁଠି ନା କେଉଁଠି ତୁମ ସହ ଦେଖା ହେଲେ ତମେ ମୋତେ ଜମାରୁ ଚିହ୍ନି ପାରିବନି ବୋଲି।
0: ମୁଁ ଟିକେ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲି ଆଉ କହିଥିଲି,
1: ମୁଁ
0: ତୁମେ ସୀମା ତୁମେ ସୀମା ନା?

ସତରେ ଏବେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ମୁଁ ରିମାର ବର ହେବା କଥା, ସ୍ୱପ୍ନର ଚିନୁ ସାଙ୍ଗରେ ଯେଉଁ ମିଛିମିଛିକା ବାହାଘର କଥା, ପୁଣି ରିମା ସାଗରକୁ ବାହା ହୋଇସାରିଲାଣି। ସ୍ୱପ୍ନା ପଣ୍ଡା ମଉସାଙ୍କ ବୋହୁ ଆଉ ଚିନୁ ରୀତାର ସ୍ୱାମୀ, ସୀମା ବାହାଘର ଅପେକ୍ଷାରେ, ଆଉ ଦୀପକ ଜ୍ୟୋତିକୁ ବାହା ହୋଇସାରିଛି। ସତରେ ପିଲାଦିନର ସେ ଦୁଷ୍ଟାମୀ ଆଉ ଚପଳତାମୀର ଦୃଶ୍ୟ ଏବେ ଆମ ଆଗକୁ ଆସିଲେ ନିଜକୁ ଲାଜ ମାଡ଼େ। ପିଲାଦିନର ସେ ମିଛିମିଛିକା ବାହାଘରରେ ବରବୋହୁର ବେଶ, ଆମେ ଯେତେବେଳେ ଯୌବନର ଏଇ ଜଟିଳ ପରିସ୍ଥିତିରେ ନିଜ ନିଜର ସାମ୍ନାରେ ପଡ଼ିଯାଆନ୍ତି, ଲାଜରେ କେହି କାହାକୁ କିଛି କହିପାରନ୍ତିନି, ବହୁତ ଇଚ୍ଛା ହୁଏ ଫେରିଯିବାକୁ ଶୈଶବର ସେଇ ଚପଳତାମୀ ଭିତରକୁ। ମନ ସବୁବେଳେ କୁହେ ଗୋଟେ କୁନି ଦୁଷ୍ଟ ପ୍ରଜାପତି ହୋଇ ଉଡ଼ି ବୁଲିବାକୁ ସେଇ ପୁରୁଣା ଅଗଣାମାନଙ୍କରେ। ସତରେ ପୁଣି ଥରେ କି ଫେରାଇ ଦିଅନ୍ତା କି ଆମମାନଙ୍କର ସେଇ ଅବୁଝା ପିଲାଦିନକୁ।

ରଚନା ଭାସ୍କର ମିଶ୍ର ଏବଂ ସୁଜାତା ପ୍ରିୟମ୍ବଦା ରଥ। ଅଭିନୟରେ ଥିଲେ ନିରୁପମା ରଣା, ଦୁର୍ଗା ପ୍ରସନ୍ନ ଦାସ, ଭାସ୍କର ମିଶ୍ର, ସୁଜାତା ପ୍ରିୟମ୍ବଦା ରଥ, ସମ୍ପନ୍ନା ମିଶ୍ର। କମ୍ପ୍ୟୁଟର ଏଡିଟିଂରେ ଥିଲେ ଶାଲେଗ୍ରାମ ପାତ୍ର। ପ୍ରଯୋଜନା କରିଥିଲେ ସିଦ୍ଧାର୍ଥ ମାଇତି।

ହଁ ଶ୍ରୋତା ବନ୍ଧୁ, ପିଲାଦିନର ଏ ସବୁ ଅଭୁଲା ସ୍ମୃତିକୁ କଲମ ମନରେ ସଜାଡ଼ି ଆମେ ପ୍ରସ୍ତୁତ କରୁଥିଲୁ ଏହି ପ୍ରସ୍ତୁତି ପିଲାଦିନ କଥା। ତେବେ ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଏଇଠି ରଖି ଆପଣମାନଙ୍କଠାରୁ ବିଦାୟ ନେଉଛି। ମୁଁ ଉପସ୍ଥାପକ ଭାସ୍କର ଚନ୍ଦ୍ର ମିଶ୍ର ରହୁଛି। ନମସ୍କାର।

ସଙ୍ଗୀତ ରାତି 7:25ରେ ଜିଲ୍ଲା ହାଲଚାଲରେ ଶୁଣିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ। ରାତି 7:30ରେ ଆମ ଚାଷବାସ କାର୍ଯ୍ୟକ୍ରମ। ଆଜି ଏଥିରେ ରହିଛି ଆଲୋଚନା, କମ୍ ପାଣି ଓ କମ୍ ଖର୍ଚ୍ଚରେ ହେଉଥିବା ଧାନ ବିହନର କିସମ ସମ୍ପର୍କରେ ଶୁଣିବେ। ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ସୁକୁମାର ଟୁଡୁ। କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ରାତି 8:00ରେ। ରାତି 8:15ରେ ପ୍ରଚାର କରିବୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର ସାପ୍ତାହିକୀ। ଲୋକଗୀତର କାର୍ଯ୍ୟକ୍ରମ ରାତି 10:00ରେ। ରାତି 10:30ରେ ପ୍ରଚାର କରିବୁ ସିନେ ତରଂ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଶୁଣୁଥିଲେ ଆଜି ସନ୍ଧ୍ୟାର କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ କେନ୍ଦୁଝର ବର୍ତ୍ତମାନ ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ବନସୁରଭି। ଆଜି ଏଥିରେ ଶୁଣନ୍ତୁ ଜୁଆଙ୍ଗ ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ହରିବନ୍ଧୁ ଜୁଆଙ୍ଗ ଏବଂ ସାଥୀ।

0: ଆଦିବାସୀ ସଙ୍ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ବନସୁରଭି ଆଜି ପାଇଁ ଏଇଠି ଶେଷ ହେଲା। ଆକାଶବାଣୀ କେନ୍ଦୁଝର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 71ତମ ଭାଗ।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୋଦ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପରିବେଶ ସୁରକ୍ଷା ପାଇଁ ମହାନଦୀ ସହ ସାତଟି ପ୍ରମୁଖ ନଦୀ ପାର୍ଶ୍ୱରେ ସୃଷ୍ଟି ହେବ ସବୁଜ ବଳୟ, କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଟ୍ରାଇବେକ୍ସ ଡିଜିଟାଲ ଶିକ୍ଷା ମଞ୍ଚର ହେଲା ଶୁଭାରମ୍ଭ। ରାଜ୍ୟରେ ଜମି କିଣାବିକା ନଗଦବିହୀନ ହେବା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା। ଏବଂ 2026-27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗବେଷଣା ବୃତ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ। ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ 2702 ହେକ୍ଟର ଜମିରେ 9,00,000 ଚାରା ରୋପଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ

0: କହିଛନ୍ତି।
1: ଓଡ଼ିଶାର ଯେଉଁ ବଡ଼ ବଡ଼ ନଦୀ ଅଛନ୍ତି, ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଏବଂ କୁଶଭଦ୍ରା, ଶ୍ରୀକଲ୍ୟା, ସୁବର୍ଣ୍ଣରେଖା, ଏଇ ଯେଉଁ ନଦୀ ଗୁଡ଼ିକ ଅଛି ତା ଅବବାହିକା ମାନଙ୍କରେ 1.5 କିଲୋମିଟର ପ୍ରଶସ୍ତରେ ମଧ୍ୟ ବୃକ୍ଷ କେମିତି ରୋପଣ କରାଯିବ, ଆଉ ସେଥିପାଇଁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେମିତି ସବୁଜ ମହାନଦୀ ମିଶନ, ଏଇଭଳି ଯେଉଁ ମିଶନ କରାହେଇଛି ସେ ମିଶନ ଅଧୀନରେ ଏ କାମ ସବୁ କରାଯାଉଛି ଏବଂ ଚଳିତ ବର୍ଷ ମଧ୍ୟ ଆମେ ପାଖାପାଖି 9 ଲକ୍ଷରୁ ଅଧିକ ବୃକ୍ଷରୋପଣ ଏ ନଦୀ ଅବବାହିକାରେ କରିବା ପାଇଁ ମଧ୍ୟ ଆମେ ନିଷ୍ପତ୍ତି ଆମେ ନେଇଛନ୍ତି। ସେହିଭଳି ଭାବରେ କେନ୍ଦ୍ର ସରକାର ମଧ୍ୟ ଆମକୁ ସହଯୋଗ କରୁଛନ୍ତି।
0: ଆମ ଜଙ୍ଗଲ ଯୋଜନା ଅଧୀନରେ ଜଙ୍ଗଲ ପୁନରୁଦ୍ଧାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏକ ପେଡ଼ ମା କି ନାମ ଅଭିଯାନରେ ଓଡ଼ିଶାର 8 କୋଟି 12 ଲକ୍ଷ ଚାରାରୋପଣ ସମ୍ପୂର୍ଣ୍ଣ କରାଯାଇ ରକ୍ଷଣାବେକ୍ଷଣ କରାଯାଉଛି। ସହରାଞ୍ଚଳରେ ପ୍ରଦୂଷଣ ହ୍ରାସ ଲକ୍ଷ୍ୟ ନେଇ ଏହି ଯୋଜନା ଅଧୀନରେ ପ୍ରାୟ 6,95,000 ଚାରାରୋପଣର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଆମ ଜଙ୍ଗଲ ଯୋଜନା ଅଧୀନରେ 19,975 ହେକ୍ଟର ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର କରାଯିବ। ଏହି ଯୋଜନାରେ 43,18,000 ସ୍ଥାନୀୟ ହିତାଧିକାରୀଙ୍କୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତ 1ରୁ କେନ୍ଦ୍ର ଓ ରାଜ୍ୟ ମିଳିତ ସହଯୋଗରେ ରାଜ୍ୟରେ ଭିଭିଜି ରାମଜୀ ଯୋଜନା କାର୍ଯ୍ୟକାରୀ ହୋଇଛି। ଚାରାରୋପଣ ସହ ଲୋକଙ୍କ ଆର୍ଥିକ କ୍ଷେତ୍ରରେ ଏହି ଯୋଜନା ଅଧିକ ସଶକ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ରାଜ୍ୟରେ ଯୁଗ୍ମ ଜଙ୍ଗଲ ପରିଚାଳନାରେ ପ୍ରାୟ 16,209 ବନ ସୁରକ୍ଷା ସମିତି ଏବଂ 579 ପରିବେଶ ଉନ୍ନୟନ କମିଟି ଦ୍ୱାରା 13,933 ବର୍ଗ କିଲୋମିଟରରୁ ଉର୍ଦ୍ଧ୍ୱ ଜଙ୍ଗଲର ସୁରକ୍ଷା ଏବଂ ଉତ୍ତମ ପରିଚାଳନା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜଙ୍ଗଲ ସୁରକ୍ଷା ଏବଂ ବନୀକରଣ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପ୍ରଦାନ କରିଥିବା 2 ସମିତିକୁ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ବିଶ୍ୱବ୍ୟାପୀ ସଂସ୍କୃତ ଭାଷାର ଗୁରୁତ୍ୱ ଏବଂ ଭାରତୀୟ ଜ୍ଞାନ ପରମ୍ପରାରେ ଏହାର ଅବଦାନ ଉପରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆଲୋକପାତ କରିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର 46ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ କୁଳାଧିପତି ତଥା ରାଜ୍ୟପାଳ ଡକ୍ଟର କମ୍ଭମ୍ ପାଟି ସଂସ୍କୃତ ଭାଷା ସମସ୍ତ ଭାରତୀୟ ଭାଷାର ଜନନୀ ବୋଲି କହିଛନ୍ତି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ମୁଖପତ୍ର ଶ୍ରୀବିହାର ଭାରତୀ ଏବଂ ଗବେଷଣାତ୍ମକ ପତ୍ରିକା ଜଗନ୍ନାଥ ଜ୍ୟୋତିହି ରାଜ୍ୟପାଳ ଉନ୍ମୋଚନ କରିଛନ୍ତି। ବିଭିନ୍ନ ବିଭାଗରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମେଧାବୀ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକର ସଶକ୍ତିକରଣ ଉଦ୍ଦେଶ୍ୟରେ ଆଜିଠାରୁ 2-ଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହୋଇଛି। ଭୁବନେଶ୍ୱରରେ ଆୟୋଜିତ କର୍ମଶାଳାକୁ ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଟ୍ରାଇବେକ୍ସ ଡିଜିଟାଲ ଶିକ୍ଷା ମଞ୍ଚର ଶୁଭାରମ୍ଭ ହୋଇଛି। ଏଥିରେ ଜନଜାତି କଳା, ସଂସ୍କୃତି, ଭାଷା ଏବଂ ପାରମ୍ପରିକ ଜ୍ଞାନର ସଂରକ୍ଷଣ ତଥା ପ୍ରସାର କରାଯିବ। ଏହି ପ୍ଲାଟଫର୍ମରେ ଡିଜିଟାଲ ଏକାଡେମୀ କାର୍ଯ୍ୟକ୍ଷମ ହେବା ସହ ଜନଜାତିଙ୍କ କଳାକୁ ନେଇ ବିଭିନ୍ନ ମାନ୍ୟତା ପ୍ରାପ୍ତ ଡିପ୍ଲୋମା ପାଠ୍ୟକ୍ରମ ଉପଲବ୍ଧ ହେବ। ଏହାସହ ଜନଜାତି ସାହିତ୍ୟ, ମୌଖିକ ପରମ୍ପରା ଏବଂ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ଏକ ଐତିହ୍ୟ ଅଭିଲେଖାଗାର ମଧ୍ୟ ରହିଛି। କାର୍ଯ୍ୟକ୍ରମରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ବାରାଣସୀସ୍ଥିତ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତି ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। 2026-27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗବେଷଣା ବୃତ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ସାମ୍ସ ପୋର୍ଟାଲ ମାଧ୍ୟମରେ ଏଥିପାଇଁ ଆବେଦନ କରାଯାଇପାରିବ। ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ରାଜ୍ୟର ଅନ୍ୟାନ୍ୟ ପ୍ରତିଷ୍ଠାନରେ ପିଏଚ୍ଡି ପଞ୍ଜିକୃତ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ। ଆସନ୍ତା 30 ତାରିଖ ରାତି 11:45 ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ କରାଯାଇଛି। ଆସନ୍ତା ମାସ 5 ତାରିଖରେ ଆବେଦନକାରୀଙ୍କ ଯୋଗ୍ୟତା ନେଇ ଦାଖଲ ଆବେଦନପତ୍ରଗୁଡ଼ିକର ଯାଞ୍ଚ କରାଯିବ। ଯାଞ୍ଚ ପରେ ପରବର୍ତ୍ତୀ ପଦକ୍ଷେପ ନେଇ ସମସ୍ତ ସୂଚନା ସାମ୍ସ ପୋର୍ଟାଲରେ ପ୍ରଦାନ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଜମି କିଣା ବିକା ନଗଦବିହୀନ ହେବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଜମି ପଞ୍ଜିକରଣ କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଅନ୍ଲାଇନ୍ ପଞ୍ଜିକରଣ ହେବା ଦ୍ୱାରା ଜନସାଧାରଣଙ୍କୁ ବାରମ୍ବାର କାର୍ଯ୍ୟାଳୟକୁ ଆସିବାକୁ ପଡ଼ିବ ନାହିଁ। ପଞ୍ଜିକରଣ ପରେ ଦଲିଲ ମଧ୍ୟ ଅନ୍ଲାଇନ୍ରେ ଉପଲବ୍ଧ ହେବ। ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ଖୁବ୍ ଶୀଘ୍ର ମାର୍ଗଦର୍ଶିକା ଜାରି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
2: ସବୁ ଆମର ଅଛି ଯାହାକୁ ଆମେ ରେଜିଷ୍ଟ୍ରେସନ ଅଫିସ ବୋଲି କହୁଛୁ, ସେଥିରେ ପ୍ରକୃତରେ ଯେଉଁ ଜମି ବିକ୍ରି ହୁଏ ତାର 15,000 ପର୍ଯ୍ୟନ୍ତ କ୍ୟାଶ ଟ୍ରାନଜାକ୍ସନ ହେଇଥାଏ, ବାକିଟା ସବୁ ଅନଲାଇନ୍ରେ ପ୍ରଦାନ କରାହେଇଥାଏ। ଆଜି ଆମେ ନିଷ୍ପତ୍ତି କରୁଛୁ ଯେ ସମ୍ପୂର୍ଣ୍ଣ ଭାବରେ ଜମି କିଣା ବିକା ହେଉଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ଆମେ କ୍ୟାସଲେସ୍ କରିବୁ, ଗୋଟିଏ ପଇସା ମଧ୍ୟ କ୍ୟାଶ ଟ୍ରାନଜାକ୍ସନ ହେବ ନାହିଁ। ମଧ୍ୟସ୍ଥି କାରବାରକୁ ରୋକିବା ପାଇଁ ଏବଂ ଜମି କିଣାବିକା ହେଉଥିବା ଦପ୍ତର ସବୁକୁ ଦୁର୍ନୀତିମୁକ୍ତ କରିବା ପାଇଁ ଏଭଳିଆ ପଦକ୍ଷେପ।

0: ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଭୁବନେଶ୍ୱରରେ ନୂତନ ରାଜସ୍ୱ ଭବନ ନିର୍ମାଣ କରାଯିବ। ଦଶମହଲା ବିଶିଷ୍ଟ କୋଠା ନିର୍ମାଣ ହେବା ସହ ଏଥିପାଇଁ 600 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଗୋଟିଏ ଭବନରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ, ଏନ୍ଡିଆର୍ଏଫ୍, ଅଗ୍ନିଶମ ଏବଂ ଓଡ୍ରାଫ୍ ଭଳି ସମସ୍ତ ବିଭାଗ କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ କହିଛନ୍ତି। ସିମେଣ୍ଟ ଏବଂ ଇସ୍ପାତ ଦର ନିର୍ଦ୍ଧାରଣ ସଂକ୍ରାନ୍ତ ନୂତନ ମାର୍ଗଦର୍ଶିକା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି। ଏଣିକି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ଦର ଚୂଡ଼ାନ୍ତ କରିବ। ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ ପ୍ରକଳ୍ପରେ ବ୍ୟବହାର ହେବାକୁ ଥିବା ସିମେଣ୍ଟ ଏବଂ ଇସ୍ପାତ ଦର ନିର୍ଦ୍ଧାରଣ ନେଇ ଏକକ ବ୍ୟବସ୍ଥା ଲାଗୁ କରାଯିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାଭିତ୍ତିକ ଦର ଚୂଡ଼ାନ୍ତ ନେଇ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି, ଦର ନିର୍ଦ୍ଧାରଣରେ ସ୍ୱଚ୍ଛତା ଆସିବା ସହ ପ୍ରକଳ୍ପ କାର୍ଯ୍ୟକାରୀ ବିଳମ୍ବ ହେବ ନାହିଁ ବୋଲି ଆଶା କରାଯାଉଛି। ପ୍ରତି 3 ମାସ ଅନ୍ତରରେ ଏହି କମିଟି ବସି ସିମେଣ୍ଟ ଏବଂ ଇସ୍ପାତ ଦର ଚୂଡ଼ାନ୍ତ କରିବେ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି। ରାଜ୍ୟରେ ସିମେଣ୍ଟ ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକ ଜିଲ୍ଲା ପରିଷଦ ନିକଟରୁ ସିଧାସଳଖ ଭାବେ ଦର ନିର୍ଦ୍ଧାରଣ ସଂକ୍ରାନ୍ତ ସୂଚନା ପାଇପାରିବେ। 3ଟି କମ୍ପାନୀର ହାରାହାରି ଦର ଆଧାରରେ ଚୂଡ଼ାନ୍ତ ଦର ସ୍ଥିର କରାଯିବ ବୋଲି ଜଣାପଡ଼ିଛି। ଇସ୍ପାତ କ୍ଷେତ୍ରରେ ଏସ୍ଏଆଇଏଲ୍ ଦରକୁ ପ୍ରାଥମିକତା ପ୍ରଦାନ କରାଯିବ। ଏସ୍ଏଆଇଏଲ୍ର ଇସ୍ପାତ ଉପଲବ୍ଧ ନଥିଲେ ପୂର୍ତ୍ତ ବିଭାଗ ଅନୁମୋଦିତ ଅନ୍ୟ କମ୍ପାନୀର ଦରକୁ ବିଚାରକୁ ନିଆଯାଇପାରିବ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି। ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ପ୍ରତିହତ କରିବା ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆଇନ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଜାରି ରହିଛି। ବାରମ୍ବାର ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ସହ ମଟରଯାନ ନିୟମ ଅନୁଯାୟୀ ଗାଡ଼ିଗୁଡ଼ିକୁ ଜବତ କରିବା ପାଇଁ କୁହାଯାଇଛି। ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ ଆସନ୍ତା 11 ତାରିଖରୁ ପୁରୀରୁ ଚଳାଚଳ ଆରମ୍ଭ କରିବ। କୋରାପୁଟର ଟ୍ରେନ୍ଟି ପୁରୀ ଅଭିମୁଖେ 12 ତାରିଖରୁ ଚଳାଚଳ କରିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ସପ୍ତାହକୁ 3 ଦିନ ଚାଲିବାକୁ ଥିବା ଏହି ଟ୍ରେନ୍ଟି ପୁରୀରୁ ପ୍ରତ୍ୟେକ ସୋମବାର, ଗୁରୁବାର ଏବଂ ଶନିବାର ଯାତ୍ରା ଆରମ୍ଭ କରିବା ସହିତ କୋରାପୁଟରୁ ପୁରୀ ଅଭିମୁଖେ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ରାଜ୍ୟରେ ଲଗାଣ ବର୍ଷା ସ୍ଥିତି ପରେ ଆଜି ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ କୌଣସି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇ ନାହିଁ। ତେବେ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଅପରପକ୍ଷରେ ରାଜ୍ୟରେ ବନ୍ୟା ସ୍ଥିତି ଉପୁଜି ନାହିଁ ବୋଲି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗତକାଲି ବନ୍ୟାର ସ୍ଥିତି ସମୀକ୍ଷା କରି ରାଜ୍ୟ ସରକାର କୌଣସି ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ସୂଚନା ଦେଇଥିଲେ। ଆଜି ସନ୍ଧ୍ୟା 6ଟା ସୁଦ୍ଧା ହୀରାକୁଦ ଜଳସ୍ତର 607.87 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 226,294 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 28,955 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପରିବେଶ ସୁରକ୍ଷା ପାଇଁ ମହାନଦୀ ସହ 7ଟି ପ୍ରମୁଖ ନଦୀ ପାର୍ଶ୍ୱରେ ସୃଷ୍ଟି ହେବ ସବୁଜ ବଳୟ, କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଟ୍ରାଇବେକ୍ସ ଡିଜିଟାଲ ଶିକ୍ଷା ମଞ୍ଚର ହେଲା ଶୁଭାରମ୍ଭ। ରାଜ୍ୟରେ ଜମି କିଣାବିକା ନଗଦବିହୀନ ହେବା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ଏବଂ 2026-27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗବେଷଣା ବୃତ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ସବୁଜ ପ୍ରୟାସ ମାଧ୍ୟମରେ ପୃଥିବୀର ଆରୋଗ୍ୟ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନରେ ମହେଶ୍ୱର ସାହୁ। ବୃକ୍ଷ ଆମ ଜୀବନର ଆଧାର, ଏହା ବିନା ପୃଥିବୀରେ ଜୀବଜଗତର କଳ୍ପନା କରାଯାଇ ନପାରେ। ବୃଦ୍ଧି ପାଉଥିବା ପ୍ରଦୂଷଣ, ବିଶ୍ୱ ତାପାୟନ ଏବଂ ଜଳବାୟୁ ପରିବର୍ତ୍ତନ ମୁକାବିଲା ଦିଗରେ ଚାରାରୋପଣ ହେଉଛି ଏକମାତ୍ର ସହଜ ଓ ପ୍ରଭାବଶାଳୀ ମାଧ୍ୟମ। ଚାରାରୋପଣ ମାଧ୍ୟମରେ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଏବଂ ଏ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ସପ୍ତାହରେ ଦେଶବ୍ୟାପୀ ବନ ମହୋତ୍ସବ ପାଳନ କରାଯାଏ। ଚଳିତ ବର୍ଷ ବନ ମହୋତ୍ସବ ସପ୍ତାହ ଆଜି ଶେଷ ହୋଇଛି। ଜୁଲାଇ ମାସରେ ମୌସୁମୀର ଆଗମନ ଏବଂ ବର୍ଷା ଫଳରେ ରୋପଣ କରାଯାଇଥିବା ଚାରାଗୁଡ଼ିକ ବଞ୍ଚିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଥାଏ। ବନ ମହୋତ୍ସବ ପାଳନର ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ 1950 ଏହାର ସୂତ୍ରପାତ ହୋଇଥିଲା। ତତ୍କାଳୀନ କୃଷି ଓ ଖାଦ୍ୟମନ୍ତ୍ରୀ ଡକ୍ଟର କେଏମ୍ ମୁନ୍ସିଙ୍କ ଦ୍ୱାରା ଏହାକୁ ଆରମ୍ଭ କରାଯାଇଥିଲା। ଏହାର ସ୍ମରଣାର୍ଥେ ପ୍ରତିବର୍ଷ ଏହି ମହୋତ୍ସବ ଜୁଲାଇ ମାସ ପ୍ରଥମ ସପ୍ତାହରେ

ପାଳନ କରାଯିବାର ବିଧି ରହିଆସିଛି। ଚଳିତ ବର୍ଷର ବିଷୟବସ୍ତୁ ରହିଥିଲା ସବୁଜ ପ୍ରୟାସ ମାଧ୍ୟମରେ ପୃଥିବୀର ଆରୋଗ୍ୟ। ସାମ୍ପ୍ରତିକ ପରିସ୍ଥିତିରେ ବନ ମହୋତ୍ସବ ପାଳନର ବିଶେଷ ଗୁରୁତ୍ୱ ରହିଛି। ସହରୀକରଣ ଯୋଗୁଁ ବ୍ୟାପକ ଜଙ୍ଗଲ କ୍ଷୟ ଦ୍ୱାରା ପରିବେଶ ସନ୍ତୁଳନ ବ୍ୟାଘାତ ହେଉଛି। ବନ ମହୋତ୍ସବ ପାଳନ ମାଧ୍ୟମରେ ବ୍ୟାପକ ଚାରାରୋପଣ କରାଯିବା ସହ ପରିବେଶ ସଂରକ୍ଷଣ ନେଇ ଲୋକଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯାଇପାରୁଛି। ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରି ବୃକ୍ଷ ଆମକୁ ଅମ୍ଳଜାନ ପ୍ରଦାନ କରିଥାଏ। ଏଥିସହ ତାପମାତ୍ରା ନିୟନ୍ତ୍ରଣରେ ମଧ୍ୟ ବୃକ୍ଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାର ଚେର ମାଟିକୁ ଜାବୁଡ଼ି ଧରି ରଖିବା ଫଳରେ ଅତ୍ୟଧିକ ବର୍ଷା କିମ୍ବା ବନ୍ୟାବେଳେ ମୃତ୍ତିକା କ୍ଷୟକୁ ପ୍ରତିରୋଧ କରିହୁଏ। ଜଙ୍ଗଲ ବୃଦ୍ଧି ଦ୍ୱାରା ବନ୍ୟଜନ୍ତୁ ସୁରକ୍ଷିତ ରହିପାରନ୍ତି, ଫଳରେ ଏକ ସନ୍ତୁଳିତ ପରିବେଶ ସୃଷ୍ଟି ହୋଇଥାଏ। ତେଣୁ ଅନ୍ୟ ପ୍ରକାର କହିଲେ କେବଳ ଚାରାରୋପଣ ନୁହେଁ, ବରଂ ଏହାକୁ ଏକ ଗଛରେ ପରିଣତ କରିବାର ଦାୟିତ୍ୱ ମଧ୍ୟ ଆମ ସମସ୍ତଙ୍କର। ଚାରାରୋପଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ଲକ୍ଷ୍ୟରେ ଗତ 2024 ଜୁନ୍ ମାସ 5 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପେଡ଼ ମା କି ନାମ ଅଭିଯାନର ଶୁଭାରମ୍ଭ କରିଥିଲେ। ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଆରମ୍ଭ ହୋଇଥିବା ଏହି ଅଭିଯାନ ବ୍ୟାପକ ଜନଭାଗିଦାରିତା ଦ୍ୱାରା ସଫଳତା ହାସଲ କରିପାରିଛି। ଏହି ଅଭିଯାନ ଅଧୀନରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଗୋଟିଏ ଦିନରେ 11 ଲକ୍ଷରୁ ଅଧିକ ଚାରାରୋପଣ କରାଯାଇ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି। ବନ ମହୋତ୍ସବ ଅବସରରେ ସେଠାରେ ସପ୍ତାହକ ମଧ୍ୟରେ 51 ଲକ୍ଷ ଚାରାରୋପଣ କରାଯାଇଛି। ଏପରିକି ଓଡ଼ିଶା ବନ ବିଭାଗ ପକ୍ଷରୁ ଚଳିତ ବର୍ଷ ମହୋତ୍ସବ ପରିପ୍ରେକ୍ଷୀରେ ଏକ ପେଡ଼ ମା କି ନାମ ଅଭିଯାନ ଅଧୀନରେ ପ୍ରାୟ 5 କୋଟିରୁ ଅଧିକ ଚାରା ବଣ୍ଟନ ଓ ରୋପଣର ବ୍ୟବସ୍ଥା କରାଯାଇଥିଲା। ଏଥିରେ ନିମ୍ବ, ବର, ଓସ୍ତ, ଜାମୁ, ବେଲ ଏବଂ ଅଁଳା ଭଳି ଦୀର୍ଘଜୀବୀ ତଥା ଔଷଧୀୟ ଚାରାରୋପଣକୁ ପ୍ରାଧାନ୍ୟ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ଗ୍ରୀନ୍ ଇଣ୍ଡିଆ ମିଶନ। ଦେଶର ପ୍ରାୟ 1 କୋଟି ହେକ୍ଟର କ୍ଷୟ ହୋଇଥିବା ଜଙ୍ଗଲ ଏବଂ ଅଣଜଙ୍ଗଲରେ ଜମିକୁ ସବୁଜିମା ବୃଦ୍ଧି, ବ୍ୟାପକ ଜଙ୍ଗଲାଞ୍ଚଳ ସୃଷ୍ଟି କରିବା ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ। ପ୍ରସ୍ତୁତ ଭବିଷ୍ୟତ ରୂପରେଖ ଅନୁଯାୟୀ ଆସନ୍ତା 2030 ସୁଦ୍ଧା ଦେଶବ୍ୟାପୀ 24 କୋଟି 70 ଲକ୍ଷରୁ ଅଧିକ ହେକ୍ଟର ଜମିରେ ଜଙ୍ଗଲାଞ୍ଚଳ ସୃଷ୍ଟି ଲକ୍ଷ୍ୟ ରଖାଯାଇଛି। ଏହା ମାଧ୍ୟମରେ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ସମ୍ଭବ ହୋଇପାରିବ। ଅନ୍ୟ ଏକ ପ୍ରମୁଖ ବ୍ୟବସ୍ଥା ହେଉଛି କାମ୍ପା ଅଭିଯାନ। କୌଣସି ଶିଳ୍ପ, ଖଣି କିମ୍ବା ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଜଙ୍ଗଲ ଜମିର ବ୍ୟବହାର ବଦଳରେ ଅନ୍ୟ ଚିହ୍ନିତ ସ୍ଥାନରେ ଜଙ୍ଗଲ ସୃଷ୍ଟି କରିବା ଏବଂ ଜଙ୍ଗଲ ନଷ୍ଟର କ୍ଷତିପୂରଣ ଅର୍ଥ ସେହି ଶିଳ୍ପ ସଂସ୍ଥାଠାରୁ ଆଦାୟ କରାଯାଇଥାଏ। ଏହି ପାଣ୍ଠି ଉପଯୋଗ ମାଧ୍ୟମରେ ଜଙ୍ଗଲାଞ୍ଚଳ ସୃଷ୍ଟିକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ସଂଗୃହୀତ ଅର୍ଥର 90% ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥାଏ। ଏହି ପାଣ୍ଠି ପାଇବାରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ଆଗୁଆ ରହିଛି। ଓଡ଼ିଶା ସମେତ ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ସର୍ବାଧିକ କାମ୍ପା ପାଣ୍ଠିର ଉପଯୋଗ ହୋଇଥାଏ। ଏହା ମାଧ୍ୟମରେ କୃତ୍ରିମ ଜଙ୍ଗଲ ସୃଷ୍ଟି, ପ୍ରାକୃତିକ ଜଙ୍ଗଲର ପୁନରୁଦ୍ଧାର, ବନ୍ୟଜନ୍ତୁଙ୍କ ବାସସ୍ଥାନରେ ଉନ୍ନତି ଏବଂ ବନାଗ୍ନି ନିୟନ୍ତ୍ରଣ ଓ ମୃତ୍ତିକା ଏବଂ ଜଳ ସଂରକ୍ଷଣ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ପ୍ରଦାନ କରାଯାଉଛି। ଶେଷରେ ଏତିକି କୁହାଯାଇପାରେ, ବନ ମହୋତ୍ସବ କେବଳ ଗୋଟିଏ ସପ୍ତାହର କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ହେଉଛି ପ୍ରକୃତି ପ୍ରତି ଆମର କୃତଜ୍ଞତା ଜଣାଇବାର ଏକ ମାଧ୍ୟମ। ଆସନ୍ତୁ ଗୋଟିଏ ଗଛ ଗୋଟିଏ ଜୀବନ ସ୍ଲୋଗାନକୁ ଆମେ ବାସ୍ତବତାରେ ପରିଣତ କରିବା।

ଆଜିର ପ୍ରସଙ୍ଗ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ କେନ୍ଦୁଝର ଶୁଣନ୍ତୁ କେତୋଟି ଲଘୁ ସଙ୍ଗୀତ। ପ୍ରଥମ ଗୀତ ଗାଇଛନ୍ତି ଯୁଗଳକଣ୍ଠରେ ଶିଳ୍ପୀ କୁମାରୀ ସୁଜାତା ଏବଂ ସଂଯୁକ୍ତା। ଗୀତ ରଚନା କରିଛନ୍ତି ଶିବବ୍ରତ ଦାସ। ସଙ୍ଗୀତ ଦେଇଛନ୍ତି ବାସୁଦେବ ରଥ।

0: ହ୍ୟାଲୋ ଭୋଡ଼ା, ମତେ କଣ କହୁଛୁ ମ? ଏଥର ତୋ ପାଳି ଲୋ ଠାଙ୍ଗି।
1: ପରବର୍ତ୍ତୀ ଗୀତ ଗାଇଛନ୍ତି ଯୁଗଳକଣ୍ଠରେ ଶିଳ୍ପୀ ସୁଚିତ୍ରା ମହାପାତ୍ର ଏବଂ ସଙ୍ଗୀତା ମହାପାତ୍ର। ଶିଳ୍ପୀଦ୍ୱୟଙ୍କ କଣ୍ଠରେ ସୁଲୋଚନା ମହାନ୍ତିଙ୍କ ରଚନା, ସଙ୍ଗୀତ ଅକ୍ଷୟ ମହାନ୍ତି।
0: ହ୍ୟାଲୋ ହ୍ୟାଲୋ ସମୁଦୁଣୀ, ଆସ ମ।

0: ଆଚ୍ଛା, ତେବେ ମନ ଦେଇ ଶୁଣ। ଜୋଇର ରୋଲେକ୍ସ ଘଡ଼ି,
1: ଆଚ୍ଛା
0: ଜୋଇର ରୋଲେକ୍ସ ଘଡ଼ି, ଆଗ ତୋରା ଦେବ ମଟର ଗାଡ଼ି।

ଲଘୁ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଗାଇଛନ୍ତି ଶିଳ୍ପୀ ନିବେଦିତା। ଗୀତ ଏବଂ ସଙ୍ଗୀତ ପ୍ରଫୁଲ୍ଲ କର।

ଲଘୁ ସଙ୍ଗୀତ କାର୍ଯ୍ୟକ୍ରମର ଶେଷ ଗୀତ ଗାଇଛନ୍ତି ଶିଳ୍ପୀ ତାନସେନ ସିଂ। ଶିଳ୍ପୀଙ୍କ କଣ୍ଠରେ ଗୌଡ଼ ପଟ୍ଟନାୟକଙ୍କ ରଚନା, ସଙ୍ଗୀତ ବାସୁଦେବ ରଥ।

0: ସିଏ ପଇସା ସରିଛି ଶୁଣି ଦେଲେ ସିଏ କରିବନି ଆଉ ରନ୍ଧା ତ ବାହାଘର ମଜା ବାହାରୁଛି।
1: ଶୁଣୁଥିଲେ ଲଘୁ ସଙ୍ଗୀତ ଆକାଶବାଣୀ କେନ୍ଦୁଝର। ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ରିଲେକରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଏକ ସଶକ୍ତ ଭାରତ ଇଣ୍ଡୋନେସିଆ ରଣନୈତିକ ଭାଗିଦାରୀ ସମଗ୍ର ବିଶ୍ୱରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ସହାୟକ ହେବ, କହିଲେ ପ୍ରଧାନମନ୍ତ୍ରୀ। କୃଷି ଉଦ୍ୟୋଗୀ ଓ ଚାଷୀଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜି ନୂଆଦିଲ୍ଲୀରେ ପ୍ରଗତି ପ୍ରକଳ୍ପର ଶୁଭାରମ୍ଭ କଲେ କୃଷିମନ୍ତ୍ରୀ। ଦେଶର ଇସ୍ପାତ ଶିଳ୍ପକୁ ଅଧିକ ପ୍ରତିଯୋଗିତାମୂଳକ କରିବା ଦିଗରେ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ଦୋହରାଇଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଭାରତ ଇଂଲଣ୍ଡ ତୃତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ନଟିଂହାମ୍ର ଟ୍ରେଣ୍ଟ ବ୍ରିଜ୍ଠାରେ। ଏବଂ ଫିଫା ବିଶ୍ୱକପ୍ର ରାଉଣ୍ଡ ଅଫ୍ 16ରେ ଆଜି ଇଜିପ୍ଟ ଆର୍ଜେଣ୍ଟିନାକୁ ଏବଂ ସ୍ୱିଜରଲ୍ୟାଣ୍ଡ ଭେଟିବ କଲମ୍ବିଆକୁ। ଏକ ସଶକ୍ତ ଭାରତ ଇଣ୍ଡୋନେସିଆ ରଣନୈତିକ ଭାଗିଦାରୀ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ ଗସ୍ତ ଅବସରରେ ଆଜି ଜାକର୍ତ୍ତାଠାରେ ସେଠାକାର ସଂସଦକୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଦୁଇ ଦେଶ ମଧ୍ୟରେ ଏହି ସଶକ୍ତ ରଣନୈତିକ ଭାଗିଦାରୀ କେବଳ ଭାରତ ଇଣ୍ଡୋନେସିଆର ସମୃଦ୍ଧି ଲାଗି ନୁହେଁ, ବରଂ ଆଞ୍ଚଳିକ ଏବଂ ବିଶ୍ୱସ୍ତରରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ସହାୟକ ହେବ। ଭାରତ ଇଣ୍ଡୋନେସିଆ ମଧ୍ୟରେ ଶତାବ୍ଦୀ ଶତାବ୍ଦୀ ଧରି ରହି

0: ସେଥିବା ସୁସମ୍ପର୍କ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ଏହାଦ୍ୱାରା ଭବିଷ୍ୟତ ଲାଗି ଆପୋଷ ବିଶ୍ୱାସ ସୁଦୃଢ଼ ହେବା ସହିତ ଗଣତାନ୍ତ୍ରିକ ମୂଲ୍ୟବୋଧ କ୍ଷେତ୍ରରେ ସମାନତା ରହିଥିବା ପ୍ରତିଫଳିତ ହେଉଛି। ଭାରତ ବିକାଶ, ଶାନ୍ତି, ସ୍ଥିରତା ଓ ସମୃଦ୍ଧିରେ ବିଶ୍ୱାସ କରେ ବୋଲି ସେ କହିଛନ୍ତି। ସମସ୍ତ ପ୍ରକାର ସନ୍ତ୍ରାସବାଦ କାର୍ଯ୍ୟକଳାପ ବିରୁଦ୍ଧରେ ମିଳିତ କାର୍ଯ୍ୟାନୁଷ୍ଠାନ ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ଏଭଳି ସମାଜ ବିରୋଧୀ କାର୍ଯ୍ୟକଳାପ ଦ୍ୱାରା ଆଞ୍ଚଳିକ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି। ଭାରତ ଇଣ୍ଡୋନେସିଆ ମଧ୍ୟରେ ରଣନୀତିକ ବିଶ୍ୱାସ ଓ ସମ୍ପର୍କ ଦ୍ୱାରା କେବଳ ଏହି ଦୁଇ ଦେଶ ଉପକୃତ ହେବେ ନାହିଁ, ବରଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଓ ଗ୍ଲୋବାଲ୍ ସାଉଥ୍ରେ ସ୍ଥିରତା ବଜାୟ ରଖିବା ସହିତ ସମଗ୍ର ବିଶ୍ୱ ଏହାଦ୍ୱାରା ଭବିଷ୍ୟତରେ ଲାଭାନ୍ୱିତ ହେବ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।
1: ଭାରତ ଇଣ୍ଡୋନେସିଆ କା ଷ୍ଟ୍ରାଟେଜିକ ଟ୍ରଷ୍ଟ ଇଣ୍ଡୋ ପେସିଫିକ ମେ ଷ୍ଟେବିଲିଟି କା ମଜବୁତ ଆଧାର ବନେଗା। ହମାରୀ ସାଝେଦାରୀ କେବଳ ଦୋ ଦେଶୋଁ କା ସମ୍ବନ୍ଧ ନହିଁ ହୈ, ୟହ ଇଣ୍ଡୋ ପେସିଫିକ କି ଷ୍ଟେବିଲିଟି, ଗ୍ଲୋବାଲ ସାଉଥ କି ଶକ୍ତି ଔର ବିଶ୍ୱ କେ ଶେୟର୍ଡ ଫ୍ୟୁଚର ମେ ବିଶ୍ୱାସ କା ସଂକଳ୍ପ ହୈ।
0: ଭାରତ ଇଣ୍ଡୋନେସିଆ ମଧ୍ୟରେ ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ବାଣିଜ୍ୟ, ଡିଜିଟାଲ ଜ୍ଞାନକୌଶଳ, ଶିକ୍ଷା, କୃତ୍ରିମ ବୁଦ୍ଧିମତା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ୟୁପିଆଇ ସମେତ ଡିଜିଟାଲ ସାଧାରଣ ଭିତ୍ତିଭୂମି, କୃତ୍ରିମ ବୁଦ୍ଧିମତା, ଶିକ୍ଷା, ଷ୍ଟାର୍ଟଅପ୍ ଓ ନବସୃଜନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସମ୍ପ୍ରସାରିତ କରାଯାଇପାରିଲେ ଏହାଦ୍ୱାରା ଉଭୟ ଦେଶବାସୀ ଉପକୃତ ହୋଇପାରିବେ। ସେହିଭଳି ଦୁଇ ଦେଶ ମଧ୍ୟରେ ରହିଥିବା ବହୁ ପୁରାତନ ସାଂସ୍କୃତିକ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ରାମାୟଣରୁ ବୋରୋବୁଦୁର ପର୍ଯ୍ୟନ୍ତ ଭାଗିଦାରୀ ଐତିହ୍ୟ ମାଧ୍ୟମରେ ଭାରତ ଇଣ୍ଡୋନେସିଆ ମଧ୍ୟରେ ଏକ ସଶକ୍ତ ସଭ୍ୟତାଗତ ସମ୍ପର୍କ ପ୍ରତିଫଳିତ ହେଉଛି।
1: ଇଣ୍ଡିଆ ଔର ଇଣ୍ଡୋନେସିଆ ସିର୍ଫ ସମୁଦ୍ର ହି ଶେୟାର ନହିଁ କରତେ, ହମାରୀ ହିଷ୍ଟ୍ରୀ ବି ଶେୟାର୍ଡ ହୈ। ହମାରା ସମ୍ବନ୍ଧ ରାମାୟଣ ଔର ମହାଭାରତ କି ବିରାସତ ହୈ। ବୋରୋବୁଦୁର ଔର ପ୍ରଭାନନ୍ଦ ଜେସି ଅଦ୍ଭୁତ ସ୍ମାରକୋ କେ ଜରିଏ ଜୁଡେ ହମ ଇଣ୍ଡୋନେସିଆ କେ ରାଷ୍ଟ୍ରୀୟ ପ୍ରତି ଗରୁଡ଼ା ସେ ଜୁଡେ ହେ।
0: ରଣନୀତିକ ବିଶ୍ୱାସର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆଜି ଇଣ୍ଡୋନେସିଆ ସଂସଦରେ ସାଇବର ସୁରକ୍ଷା, ଜରୁରୀକାଳୀନ ପ୍ରସ୍ତୁତି ଏବଂ ଗ୍ରେଟ୍ ନିକୋବରଠାରୁ ମଲାକା ପ୍ରଣାଳୀ ପର୍ଯ୍ୟନ୍ତ ସାମୁଦ୍ରିକ ସହଯୋଗ କ୍ଷେତ୍ରରେ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଜନସମ୍ପର୍କକୁ ଅଧିକ ସଶକ୍ତ କରିବାର ଆବଶ୍ୟକତା ଉପରେ ନିଜର ମତ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି, ଦ୍ୱିପକ୍ଷ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଭାରତୀୟ ସାଂସ୍କୃତିକ ଐତିହ୍ୟ ଗଙ୍ଗା ମହାକୁମ୍ଭ ଭଳି ମହୋତ୍ସବ ସୁଯୋଗ ସୃଷ୍ଟି କରିଥାଏ। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଭାଗିଦାରୀକୁ ଅଧିକ ସଶକ୍ତ କରାଯାଇପାରିଲେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ପ୍ରଗତି ଓ ସମୃଦ୍ଧି ବଜାୟ ରଖିବାରେ ସହାୟକ ହୋଇପାରିବ ବୋଲି ଶ୍ରୀ ମୋଦି ଏହି ଅବସରରେ ଆଶା ବ୍ୟକ୍ତ କରିଛନ୍ତି। ଆଇଆଇଏମ୍ ବାଙ୍ଗାଲୋରର ଏକ କ୍ୟାମ୍ପସ୍ ଇଣ୍ଡୋନେସିଆରେ ପ୍ରତିଷ୍ଠା କରାଯିବ। ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବର୍ତ୍ତମାନ ଇଣ୍ଡୋନେସିଆ ଗସ୍ତ ଅବସରରେ ଏ ସମ୍ପର୍କିତ ପ୍ରସ୍ତାବ ଅନୁମୋଦିତ ହୋଇଛି। ଏହାଦ୍ୱାରା ଶିକ୍ଷା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଯାଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଭାରତର ପାରମ୍ପରିକ ଜ୍ଞାନ ଓ ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରରେ ଆଦୃତ କରାଇବା ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
2: भारत की बहुत ही महत्वपूर्ण बी स्कूल आईआईएम बेंगलुरु की कैंपस ओवरसीज कैंपस इंडोनेशिया की संगासरी एसईजेड में माननीय प्रधानमंत्री नरेंद्र मोदी जी की इंडोनेशिया की दौरे के अंदर अभी माननीय प्रधानमंत्री इंडोनेशिया की दौरे में है। उस दौरे के अंदर अनेक बायलैटरल विषय सामने आई है, बहुत द्विपाक्षिक विषय पर सहमति बनी और राजीनामा हुई। उसी श्रेणी में आज आईएम बेंगलुरु की कैंपस इंडोनेशिया में खोलने के लिए प्रधानमंत्री जी ने अनुमति दिया है।
0: आपण माने संवाद सुनुचंती आकाशवाणी रो। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ପ୍ରଗତି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା 20,000 ଅଧିକ କୃଷି ଉଦ୍ୟୋଗୀ ଏବଂ ପ୍ରାୟ 2,00,000 ଚାଷୀଙ୍କୁ ସଶକ୍ତ କରାଯାଇପାରିବ ବୋଲି ସେ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଚୌହାନ କହିଛନ୍ତି, ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ଲାଗି କୃଷିକ୍ଷେତ୍ରକୁ ବିକଶିତ କରିବା ସହିତ ଦେଶର ଗ୍ରାମାଞ୍ଚଳ ଓ କୃଷକମାନଙ୍କୁ ମଧ୍ୟ ସମୃଦ୍ଧ କରିବା ଅପରିହାର୍ଯ୍ୟ। ଏହି ଲକ୍ଷ୍ୟ ହାସଲ କରିବା ଲାଗି ସରକାର ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖିଛନ୍ତି। କହିଛନ୍ତି। ବିଭିନ୍ନ ସଂଗଠନ ସହିତ ଏ ଦିଗରେ କାର୍ଯ୍ୟକୁ ତ୍ୱରାନ୍ୱିତ କରି ମିଳିତ ପ୍ରୟାସ ଜାରି ରହିଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ପ୍ରଗତି କାର୍ଯ୍ୟକ୍ରମ ଅଧୀନରେ 26,000 କ୍ଷୁଦ୍ର କୃଷି ଉଦ୍ୟୋଗୀଙ୍କୁ ତାଲିମ ଦେବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଉଦ୍ୟୋଗୀମାନେ ଗୋଟିଏ ଗ୍ରାମରେ କାର୍ଯ୍ୟ କରିବେ ଏବଂ ଗ୍ରାମାଞ୍ଚଳ କୃଷି କ୍ଷେତ୍ରର ରୂପାନ୍ତରୀକରଣ ଦିଗରେ 100-200 କୃଷକ ସେମାନଙ୍କୁ ସହଯୋଗ କରିବେ ବୋଲି ଶ୍ରୀ ଚୌହାନ କହିଛନ୍ତି।
3: प्रधानमंत्री जी के विजन के कारण भारत की कृषि तेजी से बदल रही है। विकसित भारत के लिए विकसित कृषि, समृद्ध गांव, समृद्ध किसान, उसमें सरकार अपने सारे प्रयत्न कर रही है, लेकिन सरकार के साथ अगर बाकी संगठन भी जुड़ते हैं तो काम और तेजी से आगे बढ़ता है। और प्रगति कार्यक्रम के अंतर्गत ये तय किया है कि अभी तक 26,000 कृषि उद्यमी ट्रेंड करके छोटे छोटे कृषि उद्यमी इन्होंने तैयार किए हैं जो एक गाँव में काम करते हैं और गाँव की कृषि को बदलने के लिए 100-200 किसान को साथ जोड़ते हैं।
0: ଦେଶର ଇସ୍ପାତ ଶିଳ୍ପକୁ ଅଧିକ ପ୍ରତିଯୋଗିତାମୂଳକ କରିବା ସହିତ ଏହି କ୍ଷେତ୍ରରେ ଅଧିକ ଅଭିବୃଦ୍ଧି ହାସଲ ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ମତବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି, ଭାରି ଶିଳ୍ପ ଏବଂ ଇସ୍ପାତ ମନ୍ତ୍ରୀ ଏସ୍ଡି କୁମାରସ୍ୱାମୀଙ୍କ ସହିତ ଏ ସମ୍ପର୍କରେ ତାଙ୍କର ଅତ୍ୟନ୍ତ ଫଳପ୍ରଦ ତଥା ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଇସ୍ପାତ କ୍ଷେତ୍ରରେ ନୂତନ ଅଭିବୃଦ୍ଧି ସୁଯୋଗ ସୃଷ୍ଟି କରିବା ତଥା ଏହାର ପ୍ରତିଦ୍ୱନ୍ଦ୍ୱିତାମୂଳକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା ଲାଗି ସମ୍ପୃକ୍ତ ବିଭିନ୍ନ ପ୍ରତିପକ୍ଷଙ୍କ ସହିତ ଏକ ସକାରାତ୍ମକ ଆଲୋଚନା କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ବାହାରିନ୍ର ଉପପ୍ରଧାନମନ୍ତ୍ରୀ ଖାଲିଦ୍ ବିନ୍ ଅବଦୁଲ୍ଲା ଅଲ୍ ଖଲିଫାଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଆଲୋଚନା ହୋଇଛି। କ୍ରିକେଟ୍। ଭାରତ ଇଂଲଣ୍ଡ ମଧ୍ୟରେ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ନଟିଂହାମ୍ର ଟେଣ୍ଟ ବ୍ରିଜ୍ଠାରେ ଖେଳାଯିବ। 5 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ର ଆଜିର ତୃତୀୟ ମ୍ୟାଚ୍ ଭାରତୀୟ ସମୟ ରାତି 10:00 ଆରମ୍ଭ ହେବ। ସିରିଜ୍ରେ ଇଂଲଣ୍ଡ 1-0 ଆଗୁଆ ରହିଛି। ପ୍ରଥମ ମ୍ୟାଚ୍ଟି ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 4 ୱିକେଟ୍ରେ ପରାସ୍ତ କରିଥିଲା। ଫିଫା ବିଶ୍ୱକପ୍ର ରାଉଣ୍ଡ ଅଫ୍ 16 ମ୍ୟାଚ୍ରେ ପୂର୍ବବର୍ଷ ଚାମ୍ପିୟନ୍ ଆର୍ଜେଣ୍ଟିନା ଆଜି ରାତିରେ ଇଜିପ୍ଟ ବିପକ୍ଷରେ ଖେଳିବ। ଆଟଲାଣ୍ଟାଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ଭାରତୀୟ ସମୟ ରାତି 9:30 ଅନୁଷ୍ଠିତ ହେବ। ପରେ ଭ୍ୟାଙ୍କୋଭର୍ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ରାଉଣ୍ଡର ଅନ୍ୟ ଏକ ମ୍ୟାଚ୍ରେ ସ୍ୱିଜରଲ୍ୟାଣ୍ଡ କଲମ୍ବିଆକୁ ଭେଟିବ। ୱିମ୍ବିଲଡନ୍ ଟେନିସ୍ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ପୂର୍ବବର୍ଷର ଚାମ୍ପିୟନ୍ ଜାନିକ୍ ସିନର ଓ ଜର୍ମାନ୍ର ଜାନ୍ ଲେନର୍ଡ ଷ୍ଟ୍ରଫ୍ଙ୍କ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ସେହିଭଳି ଅନ୍ୟ ଏକ କ୍ୱାର୍ଟର ଫାଇନାଲ୍ରେ ଆଜି ସନ୍ଧ୍ୟାରେ ସର୍ବିଆର ନୋଭାକ୍ ଜୋକୋଭିକ୍ ଓ କାନାଡ଼ାର ଫେଲିକ୍ସ ଅଗର ଆଲାସିୟମ୍ଙ୍କୁ ଭେଟିବେ। ସେହିଭଳି ଆଜି ଅନୁଷ୍ଠିତ ହେବାକୁ ଥିବା ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ଆମେରିକାର ଜେସିକା ପେଗୁଲା କୋକୋ ଗୋଫ୍ଙ୍କୁ ଭେଟିବାକୁ ଥିବାବେଳେ ଅନ୍ୟ ଏକ ମ୍ୟାଚ୍ରେ ଜାପାନର ନାଓମି ଓସାକା ଓ ଚେକୋସ୍ଲୋଭାକିଆର କାରୋଲିନା ମୁଚୋଭାଙ୍କ ମଧ୍ୟରେ ମୁକାବିଲା ହେବ। କେରଳମ୍ରେ ପ୍ରବଳ ବର୍ଷା ଓ ଭୂସ୍କଳନ ଯୋଗୁଁ ୱାୟନାଡ଼ ଜିଲ୍ଲା ଅନ୍ତର୍ଗତ ମେପାଡ଼ି ନିକଟସ୍ଥ କାଲାଡ଼ିଠାରେ ଏକ ନିର୍ମାଣାଧୀନ ସଡ଼କ ଟନେଲ୍ ପ୍ରକଳ୍ପ ଭୁଶୁଡ଼ି ପଡ଼ିଛି, ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବା ସହିତ 7 ଜଣ ଆହତ ହୋଇଛନ୍ତି। ଏହାଛଡ଼ା ଅନ୍ୟ 7 ନିଖୋଜ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜାମ୍ମୁ କାଶ୍ମୀରରେ ବାଦଲଫଟା ବର୍ଷା ଯୋଗୁଁ ଅନେକ ଘର ଓ ଦୋକାନ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଏକ ସଶକ୍ତ ଭାରତ ଇଣ୍ଡୋନେସିଆ ରଣନୀତିକ ଭାଗିଦାରୀ ସମଗ୍ର ବିଶ୍ୱରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ସହାୟକ ହେବ, କହିଲେ ପ୍ରଧାନମନ୍ତ୍ରୀ। କୃଷି ଉଦ୍ୟୋଗୀ ଓ ଚାଷୀଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜି ନୂଆଦିଲ୍ଲୀରେ ପ୍ରଗତି ପ୍ରକଳ୍ପର ଶୁଭାରମ୍ଭ କଲେ କୃଷିମନ୍ତ୍ରୀ। ଏବଂ ଭାରତ ଇଂଲଣ୍ଡ ତୃତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ନଟିଂହାମ୍ର ଟେଣ୍ଟ ବ୍ରିଜ୍ଠାରେ। ସମ୍ବାଦ ଶେଷ ହେଲା।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ବାଦଦାତା ଦୀପକ କୁମାର ବେହେରା, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଖୋର୍ଦ୍ଧା ଜିଲ୍ଲା କୁମାରବସ୍ତରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ 204 ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ 322 ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରି ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଏହି ଯୋଜନାର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
6: ଏ ସମାଜର ଭବିଷ୍ୟତ ହିସାବରେ ସେମାନେ ଏ ସମାଜର ଦାୟିତ୍ୱ ନେବେ ଏବଂ ଆମ ଓଡ଼ିଶାକୁ ଏକ ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ କରିବାରେ ବହୁତ ବଡ଼ ଭୂମିକା ସେମାନେ ନେଇପାରିବେ। ଆଉ ସେଥିପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟର ଏଇ ଯେଉଁ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ତା'ର ଭିତ୍ତିଭୂମି ଯେଉଁ ଆଜି ଆମେ 204 ଜିଲ୍ଲାରେ ଆଜି ଆମେ କରିଛନ୍ତି। ଏଠି ମଞ୍ଚରେ ଥିବା ସମସ୍ତ ନେତୃବୃନ୍ଦ, ସମସ୍ତଙ୍କର ମାତୃଶକ୍ତି, ଛାତ୍ରଛାତ୍ରୀମାନେ, ଜିଲ୍ଲାପାଳ ମାନ୍ୟବର, ବିଭିନ୍ନ ଭର୍ଚୁଆଲରେ ଯୋଡ଼ି ହୋଇଥିବା ସମସ୍ତ ମନ୍ତ୍ରୀ ପରିଷଦର ସଦସ୍ୟମାନେ, ସାଂସଦମାନେ, ବିଧାୟକମାନେ, ପୂର୍ବତନ ବିଧାୟକମାନେ, ଯେଉଁମାନେ ବି ଯୋଡ଼ି ହୋଇଛନ୍ତି, ମୁଁ ସମସ୍ତଙ୍କୁ ଆନ୍ତରିକତାର ସହିତ ଧନ୍ୟବାଦ ଦେବି ଯେ ଆମେ ସମସ୍ତେ ସହଯୋଗ କରିବା। ଆଗାମୀ ଦିନରେ ଆମ ସରକାରଙ୍କର ଏହି ସଂକଳ୍ପକୁ ଆମେ ପୁରା କରିବା ଏବଂ ଏ ସଂକଳ୍ପ ଯେତେବେଳେ ପୁରା ହେବ, ଏକ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଯେଉଁ ବୈପ୍ଳବିକ ପରିବର୍ତ୍ତନ ହେବ, ତାହାଦ୍ୱାରା ଆଗାମୀ ଦିନରେ 2036 ଏବଂ 2047 ନିଶ୍ଚିତ ଭାବରେ ସମୃଦ୍ଧ ଓଡ଼ିଶା ତଥା ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ କରିବାରେ ଆମର ଏକ ଗୁଣ୍ଡୁଚି ମୂଷା ଭଳି ଆମର ବି ସହଯୋଗ ରହିବ ଏବଂ ସମୃଦ୍ଧ ଓଡ଼ିଶା ପ୍ରତିଷ୍ଠିତ ହେଲେ ନିଶ୍ଚିତ ଭାବରେ ଆମେ ସମସ୍ତେ ଯଶସ୍ୱୀ ଲାଭ କରିପାରିବା।
5: ଚିଲିକା ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ଡଲଫିନ୍ ଗଣନା ରିପୋର୍ଟ ଅନୁସାରେ ଚଳିତ ବର୍ଷ ଚିଲିକାରେ 175 ଡଲଫିନ୍ ଚିହ୍ନଟ ହୋଇଛନ୍ତି। ସେଥିରେ 169 ଇରାୱାଡ଼ି ଓ 16 ହମ୍ପବ୍ୟାକ୍ ଡଲଫିନ୍ ରହିଛନ୍ତି। 18 ଦଳର ଶତାଧିକ ସଦସ୍ୟ 3 ଧରି ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ଭାରତୀୟ ନୌସେନାର ଚିଲିକା ପ୍ରଶିକ୍ଷଣ କେନ୍ଦ୍ରରେ 8 ବ୍ୟାଚ୍ ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ୍ ଅନୁଷ୍ଠିତ ହୋଇଛି। 116 ଜଣ ମହିଳାଙ୍କ ସମେତ ମୋଟ 3011 ଜଣ ଅଗ୍ନିବୀର ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ କରିଛନ୍ତି। ପଶ୍ଚିମ ନୌସେନା କମାଣ୍ଡର ମୁଖ୍ୟ ଭାଇସ୍ ଆଡମିରାଲ ସଞ୍ଜୟ ଭାଟସେନ ପରେଡ୍ ନିରୀକ୍ଷଣ କରି ଅଗ୍ନିବୀରମାନଙ୍କୁ ଦେଶସେବା ପାଇଁ ଆହ୍ୱାନ ଦେଇଥିଲେ। ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଖୋର୍ଦ୍ଧାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ସାକାର କରିବା ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରିବା ସହ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରିଥିଲେ। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର 94.04% ଭୋଟର ଫର୍ମ ଡିଜିଟାଇଜ୍ ହୋଇଛି। 10,51,000 ଅଧିକ ଫର୍ମ ଅନ୍ଲାଇନ୍ରେ ସଂଯୋଜିତ ହୋଇଥିବା ବେଳେ ଜୟଦେବ ବିଧାନସଭା କ୍ଷେତ୍ର ସର୍ବାଧିକ ଅଗ୍ରଗତି ହାସଲ କରିଛି। ଚଳିତ ବର୍ଷ ଖୋର୍ଦ୍ଧା ବନଖଣ୍ଡରେ 1.5 ଲକ୍ଷ ଚାରାରୋପଣ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 12 ନର୍ସରୀରେ 8 ଲକ୍ଷରୁ ଅଧିକ ଚାରା ପ୍ରସ୍ତୁତ ହୋଇଛି। ବନ ମହୋତ୍ସବ ସପ୍ତାହ ଅବସରରେ ଜନସାଧାରଣଙ୍କୁ ମଧ୍ୟ ବ୍ୟାପକ ଭାବେ ଚାରା ବଣ୍ଟନ କରାଯାଉଛି। ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହୋଇଛି। ଜାଗୁଳେଇପାଟଣାସ୍ଥିତ ଅନନ୍ତ ପୁରୁଷୋତ୍ତମ ମନ୍ଦିରରେ ମଧ୍ୟ ଚତୁର୍ଦ୍ଧା ବିଗ୍ରହଙ୍କୁ ସୁବାସିତ ଜଳରେ ସ୍ନାନ କରାଯିବା ସହ ବିଧି ମୁତାବକ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ଖୋର୍ଦ୍ଧାର ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଯୋଗାଭ୍ୟାସର ଉପକାରିତା ସମ୍ପର୍କରେ ମତ ରଖିଥିଲେ। ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ଖୋର୍ଦ୍ଧା ପୁଲିସ୍ ଓ ଅବକାରୀ ବିଭାଗ 17 ମାମଲାରେ ଜବତ 835 କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଓ ଭାଙ୍ଗକୁ ଟାଙ୍ଗିଆପଡ଼ାସ୍ଥିତ ଏକ ଦହନ କେନ୍ଦ୍ରରେ ଆଇନଗତ ଓ ପରିବେଶ ସୁରକ୍ଷା ନିୟମାନୁସାରେ ନଷ୍ଟ କରିଥିବା ଜଣାପଡ଼ିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।
7: ଜିଲ୍ଲା ହାଲଚାଲ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ କେନ୍ଦୁଝର କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 100.1 ମେଗାହର୍ଟ୍ଜ ଯୋଗେ। ସମୟ ବର୍ତ୍ତମାନ 7:30 ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆମ ଚାଷବାସ।
8: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବ କି ଜୟ ବନ୍ ଗଈ।

0: जुहार विशु भाई, जुहार जुहार।
1: जोहार जोहार गौरा भाई, जोहार। आउ बहुत दिन पर देखा हला।
0: देखा साक्षात कौन? गतकाली तुमको देखी मु।
1: ओहो, ये जो बिलो पटे जाइथिली
0: हाँ
1: बोधे।
0: पा, जा हो देखिकी भाई खुशी लागिला। एत बड़ वर्षा पानी रे भी हाथ रे छता देह रे रेनकोट पिंधिकी जमी खेत आड़े जाइल आउ
1: कथाटा कौन कहो ना
0: कौन?
1: भाई, सबु तळी पकई दीची। बर्षा तो जो लागी रहिला, तळी सिना पकई देली, पानी पूरा ता उपरे चालुची।
0: ସେଇଟା ତ ହଉଛି ମୁଖ୍ୟ ସମସ୍ୟା ଭାଇ, ଯୋଉ ଲଘୁଚାପ ବର୍ଷା। ଆଉ ଯଦି ଜମିରେ ପାଣି ଜମି ରହିଲା ତାହେଲେ ଧାନ ତଳି ଗଣ୍ଡକ ଯାହା ଆମେ ପକାଇଛେ ସବୁ ପଚିଯିବ, ଆଉ ଆମେ ଭଲ ତଳି ବି ପାଇପାରିବା ନାହିଁ।
1: ତାପରେ ପରକୁ ଆମେ ଯଦି ପକେଇବା ଠିକ ଯେ, ତାର ପା ଡେରି ହେଇଯିବ। ଯାହା ତଳି ହେଇଯାଇଥାନ୍ତା, ଧର ଏବେ 5-7 ଦିନ ହେଇଯାଇଥାନ୍ତା, ସିଏ ନଷ୍ଟ ହେଇଯିବ। ପୁଣି ପରେ ପକେଇଲା ବେଳକୁ ଆଉ କିଛି ଦିନ ଡେରି ହେଇଯିବ, କାମ କଲା ବେଳକୁ ଡେରି ହେଇଯିବ।
0: ସେଇ କଥା ସେଇ କଥା
1: ଥରେ ଅଛି, ଚାଷ ତର ତର ବଣିଜ ମଠ। ଯଦି ଆମେ ତରତର ହେଇକି ନ କରିବା, ସେପରେ ଢିଲା ହେଇଯିବ, ଡେରି ହେଇଯିବ, ତାହେଲେ ବହୁତ ଅସୁବିଧା ହବ। ସେଇଥିପାଇଁ ଦେଖିବାକୁ ଯାଇଥିଲି ଯେ, ଦୁଃଖର କଥା, ସବୁ ପାଣି ରହି ରହି ଯାହା ଅବସ୍ଥା, ଟିକେ ଟିକେ କଣ ଗାଲି ମାରିଛି ଯାହା, ଆଉ କିଛି ହେଇନି।
0: ତାହା ତ ଭାଇ ପ୍ରକୃତି ଉପରେ ନିର୍ଭର କରେ, ପାଣିପାଗ କଥା ଆମେ କ'ଣ କହିପାରିବା। ଯେଉଁ ବର୍ଷା କେତେବେଳେ ହେଉଛି, କେତେବେଳେ କ'ଣ ଖରା ହେଉଛି, ତାହା ପ୍ରକୃତି ହିଁ ଆମକୁ ସୂଚନା ଦେଉଛି। ସେଇ ଅନୁଯାୟୀ ଆମକୁ ତାଳ ଦେଇ ଚଳିବା ପାଇଁ ପଡ଼ିବ। ହେଲେ ପାଣିପାଗ କଥା ଆଶା କରିବା, ଟିକେ ବର୍ଷା ଛାଡ଼ିଲେ ଆମେ ଆମ ତଳି କିଆରିକୁ ଠିକ୍ ଭାବରେ ଆମେ ପ୍ରସ୍ତୁତ କରିବା ବୋଲି ଆଶା କରିବା।
1: ଖାଲି ସେତିକି ନୁହେଁ, ଆମେ ଯଦି ବର୍ଷା ଛାଡ଼ୁଛି ନା, ସାଙ୍ଗେ ସାଙ୍ଗେ ଯାଇ ଭାଇ କେମିତି ପାଣିଟା କ୍ଲିୟର ହବ, ପାଣି କେମିତି ତାର ନିଷ୍କାସନ ହବ, ତା ବ୍ୟବସ୍ଥା କରିବା, ପାଣି ଜମିକି ନ ରହୁ, ତଳି ହଉ।
0: ଇଏ ତ ଗଲା ବିଶୁ ଭାଇ ଆମର ପାଣିପାଗ କଥା। ହେଲେ ଦେଖ, ଯେମିତି ତମେ ବି ଜାଣିଛ ଆମେ ବି ସବୁବେଳେ ଏଇ ବୈଠକ ଘରେ ଆଲୋଚନା କରନ୍ତି, ଭଲ ମନ୍ଦ କଥା ସବୁ ଆଲୋଚନା କରନ୍ତି, ଦିନ ସପ୍ତାହ ସବୁ କଥା ଆଜି ଆମେ ଆଲୋଚନା କରନ୍ତି। ସପ୍ତାହେ ବ୍ୟାପି ଚାଲିଛି ବନ ମହୋତ୍ସବ ସପ୍ତାହ। ଜୁଲାଇ ମାସର ପ୍ରଥମ ସପ୍ତାହଟିକୁ ଆମେ ବନ ମହୋତ୍ସବ ସପ୍ତାହ ଭାବେ ପାଳନ କରୁଛନ୍ତି।
1: ହଁ ହଁ, ଏଇ ଆମ ଗାଁ କଥା କହୁନ, ଏଇ ଗାଁ ପିଲା ବି କିଛି ଗଛ ଆଣିଛନ୍ତି ପରା, କଣ ଲଗେଇବେ ବୋଲି ସେ ପାହାଡରେ। ଏଇ ଯୋଉ ସରକାରଙ୍କ ତରଫରୁ କଣ
0: ଚାରା
1: ଯୋଉ ବଣ୍ଟନ
0: ମିଳୁଛି,
1: ହୁଏ।
0: କିନ୍ତୁ ବିଶୁ ଭାଇ ଠିକ କଥା ଟିକେ କହୁଛ ଯେ, ଯୋଉ ଚାରା କଥା ଆଣିଛନ୍ତି, ଚାରା ଲଗେଇଛନ୍ତି ବା ବନ ମହୋତ୍ସବ ସପ୍ତାହ ଆମେ ପାଳନ କରୁଛନ୍ତି, ଆଜି ସରିଯିବ।
1: ହଁ,
0: ବନ ମହୋତ୍ସବ ସପ୍ତାହ ସରିଗଲା ସରିଗଲା, କିନ୍ତୁ ଗଛ ଯୋଉ ଆମେ ଆଣିଥିବା ତା ଗଛ ଲଗେଇଦେବା, କିନ୍ତୁ ତାର ଯତ୍ନ ନେବାନି, ରକ୍ଷଣାବେକ୍ଷଣ କରିବାନି, ଗଛ ତା ବାଟରେ ଆମେ ଆମ ବାଟରେ।
1: ନାଇଁ ନାଇଁ ନାଇଁ ନାଇଁ ଭାଇ, ଆମେ ଯଦି ଗଛ ଲଗେଇବା, ଯେମିତି କଥାରେ ଅଛି, ଗଛଟିଏକୁ ମାନେ ପୁଅଟିଏ, ପୁଅକୁ ଯେମିତି ଆମେ
0: ପାଳନ ପୋଷଣ କରୁଛନ୍ତି, ଗଛଟିର ବି ସେମିତି ରକ୍ଷଣାବେକ୍ଷଣ ଯତ୍ନ ନେବା ଦାୟିତ୍ୱ ହଉଛି ଆମ ମାନଙ୍କର,
1: ନହେଲେ ଗଛ କଣ ବଞ୍ଚିବ?
0: ହଁ,
1: ଆଜି କୋଉ ଗାଈ ଖାଇଲାଣି, ଛେଳି ଖାଇଲାଣି, କିଏ ମାରିଦେଲାଣି, କିଏ ଭାଙ୍ଗିଦେଲାଣି, ଯାହାଫଳରେ ଗଛଟି ନଷ୍ଟ ହେଇଯିବ, ଲାଭ କଣ?
0: ଲାଭ କଣ ସେଇ କଥା। ଆଉ ଦେଖ ବିଶୁ ଭାଇ, ଆମେ ଯେମିତି ଯୋଉ ଅସୁବିଧାର ସମ୍ମୁଖୀନ ହଉଛନ୍ତି, ଖାସ କରିକି ଖରା ଦିନରେ ଛାଇ ଟିକେ ପାଉନାହାନ୍ତି, ଗଛରୁ ଅମ୍ଳଜାନ ଟିକେ ଆମେ ପାଉନାହାନ୍ତି, ଗଛ ନଥିବା ଯୋଗୁଁ ଆମେ ଏଇ ଅସୁବିଧାର ସମ୍ମୁଖୀନ ହଉଛନ୍ତି।
1: ଅସୁବିଧା ତ ଆଜି ଯଦି ବର୍ଷା ଏତିକି ହଉଛି, କହିବାକୁ ଗଲେ ଅବେଳରେ ବର୍ଷା ଭଳି।
0: ହଁ ଭାଇ,
1: ଏତେ ଦିନ କଣ ବର୍ଷା ହୁଏ?
0: ହଁ
1: ବର୍ଷା ହୁଏ, ଆମେ ଜାଣିଛନ୍ତି ବର୍ଷା ହୁଏ, କିନ୍ତୁ ଆମେ ଠିକ ସମୟରେ ବର୍ଷା ନହି, ଏଇ ଅବେଳରେ ବର୍ଷା। ଆଗେ ଆମେ ତଳି ପକେଇବା ସମୟରେ ଭାଇ ବର୍ଷା ପ୍ରବଳ, ଯେତେବେଳେ ତଳି ରୁଆ, ଯେତେବେଳେ ତାର ମାନେ ବେଉଷଣ କଲା ଭଳି ସମୟ, ସେତେବେଳେ ଯେ ପାଣି ଦରକାର ଥିବା ବେଳେ ପାଣି ନ ମିଳିଲା, କଣ ହବ କହିଲ?
0: ଗଛ ନାହିଁ, ପାଣି ଆସିବ କୁଆଡୁ? ପ୍ରଚୁର ପରିମାଣରେ ଆମେ ଯଦି ଗଛ ଲଗେଇବା, ଗଛ ଲଗେଇଲେ ସିନା ଯାଇକି ଆମେ ବର୍ଷା ସଠିକ ମାତ୍ରାରେ ପାଇପାରିବା। ହେଲେ ଦେଖ, ସହରୀ ଉନ୍ନତିକରଣ ହଉ ବା ରାସ୍ତାଘାଟର ପ୍ରଶସ୍ତିକରଣ ହଉ, ବିଭିନ୍ନ ନାଁରେ ଆଜିକାଲି ଦେଖାଯାଉଛି ଗଛ ସବୁ କାଟି ଦିଆଯାଉଛି, ତାରି ଫଳ ଭୋଗୁଛନ୍ତି କିଏ? ଆମେ ମାନେ।
1: ଗଛ କାଟିଲେ ବଡ଼ କଥା ନାହିଁ,
0: ହଁ ଭାଇ,
1: କିନ୍ତୁ ଯେତେ ଗଛ କାଟିବ ତାର ଦୁଇ ଗୁଣା ସିନା ଗଛ ଲଗେଇଲେ ହବ?
0: ହଁ,
1: ଆମେ ତ ସେୟା କରୁନାହାନ୍ତି, ଗଛ ଖାଲି ଆମର ସୁବିଧା ପାଇଁ କାଟିଦେଲେ।
0: ହଁ ଭାଇ, ହଁ,
1: କିନ୍ତୁ ପରବର୍ତ୍ତୀ ସମୟରେ ଯେ କେତେ ଅସୁବିଧା ଆମେ ଭୋଗିବାକୁ ପଡୁଛି, ସେଇ କଥାକୁ କାହାରି ନିଘା ନାହିଁ।
0: ସେଇ କଥା ବିଶୁ ଭାଇ, ତମେ ଯୋଉ କହିଲ ସାହି ପିଲାମାନେ ଆଜି କଣ ଗଛ ଆଣିଛନ୍ତି, ବୃକ୍ଷରୋପଣ କରିବେ ବୋଲି, ଆମେ ବି ବୈଠକ ଘର ମାଧ୍ୟମରେ କହି ରଖିବା, ଖାଲି ଯେ ଆମେ ଗଛଟିକୁ ଲଗେଇବା ନାହିଁ, ତାର ଜଗାରଖା କରିକି ଯତ୍ନ ନେଇକି ବଡ଼ କରିବାର ଦାୟିତ୍ୱ ହଉଛି ଆମମାନଙ୍କର। ସବୁ ନିମୂଳରେ ତ ସେଇ ମା ସାହା ଭରସା, ସମସ୍ତଙ୍କୁ ସହାୟ ହୁଅନ୍ତୁ, ତାଙ୍କରି ନାଁ କାର୍ଯ୍ୟକ୍ରମରେ ନେବା, ତାପରେ ଆମ କାର୍ଯ୍ୟକ୍ରମ ଆଗକୁ

0: ବିଶୁ ଭାଇ, ଯେମିତି ଯୋଉ ତଳି ରୁଆ କଥା ତମେ କହୁଥିଲ, ଜମି ତଳି ପକେଇଛ ହେଲେ ପାଣି ପାଇଁ ଟିକେ ଚିନ୍ତାରେ ଅଛ, ଏବେ ସିନା ଠିକ ମାତ୍ରାରେ ବର୍ଷା ହଉଛି, ଯଦି ବର୍ଷା ନ ହୁଏ
1: ଆଗକୁ ନହେଲା
0: କିମ୍ବା ଧାନ ଚାଷରେ ଆମେ ଟିକେ କ୍ଷତି ସହିଲେ କମ୍ ଖର୍ଚ୍ଚରେ ଟିକେ ବିହନ କିସମ ପାଇକି ଭଲ ଧାନ ଚାଷ ଆମେ କରିପାରିବା, ସେଇ ବିଷୟରେ ବି ଟିକେ ଆମେ ଜାଣିବା ଦରକାର କି ନାହିଁ କହିଲ?
1: କଥାଟେ ଗୋରା ଭାଇ,
0: ହଁ ଭାଇ,
1: ଆମେ ଦେଖ ଆଗକୁ ବର୍ଷା ହବ କି ନାହିଁ ଜଣା ନାହିଁ,
0: ଜଣା ନାହିଁ,
1: ଏବେ ସିନା ବର୍ଷା ହଉଛି, ଯଦି ବର୍ଷା ନହେଲା ଆମେ ଯୋଉ ବିହନ ଲଗେଇବା ସେ ବିହନ ପାଇଁ ବେଶୀ ପାଣି ଦରକାର ହଉଥିବ, ତାହେଲେ ଉଡ଼ୁଆରେ ପଡିଯିବା।
0: ସେଇ କଥା,
1: ତେଣୁ ବଢିଆ କଥାଟେ ତମେ ଆଜି ରଖିଛ, କଣ କଣ ସବୁ ଅଛି କହିଲେ?
0: ଆମ ଚାଷୀ ଭାଇ ଭଉଣୀ ମାନେ ବି ଜାଣିବା ଦରକାର, ଆମେ କମ୍ ପାଣି ଆଉ କମ୍ ଖର୍ଚ୍ଚରେ କିଭଳି ଭାବରେ କୋଉ କିସମର ବିହନ ଧାନ କିସମ ଚୟନ କରିବା ସେଇ ବିଷୟରେ ଆମେ ଜାଣିବା ଦରକାର। ତେଣୁ ଆଜି ବୈଠକ ଘରେ ଆଲୋଚନା ଟିକେ ଶୁଣିବା, କମ୍ ପାଣି ଆଉ କମ୍ ଖର୍ଚ୍ଚରେ ହଉଥିବା ଧାନ ବିହନ କିସମ ବିଷୟରେ, ଆଉ ଏଇ ବିଷୟରେ ଆଲୋଚନା କରୁଛନ୍ତି ଆମର ଜଣେ କୃଷି ବିଶେଷଜ୍ଞ ସୁକୁମାର ଟୁଡୁ ମହାଶୟ। ଆପଣ
1: ଟୁଡୁ ମହାଶୟ ଆଗରୁ ବହୁତ ଏମିତି ଆଲୋଚନା କରିଛନ୍ତି, ବଢିଆ ବଢିଆ କଥା ବି
0: କହନ୍ତି, ହଁ,
1: ତାହେଲେ ଆଜି ଯେତେବେଳେ ବୈଠକରେ ପାଇଛନ୍ତି ଶୁଣିବା।
0: ସାର୍ ନମସ୍କାର।
2: ନମସ୍କାର
0: ସାର୍, ଆପଣଙ୍କୁ ଆମ ଚାଷବାସ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ।
2: ଆଜ୍ଞା, ଧନ୍ୟବାଦ।
0: ତ ପ୍ରଥମେ ଏଇ ଆମ ଚାଷୀ ଭାଇମାନଙ୍କୁ ଆପଣ କୁହନ୍ତୁ, ଯେ ଚାଷୀ ଭାଇମାନେ ଖରିଫ ଧାନ ଚାଷ କରିବେ, ତେବେ ସେଇ ଧାନ ଚାଷ ପାଇଁ କମ୍ ପାଣି ଆଉ କମ୍ ଖର୍ଚ୍ଚରେ ହେଉଥିବା ଧାନ କିସମ କଣ କଣ ସବୁ ଅଛି ଆମ ଚାଷୀ ଭାଇମାନଙ୍କୁ ଆପଣ କୁହନ୍ତୁ।
2: ଆଜ୍ଞା, ଧନ୍ୟବାଦ। ତ ଆପଣ ଦେଖନ୍ତୁ, ଯେମିତି କହିଲେ କମ୍ ପାଣି ଓ କମ୍ ଖର୍ଚ୍ଚରେ ହେଉଥିବା ଧାନ କିସମ, ସବୁ କିସମ ବୁଣିବା ପୂର୍ବରୁ ତ ଆପଣଙ୍କର ଜମି ପ୍ରସ୍ତୁତି କରିବାକୁ ପଡିବ, ତେଣୁ ବିହନ କହିବା ପୂର୍ବରୁ ମାନେ କିସମ କହିବା ପୂର୍ବରୁ ଆପଣ ଜମି ପ୍ରସ୍ତୁତି ମାନେ ଯେମିତି ଯେହେତୁ କହୁଛନ୍ତି କମ୍ ପାଣି କମ୍ ଖର୍ଚ୍ଚ, କମ୍ ଖର୍ଚ୍ଚ ହେଲେ ଆମେ କମ୍ ଖର୍ଚ୍ଚ କରି କେମିତି ଅଧିକା ଅମଳ ପାଇବା, ପ୍ରଥମ ହେଉଛି ଆମ ଜମି ପ୍ରସ୍ତୁତି, ସେଇଠୁ ମୁଁ ଆରମ୍ଭ କରିବି। ଆପଣ ଦେଖନ୍ତୁ, ଯଦି ଆମେ ଜମି ପ୍ରସ୍ତୁତି ଭଲ ଭାବରେ ନ କରିବା ତାହେଲେ ଆପଣ ଅନାବନା ଘାସ ଭର୍ତ୍ତି ହେଇଯିବ, ତେଣୁ ବହୁତ ମାନେ କ୍ଷତି ହେଇଯିବ, ଆପଣ 50% ପର୍ଯ୍ୟନ୍ତ ମାନେ ଘାସରେ ହିଁ ଆପଣ କମିଯିବ ଅମଳ, ତେଣୁ ସେଇଟା ଯୋଉଟାକି କହୁଛନ୍ତି ଜମି ପ୍ରସ୍ତୁତି ବିଷୟରେ ଆପଣଙ୍କୁ ଆଗେ କହିଦେଉଛି। ଭଲ ଧାନ ଚାଷ ପାଇଁ ଏକ ସମତଳ ଜମି ଆବଶ୍ୟକ, ପୁରା ସମତଳ ହେଇଥିବ, ଅସମତଳ ଜମି ହେଇଥିଲେ ଆପଣ ଯେଉଁ ଢିପ ଜାଗା ଯେଉଁଟା ଥିବ ସେଠି ଘାସ ଭର୍ତ୍ତି ହେଇଯିବ, ଯେଉଁଟା ଖାଲ ଜାଗା ଥିବ ସେ ଜାଗାରେ ଆପଣଙ୍କର ପାଣି ଭର୍ତ୍ତି ହେଇଯିବ, ତେଣୁ ସେଇଟା ଆପଣ ସାର ପ୍ରୟୋଗ କରିବା କି ଅନ୍ୟାନ୍ୟ ଆପଣଙ୍କର ପ୍ରୟୋଗ କରିବା ବେଳେ ଅସୁବିଧାରେ ପଡ଼ିବେ, ମାନେ ଅମଳ କମ୍ ହେଇଯିବ ଆଉ। ତେଣୁ ଏସବୁ ଇଏ କରିବା ପାଇଁ ହେଲେ ଆପଣ ଜମିଟାକୁ ସମତଳ କରିବାକୁ ପଡିବ, ଯୋଉ ଜମି ପ୍ରସ୍ତୁତ କରିବା ଯୋଉଟା ହଳ କରିବା, କେତେବେଳେ କେତେବେଳେ ବର୍ଷା ହୁଏ ନା କି ଆପଣଙ୍କର ସେଇ ଟାଇମରେ ପାଗ ଠିକ ହେଇଗଲେ ଆପଣ ହଳ କରିବେ, ହଳ କରିବା ଯୋଗୁଁ ଅନାବନା ଘାସ ସବୁ ପୋତି ହେଇଯିବ, ଯୋଉଟାକି ଆପଣଙ୍କ ସେଟା ଖତରେ ପରିଣତ ହେବ।

0: ମାଟି ଓଲଟି ଯାଉଥିବାରୁ ମାଟି ଭିତରେ ଥିବା ରୋଗ ଜୀବାଣୁ ଓ ପୋକ ଶାବକ ସବୁ ମରିଯାଆନ୍ତି ଓ ମାଟିରେ ଥିବା ଜଳୀୟ ଅଂଶ ବାଷ୍ପୀଭୂତ ହୋଇ ନ ଯାଇ ମାଟିର ବତର ଅଂଶ ରକ୍ଷା କରେ। ମାନେ ଆପଣଙ୍କ ଜଳୀୟ ବାଷ୍ପ ଯୋଉ ଇଏ ହେଲା ମାନେ ହାଲକା ହେଇଗଲେ ଆପଣ ସେଠି ଧରି ରଖିବ ପାଣି ଜଳୀୟ ଅଂଶ। ତ ସେଇଭଳିଆ ଆପଣ ଏଇଥର ଗୋଟେ ଥର ବର୍ଷା ହେଇଗଲେ ଆପଣ ଗୋଟେ ଥର ହଳ କରିଦେଲେ, ତାପରେ ଆପଣଙ୍କ ଘାସ ମଞ୍ଜି କିଛି ଉଠିବ, ପୁଣି ଆଉ ଯେତେବେଳେ ଆପଣଙ୍କ ବର୍ଷା ହେବ ସେଇ ଦୁଇ ତିନି ଦିନ ପରେ ଆଉ ଥରେ ହଳ କରିଦେବେ। ସେଇ ଯୋଗୁଁ ଆପଣଙ୍କର ଯେତେ ସବୁ ଘାସ ଆଉ ଯେମିତି କହୁଛି ରୋଗ ଜୀବାଣୁ କୀଟ ସବୁ ଆପଣଙ୍କର
1: ମରିଯିବେ।
0: ସେଇଭଳିଆ ଆପଣଙ୍କର ଯେ ଜମି ହେତୁ ପ୍ରସ୍ତୁତ କରିବାର ଶେଷ ଗୋଟେ ସମୟରେ ଆପଣ ଗୋଟେ ଅଡ ଚାଷ ଯୋଉଟା ଶେଷ ଅଡ ଚାଷ ସମୟରେ ଏକର ପ୍ରତି 2 ଟନ୍ ହିସାବରେ ସୋଡ଼ା ଖତ ପ୍ରୟୋଗ କରିବେ। ଆପଣ ଖତ ବି ଦରକାର ହବ
1: ମାନେ
0: ଜମିରେ
1: ହଳ
0: କରିବା ସମୟରେ ଶେଷ ଅଡ ଚାଷ ସମୟରେ ଆପଣ ସେଟା 2 ଟନ୍ ହିସାବରେ ଆପଣ ମାନେ ଭଲ କରି ପଚି ଯାଇଥିବା ଗୋବର ଖତ ପକେଇବେ। କାହିଁକିନା ଯଦି ଗୋବର ଖତ ଯଦି ଆପଣ ଭଲ କରି ପଚି ନଥିବ ସେଥିରେ କଣ ହବ, ଆପଣ ଘାସ ମଞ୍ଜି ଗାଈମାନେ ଘାସ ଖାଇଥିବେ ସେଠି ମଞ୍ଜି ଥିବ ଖତରେ, ତ ସେଟା ଯଦି ଆପଣ ଭଲ କରି ପଚେଇ ନଦେବେ ତାହେଲେ ସେଟା ଆପଣଙ୍କର ସେଟା ପୁଣି ବିଲରେ ପକେଇଲା ପରେ ସେଟା ପୁଣି ଆପଣଙ୍କର ଘାସ ବାହାରିବ। ତେଣୁ ଭଲ ଭାବରେ ଆପଣଙ୍କର ଯୋଉଟା କମ୍ପୋଷ୍ଟିଂ ଯୋଉଟା କହୁଛନ୍ତି ଖତ ଗଦାରେ ପଚେଇକିରି ବ୍ୟବହାର କରିବେ। ତାପରେ ଆପଣଙ୍କର ଯୋଉଟା କୁହାହଉଛି ବିହନ ବିଶୋଧନ, ସେଟା ବି ଗୋଟେ ଆପଣଙ୍କର ନିହାତି ଜରୁରୀ ଅଛି। ତ ବିହନ ବିଶୋଧନ କରିବାକୁ ହେଲେ ଆପଣ କଣ କେମିତି କଣ କରିବେ, ବିଟା ବ୍ୟାଗ୍ସ ସେଥିରେ ଆପଣଙ୍କୁ କରିବାକୁ ପଡିବ। 2 ଗ୍ରାମ ବିଟା ବ୍ୟାଗ୍ସ କିଲୋ ପ୍ରତି 2 ଗ୍ରାମ ଆପଣ ପକେଇବା ବୁଣିବା ପୂର୍ବରୁ ବିଶୋଧନ କରିବାକୁ ପଡିବ, କାହିଁକିନା ସେଥିରେ ଆପଣ ରୋଗ ପୋକ ଯାହା ଜୀବାଣୁ ଥିବେ ସେଇଟା ନହେଲେ ନଷ୍ଟ ହେଇଯିବେ। ଆଉ ମଞ୍ଜି ଯଦି ବିନା ଇଏରେ ବିଶୋଧନ ନ କରିକି ବୁଣିବେ ତାହେଲେ ସେଥିରେ ଆପଣ ମଞ୍ଜିରୁ ଆସିଥିବା ଜୀବାଣୁ ସବୁ ସେଠୁ ପୁଣି ବାହାରିବେ।
1: ବିହନ ମାନେ ଜମିରେ ବୁଣିବା ପୂର୍ବରୁ ତାକୁ
0: ବିଶୋଧନ ନିଶ୍ଚିତ କରିବେ। ଆଉ ଯୋଉଟା ବିହନ ଆପଣ ଯୋଉଠୁ ସଂଗ୍ରହ କରିବେ, ସଂଗ୍ରହ ମାନେ ଯଦି ଆପଣ ଭଲ ମାନେ ବିଶ୍ୱସ୍ତ ସୂତ୍ରରୁ ମାନେ ଆମର ଏଠି ଯୋଉଠି ଓଡ଼ିଶା ଷ୍ଟେଟ୍ ସିଡ୍ କର୍ପୋରେସନ ଲିମିଟେଡ୍ ଯୋଉଟା ଆପଣଙ୍କର ବିହନ ନିଗମ ଇଏ କହୁଛନ୍ତି, କେନ୍ଦୁଝର ଯୋଉଟା ଅଛି ଡିଡି ଅଫିସ ଆପଣ ଜାଣିଥିବେ, ଡିଡି ଅଫିସ ଓଏସ୍ଏସ୍ସି ଲିମିଟେଡ୍ ଯୋଉଟା ଅଛି ଇଏ ଆପଣଙ୍କ ପ୍ରାଇଭେଟ୍ ଡିଲର ମଧ୍ୟ ଆପଣଙ୍କର ମଞ୍ଜି ସେ ବିକ୍ରୟ କରୁଛନ୍ତି, ତ ସେମାନେ ଗୋଟେ ଅଧିକୃତ ମଞ୍ଜି ବିକ୍ରେତା ମାନେ ତାଙ୍କର ସାର୍ଟିଫିକେଟ୍ ଥିବ ହେଲା ତାଙ୍କଠୁ ଆପଣ ସଂଗ୍ରହ କରିବେ। ତା ସହିତ ଆପଣଙ୍କର ମାନେ ସେଇଟା ବି ପ୍ରମାଣିତ ବିହନ ଚାଷୀ ଭାଇମାନେ ଥରେ ଆଣି 2-3 ବର୍ଷ ଚାଷ କରି ତାହାକୁ ବଦଳାଇଲେ ଉତ୍ପାଦନ ହାର ଠିକ ରହେ। ଆମେ କହୁଛୁ 2-3 ବର୍ଷ ଆପଣ ଯୋଉ ମଞ୍ଜି ଆଣିଲେ ଓଏସ୍ଏସ୍ସିରୁ କିମ୍ବା ଆଜ୍ଞା ଆଉ ଯେମିତି ସିଡ୍ ଡିଲର ପାଖରୁ ଆଣିବେ ତାଙ୍କଠୁ 2-3 ବର୍ଷ ଚାଷ କଲା ପରେ ସେଟାକୁ ବଦଳେଇ ଦେବେ, କାହିଁକିନା 2-3 ବର୍ଷ ପରେ ଆପଣଙ୍କ ଅମଳ ଠିକ ଭାବରେ ଆସିବନି।
1: ଥରେ ଆଣିଲା ମାନେ ଆମେ 2-3 ବର୍ଷ ଚାଷ କରିସାରିଲା ପରେ ତାକୁ
0: ପରିବର୍ତ୍ତନ କରିବା ଦରକାର। ସେଇ ମଞ୍ଜି ବି ଆପଣ ଯେମିତି ଇଏ କରିବେ ବଦଳେଇବେ ସେମିତି କିସମ ମଧ୍ୟ ବଦଳେଇବେ 2-3 ବର୍ଷ ପରେ। ଯଦି ଆପଣ ପାଖରେ ଯୋଉ ମଞ୍ଜି ଥିବ ସେଠି ଆପଣ ହୃଷ୍ଟପୃଷ୍ଟ ମଞ୍ଜି ତ ସବୁ ନଥିବେ, କେମିତି ଆପଣ ହୃଷ୍ଟପୃଷ୍ଟ କିସମ ଧାନ ମଞ୍ଜି ପାଇବେ, ସେଟାକୁ ଇଏ କରିବାକୁ ହେଲେ ଲୁଣ ପାଣିରେ ଆପଣ ଯାହା ମଞ୍ଜି ଥିବ ଲୁଣ ପାଣି କେତେରେ ଆପଣ 1650 ଗ୍ରାମ ମାନେ ପାଖାପାଖି 1.5 କିଲୋଗ୍ରାମ ଲୁଣ ପାଣିକୁ 10 ଲିଟର ପାଣିରେ ବତରେଇବେ, ତାପରେ ଆପଣ ଯାହା ମଞ୍ଜି ଥିବ ସେଟାକୁ ବୁଡେଇବେ ମାନେ ପକେଇବେ, ସେଇଥିରୁ ଆପଣଙ୍କର ଯୋଉଟା ହାଲକା ମଞ୍ଜି ଥିବ ପୁଷ୍ଟ ନଥିବ ତ ସେଇଟା ସେ ବାହାର କରିଦେବେ, ଯାହା ସବୁ ଆପଣ ତଳେ ବସିଯିବ ସେ ମଞ୍ଜି ବାହାର କରି ଆପଣ ଭଲ କରି ଶୁଖେଇ ଦେବେ, ଆପଣ ସୁସ୍ଥ ମଞ୍ଜି ସେଠୁ ପାଇଲେ ସେଟାକୁ ବ୍ୟବହାର କରିବେ। ଆଉ ଯୋଉଟା ଯେମିତି କହିଲେ ଭିଟାବ୍ୟାକ୍ 2 ଗ୍ରାମ ପ୍ରତି କେଜି ହିସାବରେ ଆପଣ ଗୋଳେଇ ଦେବେ। ତାପରେ ଧନିଚା ଚାଷ, ଏଇଟା ଧନିଚା ଚାଷ କାହିଁ କରାଯାଏ ଆପଣଙ୍କର ଏଇଟା ହଉଛି ସବୁଜ ସାର ହିସାବରେ ଏଇଟା ସବୁଜ ଖତ ଯୋଉଟା କହୁଛନ୍ତି ସେଇ ହିସାବରେ ଆପଣମାନେ ବ୍ୟବହାର କରିପାରିବେ। ସେଥିରେ କଣ ହଉଛି ଧନିଚା ଆପଣ 8-10 କିଲୋଗ୍ରାମ ମଞ୍ଜି ପ୍ରତି ଏକରେ ବୁଣିଦେବେ, ଯୋଉଟାକି 6-7 ସପ୍ତାହ ଭିତରେ ଆପଣଙ୍କର ଫୁଲ ଆସିଯାଏ, ସେଇ ଟାଇମରେ ଆପଣ ମାଟିରେ ମିଶେଇ ଦେବେ। ମାଟିରେ ମିଶେଇବା ଯୋଗୁଁ ଆପଣ ସେଥିରେ କଣ ହଉଛି ପାଖାପାଖି 7 ଟନ୍ ଏକରକୁ ଖତ ସେଠି ପାଇଲେ ଆଉ 30 କିଲୋଗ୍ରାମ ପାଖାପାଖି ଜୈବ ଖାର୍ଜାନ ସାର ସେଠି ମାଟିରେ ମିଶିଯିବ, ସେଇ ଯୋଗୁଁ ଆପଣଙ୍କର ସାର ବି କମ ଟିକେ ଲାଗିବ ବୁଝିଲେ କି, ଆଉ ମାଟି ବି ହାଲୁକା ହେବ ଆଉ ଜୈବିକ ଅଂଶ ଅଧିକା ହେବ। ଆପଣ ମାଟିରେ ଯେତେ ଜୈବିକ ଅଂଶ ରହିବ ସେତେ ଭଲ ଚାଷ ପାଇଁ। ଆଉ ଗୋଟେ ଅଛି ଜୀବାଣୁ ସାର, ଜୀବାଣୁ ସାର କଣ ସେଟା ଆପଣଙ୍କର ଧାନ ଫସଲରେ ଏକର ପ୍ରତି 1 କିଲୋଗ୍ରାମ ଆଜୋଟୋବ୍ୟାକ୍ଟର, 1 କିଲୋଗ୍ରାମ ଆଜୋସ୍ପାଇରିଲମ, 1 କିଲୋଗ୍ରାମ PSB ଓ 400 ଗ୍ରାମ ଟ୍ରାଇକୋଡର୍ମା ଖତ ସାର ସହିତ ମିଶାଇ ମାଟିରେ ବୁଣିବା ପୂର୍ବରୁ କିମ୍ବା ରୋଇବା ପୂର୍ବରୁ ପ୍ରୟୋଗ କଲେ ମରୁଡ଼ି ଓ ରୋଗ ପୋକ ସହଣୀ ଶକ୍ତି ବୃଦ୍ଧି ହେବା ସହ ସାରର ସୁବିନିଯୋଗ ହୋଇପାରିବ। ସେଟା ଆପଣଙ୍କର ଯୋଉଟା କହୁଛନ୍ତି PSB ସେଟା ଆପଣ ଫସ୍ଫୋସୋଲୁବିଲାଇଜିଂ ବ୍ୟାକ୍ଟେରିଆ, ସେଟା କଣ

0: କରୁଥିବେ, ଏଇଟା କୁହାହଉଛି ଆପଣଙ୍କର ଏଇଟା ରୁଆ ଧାନ ପାଇଁ, ଆପଣ ଦୁଇଟା ରୁଆ ଧାନ ବି କରୁଥିବେ ବୁଣା ଧାନ ବି କରୁଥିବେ, ତ ଏଇଟା ହଉଛି ଧନୀ ଚା ଚାଷଟା ଆପଣଙ୍କ ମୁଖ୍ୟତଃ ରୁଆ ଧାନ ପାଇଁ, ଆପଣଙ୍କର 6-7 ସପ୍ତାହ ପ୍ରାୟ ଆପଣଙ୍କର ଜମିରେ ରହିବ, ତ ତେଣୁ ରହିବା ପୂର୍ବରୁ ଆପଣ 6-7 ସପ୍ତାହରେ ଆପଣ ଫୁଲ ଆସିବା ସମୟରେ ମାଟିରେ ମିଶେଇଲା ପରେ ସେଇଠୁ ଆପଣ ରହିପାରିବେ।
1: ତେବେ ସାର୍ ଆମେ ତ ଜାଣିଛୁ ଅଧିକାଂଶ ଚାଷୀ ଭାଇମାନେ ଏବେ ସବୁ ନୂତନ ଜ୍ଞାନକୌଶଳ ଆପଣେଇକି ଚାଷ କାମକୁ ଆଗେଇ ନେଉଛନ୍ତି, ସେମିତି ଏକ ଶ୍ରୀ ପଦ୍ଧତି ହେଉଛି ଯୋଉଟାକି ଚାଷୀ ଭାଇମାନେ ଅଧିକାଂଶ ସବୁ ଶ୍ରୀ ପଦ୍ଧତିରେ ଧାନ ଚାଷ କରୁଛନ୍ତି, ତେବେ ଏହି ପଦ୍ଧତି କଣ ଆଉଥରେ ଆମ ଚାଷୀ ଭାଇମାନଙ୍କୁ ଆପଣ ବୁଝେଇ ଦିଅନ୍ତୁ।
0: ଆଜ୍ଞା, ଶ୍ରୀ ପଦ୍ଧତି ଯୋଉଟା କୁହାଉଛି ଯେ ଆପଣ କମ୍ ପାଣି ଲାଗିବ, ଖର୍ଚ୍ଚ ବି ଆପଣ କମ୍, କାହିଁକି ନା ଆପଣଙ୍କର ଏହି ପଦ୍ଧତିରେ 1/3 ଅଧା ପାଣିରେ ଧାନ ଫସଲ ଚାଷ ହୋଇଥାଏ। 1/25 କିଲୋଗ୍ରାମ ବିହନ ବଦଳରେ ଆପଣ ଯେମିତି ସାଧାରଣତଃ ଆମେ ଯୋଉ ଚାଷ କରୁଛେ ତାହେଲେ 25 ଗ୍ରାମ ବିହନ, 20-25 କିଲୋଗ୍ରାମ ବିହନ ଆମେ ବୁଣୁଛେ କି ତଳି ପାଇଁ ଆମେ ପକଉଛେ, ତ ସେଇ ଜାଗାରେ ଆପଣ 2 କିଲୋଗ୍ରାମ ମାତ୍ର ବିହନ ଲାଗିବ। ଆଜ୍ଞା, ଶ୍ରୀ ପଦ୍ଧତି ମାଧ୍ୟମରେ ପୁଣି ଆପଣଙ୍କର କଣ ହଉଛି ସେଇଟା ଅଳ୍ପ ଦିନର ଚାରା, ତଳି ପ୍ରାୟ 8-12 ଦିନ ହୋଇଥିବା ବେଳେ ଦ୍ୱିପତ୍ର ବିଶିଷ୍ଟ ହେଇଥିବ, ସେତେବେଳକୁ ସେଟା ଉପଡା ଯାଇ ଗୋଟିଏ ଗୋଟିଏ କରି ରୁଆ ଯାଏ, ଆପଣ ଗୋଟେ ଗୋଟେ ଆପଣଙ୍କର ଆଜ୍ଞା, ଓ କିଆରୀରେ ଠିଆ ପାଣି ରଖାଯାଏ ନାହିଁ, ଧାନ ଗୁଡାକୁ ଧାଡ଼ିରେ ଧାଡ଼ିରେ 25 ସେଣ୍ଟିମିଟର କିମ୍ବା 30 ସେଣ୍ଟିମିଟର ବି କୁହାହଉଛି, 25-30 ସେଣ୍ଟିମିଟର ଗଛକୁ ଗଛ ଆଉ ଧାଡ଼ିକୁ ଧାଡ଼ି ମଧ୍ୟ 25-30 ସେଣ୍ଟିମିଟର ଆପଣ ସେଇ ବ୍ୟବଧାନରେ ରୁଇବେ ଗୋଟେ ଗୋଟେ କରି। ସେଥିପାଇଁ 25 ସେଣ୍ଟିମିଟର ଦାନ୍ତ ଥିବା କେମିତି କଣ କରିବେ, ଆପଣ ତ ସମଦୂରତାରେ ପକେଇବାକୁ ପଡିବ, ସେ ସୁବିଧା ହେବା ପାଇଁ ସୁବିଧା କରିବା ପାଇଁ ଆପଣ 25 ସେଣ୍ଟିମିଟର ଦାନ୍ତ ଥିବା କାଠର ଗାର ଟଣା ବା ଲୁହା ଚକ୍ର ଯନ୍ତ୍ର ବା ଦୌଡ଼ି ଛକି ଥିବା କାଠ ଫ୍ରେମ୍ ତିଆରି କରି ବ୍ୟବହାର କରନ୍ତୁ। ଆପଣ ଏଇଟା ଚିହ୍ନ ତ ଦେବାକୁ ପଡିବ ନା, ସମାନ ଦୂରତାରେ 25-30 ସେଣ୍ଟିମିଟର ଗଛକୁ ଗଛ ଆଉ 25-30 ସେଣ୍ଟିମିଟର ଧାଡ଼ିକୁ ଧାଡ଼ି, ତେଣୁ ସେଇଟା ଆପଣଙ୍କର ସେଇ ସାହାଯ୍ୟରେ କାଠ ଫ୍ରେମ୍ ତିଆରି କରି ବ୍ୟବହାର କରିପାରନ୍ତି। 12 ଦିନ ଅନ୍ତରରେ କନୱିଡର, ଆପଣ ଯେହେତୁ ଦୂରତା ଅଧିକ ରହୁଛି ସେଇ ଅନୁସାରେ ଆପଣ କଣ କରିବେ, ଆପଣ ଘାସ ଅଧିକା ହେଇଯିବ, ଯେହେତୁ କମ୍ ପାଣି ଆପଣ ରଖୁଛନ୍ତି ଶ୍ରୀ ପଦ୍ଧତିରେ, ତେଣୁକରି କମ୍ ପାଣି ହେଲା ମାନେ ଘାସ ଅଧିକା ବାହାରିବ, ତେଣୁ ସେଇଟା ପାଇଁ 12 ଦିନ ଅନ୍ତରରେ କନୱିଡର ବା ମାଣ୍ଡୁଆ ୱିଡର ବ୍ୟବହାର କଲେ ମାଟି ହାଲୁକା ହେବା ସହ ଧାଡ଼ି ମଧ୍ୟରେ ଥିବା ଘାସ ଦମନ ହୋଇଥାଏ। ଶ୍ରୀ ପଦ୍ଧତିରେ ଠିଆ ପାଣି କିଆରୀ ନ ରହିବା ଯୋଗୁଁ ଧାନ ଫସଲର ଅଧିକ ଚେର ଓ ଅଧିକ ପିଲ ହୋଇଥାଏ, ଯୋଉଟାକି ଆପଣଙ୍କର ଯେହେତୁ ଦୂରତା ଅଧିକା ରହୁଛି ଆପଣ ପାଣି କମ୍ ରହୁଛି, ପାଣି କମ୍ ରହିବା ଯୋଗୁଁ ବାୟୁ ଚଳାଚଳ ଅଧିକ ଥାଏ, ତେଣୁ ସେଇ ଯୋଗୁଁ ଆପଣଙ୍କର ସାଧାରଣତଃ ଏଇ ଧାନ ଯେଉଁ ରହୁଛେ ଆମର 12-15 ଏମିତି ପାଖାପାଖି ଆପଣ ପିଲ ରହୁଛି। ଆଜ୍ଞା, ଅତି ଇଏରେ ଆପଣ 15-20 ପର୍ଯ୍ୟନ୍ତ ଆସିବ, କିନ୍ତୁ ଏଇଥିରେ ଯେହେତୁ ଆପଣଙ୍କର ବଢିବା ପାଇଁ ଜାଗା ପାଉଛି ତ 30-100 ପିଲ ପର୍ଯ୍ୟନ୍ତ ଆପଣ ପାଇବେ, ଯାହାଫଳରେ ଆପଣ ପିଲ ଯଦି ଅଧିକା ହେଇଗଲା ଧାନ ବି ଅଧିକା ପାଇବେ। ଆଜ୍ଞା, ସେଇ ସକାଶେ ଆପଣଙ୍କର କମ୍ ପାଣି ବି ଦରକାର ହେବ ଆଉ ଆପଣ ଅଳ୍ପ ଖର୍ଚ୍ଚରେ ବି ଆପଣ ଚାଷ
1: ପଦ୍ଧତି ବିଶେଷ ଭାବରେ ଯତ୍ନବାନ ହେବା ଦରକାର।
0: ଆଜ୍ଞା
1: ସାର୍, ଏ ତ ଆପଣ ଶ୍ରୀ ପଦ୍ଧତି କଥା ଆମ ଚାଷୀ ଭାଇମାନଙ୍କୁ କହିଲେ, ସେଇଭଳି ଆଉ କୌଣସି ଉପାୟ ସେମିତି ଅଛି କି ଯେମିତିକି ଚାଷ ଭାଇମାନେ କମ୍ ପାଣିରେ ଏମିତି ଚାଷ କରିପାରିବେ ସାର୍?
0: ଆଜ୍ଞା, ଆଉ ଗୋଟେ ଅଛି ଏବେ କେତେ ଜାଗାରେ ମାନେ ଆଦୃତ ହେଇଛି ଏଇ ପ୍ରଣାଳୀଟା, ଯେମିତି ବାୟବିଓ ଚାଷ ଯୋଉଟାକି ଇଂରାଜୀରେ କହୁଛନ୍ତି ଏରୋବିକ୍ ରାଇସ୍, ମାନେ ସେଠି ଠିଆ ପାଣି ରହିବନି, ସେ ଏହି ଚାଷରେ ବୁଣା ଧାନରେ କେବେ ଠିଆ ପାଣି ରୁହେ ନାହିଁ, କମ୍ ପାଣିରେ ଧାନ ଚାଷ ହୋଇଥାଏ, ସେଥିପାଇଁ ନିର୍ଦ୍ଦିଷ୍ଟ ପ୍ରକାର ବିହନ ବ୍ୟବହାର କରିବାକୁ ପଡିଥାଏ।
1: ମାନେ ୟା ପାଇଁ ଖାଲି ଭିନ୍ନ ଧରଣର ବିହନ କିସମ ଅଛି?
0: ଆଜ୍ଞା, କେତେଗୁଡ଼ା ମାନେ ସବୁ କିସମ ହେଇପାରିବନି, କେତେଗୁଡ଼ା ମାତ୍ର ଏଥିରେ ଏପର୍ଯ୍ୟନ୍ତ ଚାଷ କରାହଉଛି।
1: ତେବେ ଯେଉଁ ଚାଷୀ ଭାଇମାନେ ସାଧାରଣତଃ ଚାହିଁବେ ଏହି ପ୍ରଣାଳୀ ଚାଷ କରିବା ପାଇଁ, ବିଶେଷ ଭାବରେ ଏଇ ବିହନ ପ୍ରତି ଟିକେ ସାର ଦେଖିବାକୁ ଦରକାର, କେଉଁ ବିହନ ସାଧାରଣତଃ ଜମିରେ ସେମାନେ ଦେଇପାରିବେ?
0: ଆପଣଙ୍କର ଯେମିତି ଶ୍ରୀମତୀ, ତାପରେ ପ୍ରିୟା, ତାପରେ CR202 ଧାନ ଇତ୍ୟାଦି ଆମେ ଏଇଭଳିଆ ଚାଷ କରିପାରିବା। ଆମ ରାଜ୍ୟର ଢିପ ଜଳ ସେଚିତ ଜମି ଏହି ପ୍ରଣାଳୀରେ ଧାନ ଚାଷ କରିବା ପାଇଁ ଉପଯୁକ୍ତ। ଆଜ୍ଞା,
1: ଢିପ ଜମି ଦରକାର?
0: ଆଜ୍ଞା, ଢିପ ଜମି ଜଳସେଚନ ବି ସୁବିଧା କିଛି ଥିବ। ଗହମ ଚାଷ ପରି ଏହି ମଧ୍ୟ ଧାନ ଚାଷ କରାଯାଇପାରିବ, ଗହମ ଯେମିତି ଆପଣଙ୍କର ଠିଆ ପାଣି ଦରକାର ହୁଏ ନାହିଁ, ଆପଣ ଯେତେବେଳେ ପାଣି ମାଟି ଶୁଖିଗଲେ ଜଷ୍ଟ ମାନେ ଟିକେ ଆପଣ ଜଳସେଚନ କରିଦେବେ, ମାନେ ଠିଆ ପାଣି ଦରକାର ନାହିଁ। ଧାନ ଚାଷ ବି ଆମେ ଗହମ ଚାଷ ପରି କରିବା। କରିପାରିବା। ତ ଏହାଦ୍ୱାରା 30-40 ଭାଗ କମ୍ ପାଣି ଆବଶ୍ୟକ ହୋଇଥାଏ।
1: ଖୁବ୍ କମ୍ ପାଣିରେ ବି ଚାଷୀ ଭାଇମାନେ ଚାଷ କରିପାରିବେ।
0: ଆଜ୍ଞା, ଆପଣଙ୍କୁ ଯେମିତି ଧାନ ଚାଷ ବିଷୟରେ କହିଲି ଯେ ସେଥିରେ ଆପଣ ଧନିଜା ଚାଷ କରିବେ, ଜୀବାଣୁ ସାର ବ୍ୟବହାର କରିବେ ଆଉ ଗୋବର ଖତ ବ୍ୟବହାର କରିବେ, ଏଇଗୁଡ଼ା

0: ଆପଣଙ୍କ ଅଳ୍ପ ପରିମାଣରେ ଖାଦ୍ୟ ସାର ମାନେ ଗଛର ଖାଦ୍ୟ ସାର ଅଳ୍ପ ପରିମାଣରେ ଏଇଟା ଯୋଗାଇଥାଏ, ତ ସେଗୁଡ଼ାକୁ ଆପଣ କିନ୍ତୁ ଗଛ ତାଠୁ ଅଧିକା ମାନେ ଆପଣ ଯୋଉ ଫସଲ ଧାନ ଫସଲ ଅଧିକା ସାର ଦରକାର ହୁଏ, ଖାଦ୍ୟ ସାର ଦରକାର ହବ, ତେଣୁ ସେଗୁଡ଼ା କଣ ହବ ରାସାୟନିକ ସାର ଆକାରରେ ଆମେ ତାଙ୍କୁ ଯୋଗାଇବାକୁ ପଡିବ। ତ ଯୋଉଟା ଆପଣଙ୍କୁ କହୁଛି ସେଇଟା ବି ଆପଣଙ୍କର ସରଳ ମଧ୍ୟମ ବିଳମ୍ବ ଏଇ ଅନୁସାରେ ଆପଣଙ୍କର ବି ମାନେ ସାର ବି ଦରକାର ହେବ। ଆପଣ ଜଲ୍ଦି ଯୋଉଟା ସରଳ ଧାନ କିସମ ପାଇଁ ଅଳ୍ପ ସାର ଦରକାର ହେବ, ମଧ୍ୟମ ପାଇଁ ଟିକେ ଅଧିକା, ଆଉ ଅତି ବିଳମ୍ବ ଯଦି ଟିକେ ଅଧିକା ହେଇଯିବ ସେଠି ସାର ଆପଣଙ୍କ ଅଧିକା ଲାଗିବ। ତେଣୁ ଆପଣଙ୍କୁ ସେ ବିଷୟରେ କିଛି ଆପଣଙ୍କୁ କହିଦଉଛି, ଯେମିତି ସରଳ କିସମ ଆମେ କେତେ 90 ରୁ 110 ଦିନ କହୁଛୁ ସରଳ କିସମ, ସେଥିରେ ଯବକ୍ଷାରଜାନ 16 କିଲୋ ଦରକାର ହବ, ଆଉ ଫସ୍ଫରସ 8 କିଲୋ ଆଉ ପଟାସ 8 କିଲୋ। ମଧ୍ୟମ କିସମ ପାଇଁ କେତେ 120 ରୁ 130 ଦିନ ଆମେ ମଧ୍ୟମ କିସମ ବୋଲି କହୁଛୁ, ଆଉ ସେଥିରେ କଣ ହବ 24 କିଲୋ ଯବକ୍ଷାରଜାନ 12 କିଲୋ ଫସ୍ଫରସ 12 କିଲୋ ପଟାସ, ଠିକ ଅଛି। ତ ବିଳମ୍ବ କିସମ ପାଇଁ ସେ 32 କିଲୋ ଯବକ୍ଷାରଜାନ ଆଉ 16 କିଲୋ ଫସ୍ଫରସ ଆଉ 16 କିଲୋ ପଟାସ, ତାର ହଉଛି ବିଳମ୍ବ କିସମର 135 ରୁ 150 ଦିନ ଅବଧି ତାର କୁହାହଉଛି। ଏଥିରେ ଆପଣଙ୍କୁ ଯୋଉଟା କହିଲି ଯେମିତି 16 କିଲୋ ଯବକ୍ଷାରଜାନ, କିନ୍ତୁ ଆପଣ ଯବକ୍ଷାରଜାନ ତ ଆପଣ ଡାଇରେକ୍ଟ ପାଇପାରିବେନି, ସେଟାକୁ ଆପଣଙ୍କ ୟୁରିଆ ସାର ହିସାବରେ ବ୍ୟବହାର କରିବାକୁ ପଡିବ। ୟୁରିଆରେ ଆପଣଙ୍କ 46% ରହୁଛି ଯବକ୍ଷାରଜାନ, ଯେମିତି ଫସ୍ଫରସ ଆପଣଙ୍କର 1846 ଯୋଉଟା କହୁଛନ୍ତି ଡିଏପି, ଡିଏପିରେ କଣ ହଉଛି ଯବକ୍ଷାରଜାନ ଆପଣ ରହୁଛି 18 କିଲୋ ମାନେ 100 କିଲୋରେ 18 କିଲୋ ଯବକ୍ଷାରଜାନ ଆଉ 46 କିଲୋ ଫସ୍ଫରସ ରହୁଛି। ତ ଏଇ ଅନୁସାରେ ଆପଣଙ୍କୁ ହିସାବ କରିକି ଯେ କେତେ କିଲୋ ଡିଏପି ପକେଇଲେ ଏଇଗୁଡ଼ା ସବୁ ଆମେ ପାଇପାରିବା। ସାଧାରଣତଃ ମୁଁ ଗୋଟେ ଆପଣଙ୍କୁ ଉଦାହରଣ ଗୋଟେ ଦେଇଦେଉଛି, ଯୋଉଠି ମୁଁ କହିଲି ବିଳମ୍ବ କିସମରେ ଯୋଉଟା 32 କିଲୋ ଯବକ୍ଷାରଜାନ 16 କିଲୋ ଫସ୍ଫରସ ଆଉ ପଟାସ 16 କିଲୋ ଆପଣଙ୍କୁ କହିଲି, ତ ସେଇଥିରେ ଆମେ ଉଦାହରଣ ଯେମିତି କହୁଛି ଡିଏପି ହିସାବରେ ଯଦି ଆମେ ପକେଇବା, ସେଠି ଆପଣ ଜାଣିଥିବେ ଡିଏପି ବଜାରରେ ମିଳୁଥିବ ଡିଏପି ଗ୍ରମର 28-28 ତାପରେ ଇଫକୋ 20-20 0-13 କିମ୍ବା 10-26 ମିଳୁଛି, ସେଇଟା ମାର୍କେଟରେ ମିଳୁଥିବ। ତ ମୁଁ ଆପଣଙ୍କୁ ଗୋଟେ ଉଦାହରଣ ଦେଉଛି କେମିତି ଆପଣଙ୍କର ବିଳମ୍ବ କିସମରେ କେତେ ଡିଏପି ସାର ଯଦି ପକେଇବା ପାଇଁ ଚାହାନ୍ତି, ତାହେଲେ ଆପଣ କହିଛି ଯବକ୍ଷାରଜାନ 32 କିଲୋ ଆଉ ଫସ୍ଫରସ 16 କିଲୋ ପଟାସ 16 କିଲୋ, ସେଇ ଅନୁସାରେ ଆପଣ ଡିଏପି ସେଥିରେ କେତେ ଆସିବ 35 କିଲୋ ଆପଣଙ୍କ ଡିଏପି ସାର ପକେଇଲେ ଆପଣ ଯୋଉଟା ପରିମାଣ କହିଲେ ଯେ 32 କିଲୋ ଯବକ୍ଷାରଜାନ ଫସ୍ଫରସ 16 କିଲୋ ପଟାସ 16 କିଲୋ, ଏଇ ହିସାବରେ ଆପଣ ପକେଇଲେ ତାହେଲେ ଡିଏପି ପକେଇବେ 35 କିଲୋ, ପଟାସ ଯୋଉଟା ଏମ୍ଓପି କହୁଛନ୍ତି ପଟାସ ସାର ସେଠୁ 27 କିଲୋ ପକେଇବେ, ଆଉ ୟୁରିଆ ସେଠୁ 47 କିଲୋ, ସେଥିରେ ହେଲେ ଆପଣଙ୍କର 32, 16, 16 ପାଇଯିବେ। ତ ସେଇଟା ବି ଆମେ ଯୋଉଟା କହୁଛୁ ଡିଏପି କୁ ଫସ୍ଫରସ ସାରକୁ ଆପଣ ମାଟି ସାର ଯୋଉଟା କୁହାଯାଉଛି ଆରମ୍ଭରେ ଯୋଉ ରହିବା ପୂର୍ବରୁ ସେଟା ସମସ୍ତ ଡିଏପି ଫସ୍ଫରସ ଯୋଉଟା ଅଛି ସେଇଥିରେ ଡିଏପି ସମ୍ପୂର୍ଣ୍ଣ 35 କିଲୋ ଆଉ ପଟାସ 27 କିଲୋ ସମ୍ପୂର୍ଣ୍ଣ ଦେବେ, ୟୁରିଆ କିନ୍ତୁ ସେଇ ଟାଇମରେ ଆପଣ ଦେବେନି। ଆଜ୍ଞା, କାହିଁକି ନା ଆପଣଙ୍କର ୟୁରିଆ ସାରଟା କେତେବେଳେ ହେବ ଜେର ନ ହେଲା ପର୍ଯ୍ୟନ୍ତ ସେଟା ନେଇପାରିବନି, ଯୋଉଟା କି ଲାଗିବ 3-4 ଦିନ ମାନେ ତା ଚେର ଧରିବାକୁ, ତେଣୁ ସେଇ ଭିତରେ ଆପଣ ଯଦି ନ ନେଇପାରିବ ଆପଣ 24 ଘଣ୍ଟା ଭିତରେ ପ୍ରାୟ ସେ ପାଣିରେ ଭାସିଯିବ କିମ୍ବା ଜଳୀୟ ବାଷ୍ପ ହେଇକି ପଳେଇବ, ଏଇ ଯୋଗୁଁ ବହୁତ କିଛି କ୍ଷତି ଅଛି। ତେଣୁକରି ଯୋଉ ଟାଇମଟା ଦରକାର ୟୁରିଆକୁ ସେଇ ଟାଇମରେ ଆମେ ପକେଇବା, ଯେମିତି କହିଲି ଡିଏପି 35 କିଲୋ ପକେଇବେ ଆଉ 27 କିଲୋ ଏମ୍ଓପି ଯୋଉ ପଟାସ ରହିବା ପୂର୍ବରୁ ପକେଇଦେବେ ସମ୍ପୂର୍ଣ୍ଣ। ୟୁରିଆକୁ ଆପଣଙ୍କର 2 ଭାଗରେ ବିଭକ୍ତ କରିବେ, ଆପଣ ୟୁରିଆ ତ କିଛି ଅଂଶ ଆପଣ ଯେହେତୁ 1846 ଡିଏପିରେ ସେଠି 18 ଭାଗ ପାଇଯାଇଛନ୍ତି, ଅଳ୍ପ ପରିମାଣରେ ଯେହେତୁ ୟୁରିଆ ସାର ପାଇଯାଇଛି ତେଣୁ କିଛି ଅସୁବିଧା ନାହିଁ, ତେଣୁ ସେଟାକୁ ଯୋଉ ବାକି ଅଂଶ ମୁଁ କହିଲି 47 କିଲୋ, 47 କିଲୋକୁ ଆପଣ କଣ କରିବେ 15 ଦିନ ରହିବାର 15 ଦିନ ପରେ
1: ଧାନ
0: ରହିବାର 15 ଦିନ ପରେ ସେଠୁ ଆପଣ 30 କିଲୋ ଆପଣ ଦେଇଦେବେ ଡିଏପି, ସେଟାକୁ ପିଲ ସାର କହୁଛନ୍ତି ବୁଝିଲେ କି, 30 କିଲୋ ୟୁରିଆ ପକେଇବେ ହେଲା, ଆଉ ବାକି 17 କିଲୋ ଯୋଉ ରହିଲା ସେଟାକୁ ଆଉ 15-20 ଦିନ ପରେ ଯୋଉଟାକି ଆପଣ ସେଟାକୁ କହୁଛନ୍ତି ଗର୍ଭଣା ମାନେ ଗର୍ଭଣା ସମୟରେ
1: ମାନେ ଧାନ
0: ଗର୍ଭ ଧରିବା ସମୟରେ ସେଠି 17 କିଲୋ ଆପଣ ୟୁରିଆ ପକେଇବେ,
1: ସେଇ ଅନୁସାରେ ଦେଲେ ଚାଷ ମାନେ ଭଲ ବିହନ ପାଇପାରିବେ।
0: ଆଜ୍ଞା, ତା ସହିତ ଶେଷ ସମୟରେ ଯୋଉଟା ୟୁରିଆ ଯେଉଁ ପକେଇଲେ ଗର୍ଭଣା ସମୟରେ, ତ ସେଇ ଟାଇମରେ ଆପଣ ଏକରକୁ 6 କିଲୋ ଯଦି ପଟାସ ଆପଣ ପକେଇବେ ତାହେଲେ ଆପଣ ଧାନର ଯୋଉ ମଞ୍ଜି ମାନେ ଭଲ ମାନେ ଭାରି ହେବ ମାନେ ଓଜନ ବଢିବ ଭଲ ହେବ, ସେ ସକାଶେ ଶେଷ ଯେମିତି ୟୁରିଆ ସହିତ ଆପଣ ପକେଇବେ 6 କିଲୋ ପଟାସ।
1: ସାର୍ ଆପଣ ତ ଆମକୁ ଆମ ଚାଷୀ ଭାଇମାନଙ୍କୁ ଆପଣ ସରଳ କିସମ, ମଧ୍ୟମ କିସମ, ବିଳମ୍ବ କିସମ ତଥା ଏଇ ବିଷୟରେ ସବୁ କଥା ଆମକୁ କହିଲେ, ସେ କିସମ ଗୁଡିକ କଣ କଣ ଏଥରକୁ ଆମ ଚାଷୀ ଭାଇମାନଙ୍କୁ କୁହନ୍ତୁ ଆପଣ।
0: ଏବେ ତ ସାର ବିଷୟ ଆପଣଙ୍କୁ କହିଲି ଯେ ସରଳ କିସମ, ମଧ୍ୟମ କିସମ, ବିଳମ୍ବ କିସମ, କେମିତି ଆପଣ ସାର ପ୍ରୟୋଗ କରିବେ ରାସାୟନିକ ସାର। ଏବେ ଆପଣଙ୍କୁ କେତେଗୁଡ଼ା ଆପଣଙ୍କର କିସମ ବିଷୟରେ ଆପଣଙ୍କୁ କହିବି, ସେଗୁଡ଼ା ଆପଣ ସାଧାରଣତଃ ଯେମିତି ଆଗରୁ କହିଥିଲି ଓଏସିସି କିମ୍ବା ଆପଣଙ୍କର ଆଜ୍ଞା ସେଇ ଗୋଦାମରେ ଯୋଗାଯୋଗ କରନ୍ତୁ, କିମ୍ବା ଆପଣଙ୍କ ସିଡ୍ ଡିଲର ବି ଅଛନ୍ତି ମଞ୍ଜି ଯୋଉଟା ଆପଣଙ୍କର ମାର୍କେଟରେ ଭଲ ଡିଲରଙ୍କଠୁ ଆଣିକି ଆସିବେ। ସେଇଭଳିଆ କେତେଗୁଡ଼ା ମୁଁ ଆପଣଙ୍କୁ କହୁଛି, ଯେମିତି କହିଥିଲି 16 କିସମ 90 ରୁ 110 ଦିନ ଭିତରେ ଯୋଉଟା କହିଥିଲି, ତ ସେଇ ଭିତରୁ ଆପଣଙ୍କର ଅଛି ହୀରା, ତାପରେ କଳିଙ୍ଗ 3, ବନ୍ଦନା, ଯୋଗେଶ, ସିଦ୍ଧାନ୍ତ, ଖଣ୍ଡଗିରି, ଜ୍ୟୋତିର୍ମୟୀ, ପାରିଜାତ, ସହଭାଗୀ। ସହଭାଗୀ ଆପଣଙ୍କୁ କହିଦେଉଛି ଏବେ ଆପଣଙ୍କର କିଛି ବର୍ଷ ହେଲା ଏପଟେ ବହୁତ ଭଲ ଆଦୃତ ହୋଇଛି, ଯୋଉଟାକି କମ୍ ପାଣିରେ ମଧ୍ୟ ବହୁତ ମାନେ ଆପଣଙ୍କର
1: ଭଲ
0: ଫସଲ ଦେଇପାରିବ, ତେଣୁ ସେଇଟା ହେଉଛି ଆପଣଙ୍କ 100 ଦିନ ରହୁଛି, ତ ସେଇଟା ଆପଣଙ୍କର ଏବେ ସବୁ ଜାଗାରେ ପ୍ରାୟ ଏଇ ଧାନ ମଞ୍ଜି
1: ମିଳିଲାଣି,
0: ତ ଏଇଟା ଭଲ ଏଇ ଏରିଆରେ ଚାଲିଛି। ତ ତା ସହିତ ମନ୍ଦାକିନୀ ଅଛି, ଶ୍ରୀମତୀ, ପ୍ରିୟା, ଶତାବ୍ଦୀ, 201 ଆଜ୍ଞା 16 କିସମ ଯୋଉଟା 90 ରୁ 110 ଦିନ।
1: ଆଚ୍ଛା
0: ମଧ୍ୟମ କିସମ ଆପଣଙ୍କୁ କହୁଛି 120 ରୁ 130 ଦିନ ଯୋଉଟା କହୁଛନ୍ତି। ମୌଡ଼ମଣି ଏବେ ସେଟା ଭଲ ଚାଲିଛି, ତାପରେ ନବୀନ, ଲଲାଟ
1: ଆଜ୍ଞା
0: ଲଲାଟଟା ଅଧିକା କରୁଛନ୍ତି ସେଠି ଭଲ, ତ MTU 1010, ତ ଏଇଗୁଡା ଆପଣଙ୍କର
1: ମଧ୍ୟମ।
0: ତା ଭିତରୁ ଚନ୍ଦନ ବି ଅଛି, କୋଣାର୍କ, ତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ଏବେ
1: ଆଜ୍ଞା
0: କରୁଛନ୍ତି, ପୁରୁଣା ହେଲେ ବି ଏବେ ପର୍ଯ୍ୟନ୍ତ ଭଲ ଅମଳ ଦେଇ ଆସୁ। ଏଇଗୁଡା ସବୁ ଆପଣଙ୍କର ମଧ୍ୟମ କିସମ। ସେମିତି ବିଳମ୍ବ କିସମ ଆଜ୍ଞା 135 ରୁ 150 ଦିନ ଯୋଉଟା କୁହାଯାଉଛି, ସେଠୁ ତେଜସ୍ୱିନୀ, ହରିଣମୟୀ, ତପସ୍ୱିନୀ, ସ୍ୱର୍ଣ୍ଣ ସବୁଆନ, ତନ୍ମୟୀ, ମୃଗାଇନୀ, ହର୍ଷନ୍ତ, ଏଗୁଡ଼ା ଆପଣଙ୍କର
1: ଇଏ
0: ବିଳମ୍ବ କିସମ। ତା ସହିତ ଆପଣଙ୍କର ତାରୁ ବି ଅଧିକା ଯୋଉଟା ମାନେ ଆପଣଙ୍କର ପାଣି ଅଧିକ ସମୟ ବିଲରେ ରହିଥାଏ, ମାନେ ଯୋଉଟା ସନ୍ତ ସନ୍ଧ୍ୟା ଜାଗାରେ ମାନେ ଅଧିକ ପାଣି ଯଦି ଥିବ ସେଇ ଜାଗାରେ ଆପଣ ଅଧିକା ବିଳମ୍ବର କିସମ ଆପଣ ଲଗେଇ ପାରିବେ, ସେଇଟା ଯେମିତି ଗାୟତ୍ରୀ, ସାବିତ୍ରୀ, ଧରିତ୍ରୀ, ପୂଜା, ସାରଳା, ଦୁର୍ଗା, ଏଗୁଡ଼ା ସବୁ ଆପଣଙ୍କର ବର୍ଷା ଧାନ ମଧ୍ୟ ଏଗୁଡ଼ା ସବୁ ଆପଣଙ୍କର ଯୋଉ ଜାଗାରେ ଅଧିକ ବର୍ଷା ହଉଥିବ କି ପାଣି ରହୁଥିବ ସେ ଜାଗାରେ ବ୍ୟବହାର କରିପାରିବେ।
1: ଯାହା ହଉ ସାର୍, ଆଜି ଆପଣ ବୈଠକରେ ଉପସ୍ଥିତ ରହି ଚାଷୀ ଭାଇମାନଙ୍କୁ ଏଇ କମ୍ ପାଣି ଆଉ କମ୍ ଖର୍ଚ୍ଚରେ ଚାଷୀ ଭାଇମାନେ କୋଉ ଭଳିଆ ଧାନ ଜମିରେ ବୁଣିଲେ ଭଲ ଫସଲ ପାଇପାରିବେ ଆପଣ ଅନେକ ଗୁଡ଼ିଏ କଥା ଆମକୁ କହିଲେ, ତେବେ ଶେଷରେ ଚାଷୀ ଭାଇମାନଙ୍କୁ ଆପଣ କଣ ପରାମର୍ଶ ଦେଲେ?
0: ଆପଣ ଦେଖନ୍ତୁ ଏବେ ସବୁ ଆପଣ ଠିକ ସମୟରେ ବୁଣାବୁଣି ସାରିବେ କି ରୁଆରୁଇ କରିବେ ସେଇଟା ହିଁ ଆପଣ ସବୁବେଳେ ଯତ୍ନବାନ ହେବେ, ସମନ୍ୱିତ ସାର
1: ପରିଚାଳନା
0: ସେ ପ୍ରତି ଆପଣମାନେ ଧ୍ୟାନ ଦେବେ, ନିଶ୍ଚୟ ଆପଣ ଅମଳ ଅଧିକ ପାଇପାରିବେ।
1: ସାର୍ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ତଥା ଆମ ଚାଷୀ ଭାଇମାନଙ୍କ ତରଫରୁ ବହୁତ ବହୁତ ଧନ୍ୟବାଦ।
0: ଆଜ୍ଞା ଧନ୍ୟବାଦ।
1: ବିଶୁ ଭାଇ, ମହାଶୟଙ୍କ କଥା ଶୁଣିଲ, କେମିତି ବିହନ କିସମ କଥା, ସାର ପରିଚାଳନା କଥା, ତା ପୂର୍ବରୁ ଆମେ ପ୍ରଥମେ ଜମି କେମିତି କ'ଣ ପ୍ରସ୍ତୁତ କରିବା, ପ୍ରାଞ୍ଜଳ ଭାବରେ ସବୁ କଥା ମହାଶୟ କହିଯାଇଛନ୍ତି।
2: ସିଏ ସବୁଥର ଏଭଳି କଥା କହୁଛନ୍ତି ବା ଅନେକ କାର୍ଯ୍ୟକ୍ରମରେ କହିଛନ୍ତି,
1: ହଁ,
2: କିନ୍ତୁ ବଡ଼ କଥା କ'ଣ ହୁଏ ନା, ଆମେ ତାକୁ ଟିକେ ନିଘା ରଖନ୍ତି ନାହିଁ, ଆମେ ଆମ ଧରଣରେ କରନ୍ତି, ଆମେ ଯେମିତି ଜାଣିଛନ୍ତି ସେମିତି କରନ୍ତି,
1: ଯାହାଦ୍ୱାରା ଆମେ କ୍ଷତି ସହୁଛନ୍ତି,
2: ହଁ,
1: ଯେତିକି ଆଶା କରିଥିବା ଆଶାଠାରୁ ଆମେ କମ୍ ଫସଲ ପାଉଛନ୍ତି।
2: କିନ୍ତୁ ଆମେ କେତେବେଳେ ଯୋଉ ବିଶେଷଜ୍ଞମାନେ କହୁଛନ୍ତି ସେମାନେ ସେତିକି ମାନେ ବୈଜ୍ଞାନିକ ଉପାୟକୁ ଅବଲମ୍ବନ କରି ଚାଷ କରିବା ପ୍ରଣାଳୀ ଉପଯୋଗ କରିଛନ୍ତି ବିଜ୍ଞାନଗାରରେ, ଯାହା ଫଳରେ ସେ ଜାଣିଛନ୍ତି ଏତେ ଅମଳ ହେଉଛି ଆଉ ଭଲ ହେଉଛି ବୋଲି, ଯଦି ତାଙ୍କ କଥା ଆମେ ନ ଶୁଣିବା କେମିତି ହବ ଭାଇ?
1: ସେଇ କଥା ବିଶୁ ଭାଇ, ମହାଶୟ ଯେମିତି ଯାହା କହିଗଲେ ସେଇ ଅନୁଯାୟୀ ଯଦି ଆମେ ଏଇ ଧାନ ଚାଷ କରିବା, ଏଇ ଧାନ ଚାଷରେ ବି ଭଲ 2 ପଇସା ଲାଭବାନ ହେବା। ହେଲେ ଦେଖ, ସମୟ କହିଲାଣି, ଆଜି ପାଇଁ ବୈଠକ ଏଇଠି ମଉଳିବା, ପୁଣି କେବେ ବୈଠକ ଘରେ ଦେଖା ସାକ୍ଷାତ ହେବା ଆଉ
2: ଉଠିବା ତାହେଲେ ଯିବା।
1: ତାହେଲେ ଆମ କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଆମ ଦୁଇ ଭାଇଙ୍କର
3: ଜୁହାର। ଶ୍ରୋତବନ୍ଧୁ ଶୁଣନ୍ତୁ, ଚାଷୀ ଭାଇମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନା। ଚାଷୀ ଭାଇମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଏବଂ ବରଗଡ଼ ଜିଲ୍ଲାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ସତର୍କତାମୂଳକ ସୂଚନା କିଛି ନାହିଁ। ଶୁଣିଲେ ଚାଷୀ ଭାଇମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନା। ଶେଷ ହେଲା ଆମ ଚାଷବାସ କାର୍ଯ୍ୟକ୍ରମ। ଆକାଶବାଣୀ କେନ୍ଦୁଝର ଶୁଣନ୍ତୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ଦିଲ୍ ଚଳଚ୍ଚିତ୍ରର ଗୀତ। ଗାଇଛନ୍ତି ଯୁଗଳକଣ୍ଠରେ ଅନୁରାଧା ପୌଡ଼ୱାଲ ଏବଂ ସୁରେଶ ୱାଡେକର। ଗୀତ ରଚନା କରିଛନ୍ତି ସମୀର। ସଙ୍ଗୀତ ଦେଇଛନ୍ତି ଆନନ୍ଦ ମୂଲ୍ୟାନ୍ତ।

ପରବର୍ତ୍ତୀ ଗୀତ ଆଶିକ ଚଳଚ୍ଚିତ୍ରର, ଗାଇଛନ୍ତି ଯୁଗଳକଣ୍ଠରେ ଅନୁରାଧା ପୌଡ଼ାଲ ଏବଂ କୁମାର ସାନୁ, ଗୀତ ରଚନା କରିଛନ୍ତି ରାନୀ ମଲ୍ଲିକ, ସଙ୍ଗୀତ ଦେଇଛନ୍ତି ନଦୀମ ଶ୍ରବଣ।

0: ଶୁଣୁଥିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଚଳଚ୍ଚିତ୍ରଗୁଡ଼ିକ ଥିଲା ଦିଲ୍ ଏବଂ ଆଶିକ୍। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣଙ୍କ ପ୍ରିୟ ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 8:15। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର ସାପ୍ତାହିକୀ।
1: ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳିକାଣିଛି ହସ୍ତତନ୍ତରେ 10% ପ୍ଲସ 20% ଓ ହସ୍ତଶିଳ୍ପରେ 10%ର ବିଶେଷ ରିହାତି। ଏହି ଅଫର ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ଉପଲବ୍ଧ।
0: ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମର ଉପସ୍ଥାପନାରେ ଅଛନ୍ତି ସଞ୍ଜୁଶ୍ରୀ ବୃନ୍ଦାବନ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କୀ।

ନମସ୍କାର। ଆଜିର ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ ଜଣାଉଛି। ମୁଁ ସଞ୍ଜୁଶ୍ରୀ ବୃନ୍ଦାବନ। ଦାନ ଏକ ମହତ୍ କାର୍ଯ୍ୟ, ଆଉ ରକ୍ତଦାନ ଏକ ମହତ୍ ଦାନ। ଦାନର ସଂଜ୍ଞା କି ମୂଲ୍ୟ ଆକଳନ କରାଯାଇପାରିବ ନାହିଁ। ଅତୀତ କାଳରେ ଭିକ୍ଷୁକ, ଭୋକିଲା ଓ ଆଶ୍ରିତ ଲୋକଙ୍କୁ ଅନ୍ନଦାନ, ବସ୍ତ୍ରଦାନ ଭଳି ଅନେକ ଦାନ ନିଜର ସକ୍ଷମ ଅନୁସାରେ ବ୍ୟକ୍ତି ଦାନ କରିଥାନ୍ତି। ଆଉ ଏବେ ବା ସାମ୍ପ୍ରତିକ ସମୟରେ ସମାଜର ଆବଶ୍ୟକତା ଅନୁଯାୟୀ ବିଭିନ୍ନ ଦାନ ମଧ୍ୟରେ ରକ୍ତଦାନ ଏକ ସର୍ବଶ୍ରେଷ୍ଠ ଦାନ। ଜୀବନ ଧାରଣ ପାଇଁ ରକ୍ତର ଆବଶ୍ୟକତା ରହିଛି। ଜୀବନ ରକ୍ଷା ପାଇଁ ରକ୍ତର ଆବଶ୍ୟକତା ଅତି ଜରୁରୀ। ଜାଣନ୍ତି ଶ୍ରୋତାବନ୍ଧୁ, ରକ୍ତଦାତାର ବା ଯିଏ ରକ୍ତଦାନ କରିଥାନ୍ତି ତାଙ୍କର ମଧ୍ୟ ଅନେକ ଉପକାର ହୋଇଥାଏ। ଯେମିତିକି ଉଚ୍ଚ ରକ୍ତଚାପ, ମଧୁମେହ, ହୃଦଘାତ ଭଳି ରୋଗର ସମ୍ଭାବନା ରକ୍ତଦାତାର କମିଥାଏ। ଆହୁରି ମଧ୍ୟ ରକ୍ତରେ HIV, ହେପାଟାଇଟିସ୍ ବି, ହେପାଟାଇଟିସ୍ ସି, ମେଲେରିଆ ପରୀକ୍ଷା କରି ସ୍ଥିତି ମଧ୍ୟ ଜାଣିହୁଏ, ଫଳରେ ରକ୍ତଦାତା ସ୍ୱାସ୍ଥ୍ୟବାନ ହୋଇଥାଏ। ତେବେ ଓଡ଼ିଶାରେ ରକ୍ତର ଅଭାବ ଦୂର କରିବା ପାଇଁ ଅନେକ ସ୍ୱେଚ୍ଛାସେବୀ ସଂଗଠନ ନିଜ ନିଜ ସ୍ତରରେ ଚେଷ୍ଟା କରି ରକ୍ତଦାନ ଶିବିରର ଆୟୋଜନ କରି ରକ୍ତ ସଂଗ୍ରହ କରି ରକ୍ତଦାନ କରିଥାନ୍ତି। ଦରକାର ସମୟରେ ବା ଆବଶ୍ୟକ ସମୟରେ ସେହି ରକ୍ତକୁ ଦାନ କରିଥାନ୍ତି। ଗାଁଠାରୁ ସହର ସମସ୍ତେ ରକ୍ତଦାନ କରିବା ପାଇଁ ସ୍ୱଇଚ୍ଛାରେ ଆଗେଇ ଆସିବା ଆବଶ୍ୟକ, କାହିଁକି ନା ରକ୍ତଦାନ ମହତ୍ ଦାନ। ଆଉ ଯଦି ଆପଣ ରକ୍ତଦାନ କରି କୌଣସି ଲୋକର ଜୀବନ ରକ୍ଷା କରିପାରୁଛନ୍ତି ତେବେ ତାଠାରୁ ବଡ଼ କାମ ଆଉ କିଛି ନାହିଁ। ସମସ୍ତେ ସ୍ୱଇଚ୍ଛାରେ ଆଗେଇ ଆସନ୍ତୁ, ରକ୍ତଦାନ କରନ୍ତୁ ଏବଂ ଜୀବନ ବଞ୍ଚାନ୍ତୁ। ରକ୍ତଦାନ ମହତ୍ ଦାନ।

ଆସିଛି। କୈଳାସ ଖେର 1973 ଜୁଲାଇ ମାସର 7 ତାରିଖରେ ଉତ୍ତରପ୍ରଦେଶର ମେରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା ମଧ୍ୟ ଜଣେ ଗାୟକ ଥିଲେ। ଭାରତୀୟ ଲୋକସଙ୍ଗୀତ, ସୁଫି ପରମ୍ପରା ଏବଂ ପପ୍ ରକ୍ର ମିଶ୍ରଣ ତାଙ୍କର ସଙ୍ଗୀତରେ ଦେଖିବାକୁ ମିଳେ। ସେ ତାଙ୍କର ସଙ୍ଗୀତ ଜୀବନର ଶୁଭାରମ୍ଭ 2003 ଫିଲ୍ମ ଅନ୍ଦାଜରୁ ଆରମ୍ଭ କରିଥିଲେ। ଶ୍ରୋତାବନ୍ଧୁ, ସେ 18 ଅଧିକ ଭାଷାରେ 300 ଅଧିକ ବଲିଉଡ୍ ଗୀତ ଗାଇଛନ୍ତି। କୈଳାସ ଖେର୍‌ଙ୍କୁ ଭାରତୀୟ ସଙ୍ଗୀତରେ ତାଙ୍କର ଉତ୍କୃଷ୍ଟ ଅବଦାନ ପାଇଁ ତାଙ୍କୁ 2017 ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା। ଭାରତୀୟ ଗାୟକ କୈଳାସ ଖେର୍‌ଙ୍କ ଜନ୍ମଦିନରେ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା।

0: ପ୍ରତ୍ୟେକ ବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହକୁ ବା 1 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ଗୋଟିଏ ସପ୍ତାହ ଧରି ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଥାଏ, ଜନସାଧାରଣମାନଙ୍କୁ ସଚେତନ କରିବା ପାଇଁ ଯେ ଏକ ସୁସ୍ଥ ପରିବେଶ ଗଠନ ପାଇଁ ସବୁଜ ବନାନୀର ଆବଶ୍ୟକତା ରହିଛି। ପ୍ରାଣୀ ଓ ଉଦ୍ଭିଦ ପରସ୍ପର ନିର୍ଭରଶୀଳ, ତେଣୁ ବୃକ୍ଷଲତା ବିନା ପ୍ରାଣୀ ଜଗତ ତିଷ୍ଠି ରହିବା ସମ୍ପୂର୍ଣ୍ଣ ଅସମ୍ଭବ। ବୃକ୍ଷ ନିଶ୍ଚିତ ଭାବେ ଆମର ବନ୍ଧୁ। ବନୀକରଣର ଅର୍ଥ ହେଉଛି ସାମୂହିକ ବୃକ୍ଷରୋପଣ, ଧ୍ୱଂସପ୍ରାପ୍ତ ବନର ନବୀକରଣ। ନୂତନ ଜଙ୍ଗଲ ସୃଷ୍ଟି ହିଁ ବନୀକରଣର ମୁଖ୍ୟ ଉଦ୍ଦେଶ୍ୟ। ବୃକ୍ଷଲତା ଯୋଗୁଁ ବର୍ଷା ହୁଏ, ବର୍ଷା ଯୋଗୁଁ ଫସଲ ଉତ୍ପାଦିତ ହୁଏ। ଦେଶକୁ ସୁଜଳା ସୁଫଳା ଆଉ ଶସ୍ୟଶ୍ୟାମଳା କରିବା ପାଇଁ ବୃକ୍ଷରୋପଣର ଆବଶ୍ୟକତା ରହିଛି। ପରିବେଶକୁ ଶୁଦ୍ଧ କରିବା ପାଇଁ ବୃକ୍ଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ରହିଛି। ତେଣୁ ଆଉ ତ ଗଛ କାଟନ୍ତୁ ନାହିଁ, ବରଂ ଅଧିକରୁ ଅଧିକ ଗଛ ଲଗାଇ ଜଙ୍ଗଲ ସୃଷ୍ଟି କରନ୍ତୁ। ତେବେ ଯାଇ ଆମ ପରିବେଶ ସୁସ୍ଥ ରହିବ, ନୂତନ ଜଙ୍ଗଲ ମଧ୍ୟ ସୃଷ୍ଟି ହେବ। ଅଧିକରୁ ଅଧିକ ଗଛ ଲଗାଇବା ଆଉ ସବୁଜ ଜଙ୍ଗଲ ସୃଷ୍ଟି କରିବା, ତେବେ ଯାଇ ବନ ମହୋତ୍ସବ ସପ୍ତାହ ପାଳନର ପ୍ରକୃତ ଲକ୍ଷ୍ୟ ସାଧିତ ହୋଇପାରିବ। ଆଜି ଆସନ୍ତୁ ଜଣେ ଭାଇଙ୍କ ସହିତ କଥା ହେବା ବନ ମହୋତ୍ସବ ଓ ବନୀକରଣ ସମ୍ପର୍କରେ। ତାହେଲେ ଆସନ୍ତୁ ପ୍ରଥମେ ଭାଇଙ୍କର ପରିଚୟ ତାଙ୍କ ପାଖରୁ ପାଇବା। ବନ ମହୋତ୍ସବ ଓ ବନୀକରଣ ସମ୍ପର୍କରେ ଭାଇ କଣ କହୁଛନ୍ତି ତାଙ୍କ ପାଖରୁ ଶୁଣିବା।
1: ସାର୍ ନମସ୍କାର। ସାର୍ ଆପଣଙ୍କର ପରିଚୟ ଆମ ଶ୍ରୋତାମାନଙ୍କୁ ଦିଅନ୍ତୁ।
2: ମୁଁ ଶ୍ରୀ ମଳୟ କୁମାର ସାହୁ, ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗରେ ଅଛି ବନପାଳ। ବର୍ତ୍ତମାନ କେନ୍ଦୁଝର ବନ୍ୟପ୍ରାଣୀ ବନଖଣ୍ଡ ଆନନ୍ଦପୁରର ବନ୍ୟପ୍ରାଣୀ ବନାଞ୍ଚଳ ହଦଗଡ଼ ସେକ୍ସନରେ ମୁଁ କାର୍ଯ୍ୟରତ।
1: ଆପଣଙ୍କୁ ଅନେକ ଅନେକ ସ୍ୱାଗତ ଆମ ବସୁନ୍ଧରା କାର୍ଯ୍ୟକ୍ରମକୁ। ସାର୍ ଜୁଲାଇ ମାସର ପ୍ରଥମ ସପ୍ତାହ ଅର୍ଥାତ୍ ଜୁଲାଇ ମାସର 1 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ଦୀର୍ଘ ଗୋଟିଏ ସପ୍ତାହ ଧରି ଆମେମାନେ ପାଳନ କରୁଛନ୍ତି ବନ ମହୋତ୍ସବ ସପ୍ତାହ। ତେବେ ଏଭଳି ଗୋଟିଏ ସପ୍ତାହ ପାଳନ କରିବାର ତାତ୍ପର୍ଯ୍ୟ କ'ଣ ଆପଣ କୁହନ୍ତୁ ଆମର ଶ୍ରୋତାମାନଙ୍କୁ।
2: 1950 ଆରମ୍ଭ ହୋଇଥିଲା, ସେତେବେଳର ଭାରତ ସରକାରଙ୍କର କେନ୍ଦ୍ରମନ୍ତ୍ରୀ ଡକ୍ଟର କେ ଏମ୍ ମୁନ୍ସିଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏବେ ଚିନ୍ତା କରନ୍ତୁ, 1950 ଏ ବନ ମହୋତ୍ସବ ଯଦି ପାଳନ କରାଯାଇଛି, ଏହାର ତାତ୍ପର୍ଯ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ସାମ୍ପ୍ରତିକ ପରିସ୍ଥିତିରେ କେବଳ ଗୋଟିଏ ହିଁ ଭଲ ସାମାଜିକ କାମ ହେଲା ବୃକ୍ଷରୋପଣ କରିବା। ଏଇଟା ଜୁଲାଇ ମାସ ପ୍ରଥମ ସପ୍ତାହରେ ରଖାଯିବାର କାରଣ ହେଉଛି 1 ତାରିଖରୁ 7 ତାରିଖ ବର୍ଷା ଋତୁ, ଏବଂ ଗଛଟି ଆମେ ଯଦି ଏଇ ବର୍ଷା ଋତୁରେ ଲଗେଇବା, ପ୍ରାକୃତିକ ଭାବେ ସେ ବର୍ଷା ଜଳ ପାଇକିରି ଚାରାଟି ହୃଷ୍ଟପୃଷ୍ଟ ହୋଇ ବଢିପାରିବ।
1: ଆଉ ଅଧିକ ଯତ୍ନ ନେବାକୁ ପଡିନଥାଏ, ଅଳ୍ପ ଯତ୍ନ ନେଲେ ମଧ୍ୟ ଯେହେତୁ ବର୍ଷା ଦିନ ଗଛଟି ବଞ୍ଚିଥାଏ, ହୃଷ୍ଟପୃଷ୍ଟ ହୋଇଥାଏ। ସେଥିପାଇଁ ଏ ସପ୍ତାହଟି ବନ ମହୋତ୍ସବ ଯୋଉ ପାଳନ କରାଯାଉଛି ବନୀକରଣ ପାଇଁ ବହୁତ ଭଲ ସମୟ।
2: ଆଉ ଗୋଟିଏ ବଡ କଥା ହେଲା ବନ ମହୋତ୍ସବ, ମହୋତ୍ସବ ମହା ଉତ୍ସବ। ମୁଁ ଜାଣିବାରେ ସରକାରୀ କାର୍ଯ୍ୟକ୍ରମରେ କୋଉଠି ଉତ୍ସବ ଶବ୍ଦ ହୁଏତ ଲାଗିପାରିଥାଏ, ମହୋତ୍ସବ ମହା ଉତ୍ସବ। ତେଣୁକରି ଏ ଶବ୍ଦଟାର ବ୍ୟାଖ୍ୟା ବହୁତ ଗୁରୁତ୍ୱପୂର୍ଣ୍ଣ। ମହା ଉତ୍ସବ ବୋଇଲେ ଏଟା ସାମୂହିକ, ସମସ୍ତଙ୍କ ସହଯୋଗରେ, ସର୍ବସାଧାରଣଙ୍କ ସହଭାଗିତାରେ, ସମସ୍ତଙ୍କର ମଙ୍ଗଳ ପାଇଁ, ସମସ୍ତଙ୍କ ଦ୍ୱାରା ଏ କାର୍ଯ୍ୟଟି ସମାପନ କରାଯାଏ। ଏଟା ବ୍ୟକ୍ତି କୈନ୍ଦ୍ରିକ ନୁହଁ, ଏଟା ସାମୂହିକ। ସମସ୍ତେ ମିଳିମିଶି ସହଭାଗିତାରେ ସୃଷ୍ଟିକି ବଞ୍ଚେଇବା ସହିତ ନିଜେ ବଞ୍ଚିବା ଏବଂ ନିଜର ଭବିଷ୍ୟତ ପିଲାମାନଙ୍କ ପାଇଁ ଏକ ସୁସ୍ଥ ସମାଜ ଗଠନ କରିବାରେ ଇଏ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବନ ମହୋତ୍ସବ।
1: ଆଉ ଟିକେ ଆଗରୁ ଆପଣ କେ ଏମ୍ ମୁନ୍ସିଙ୍କ କଥା କହୁଥିଲେ ଯେ କି 1950 ଏଭଳି ଗୋଟିଏ ଚିନ୍ତାଧାରା ନେଇ ଆରମ୍ଭ କରିଥିଲେ ବନ ମହୋତ୍ସବ। ଭାବନ୍ତୁ କେତେ ମହାନ ତାଙ୍କର ଚିନ୍ତାଧାରା ଥିଲା, ସେ ଭବିଷ୍ୟତକୁ ବୋଧେ ଆଖି ଆଗରେ ରଖିପାରୁଥିଲେ ଯେ ଦିନ ଆସିବ ଏମିତି ପରିବେଶ ପ୍ରଦୂଷଣ ହବ, ଜଙ୍ଗଲ ନଷ୍ଟ ହବ ସହରୀକରଣ ନାଁରେ, ସଭ୍ୟତା ନାଁରେ। ତେବେ ତାଙ୍କର ଚିନ୍ତାଧାରା ବହୁତ ଭଲ ଥିଲା, ଯୋଉଟାକି ଏବେ ଆମେ ଅନୁଭବ କରିପାରୁଛନ୍ତି। ବୃକ୍ଷ ରାଜି ବଞ୍ଚି ରହନ୍ତୁ ବା ଜଙ୍ଗଲ ବଞ୍ଚି ରହୁ, ପଶୁପକ୍ଷୀମାନେ ବଞ୍ଚି ରହନ୍ତୁ, ସେମାନଙ୍କୁ ଖାଦ୍ୟ ମିଳୁ, ବିଭିନ୍ନ ପ୍ରକାରର ସେ ମନୋଭାବ ନେଇ ଏଭଳି ଗୋଟିଏ ପଦକ୍ଷେପ ନେଇଥିଲେ। ଦେଖନ୍ତୁ ସାର୍, ଏବେ ପରିବେଶ ପ୍ରଦୂଷଣ ଗୋଟିଏ ମୁଖ୍ୟ ସମସ୍ୟା, ଯୋଉଥିପାଇଁ କି ବିଭିନ୍ନ ପ୍ରକାରର ରୋଗ ହବା ସହିତ ଆମର ଜଙ୍ଗଲ ନଷ୍ଟ ହେଉଛି, ଜୀବଜନ୍ତୁ ଦିନକୁ ଦିନ ହ୍ରାସ ପାଉଛନ୍ତି। ଏମିତି କିଛି କିଛି ଜୀବଜନ୍ତୁ ଅଛନ୍ତି ଯୋଉମାନେ କି ପୃଥିବୀରୁ ହଜିଗଲେଣି କହିଲେ କିଛି ଭୁଲ ହବନି। ପରିବେଶ ସାର୍ ନଷ୍ଟ ହେଉଛି, ଆପଣ କଣ କହିବେ?
2: ଇଏ ପରିବେଶ ନଷ୍ଟ ହେବାର ପ୍ରମୁଖ ପ୍ରଧାନ କାରଣ ହେଲେ ମଣିଷ, ଆମେମାନେ ନିଜ ସ୍ୱାର୍ଥ ପାଇଁ, ନିଜ ଭୋଗ ବିଳାସ ପାଇଁ ବିକାଶ ନାମରେ ଆମେ ବିନାଶ ପଥର ଯାତ୍ରୀ ହୋଇଛେ। ନାମକୁ ମାତ୍ର ବିକାଶ କରୁଛେ ବୋଲି ବାହାଦୁର ମାରୁଛେ, ଡିମ୍ ଡିମ୍ ପିଟୁଛେ, କିନ୍ତୁ ପ୍ରକୃତରେ ପ୍ରକୃତି ମାତା ଉପରେ ଆମେ ଯେଉଁ ଦମନଲୀଳା ଚଳେଇଛେ ପ୍ରାକୃତିକ ସମ୍ବଳ ଯେମିତିକି ଜଙ୍ଗଲ ଜମି ଜଳ ଜନ୍ତୁ, ଆମେ ତ ଜନ, ଯଦି ପଞ୍ଚପ୍ରାଣ ଜଳକୁ ଧରାଯାଏ ଜଙ୍ଗଲ ଜମି ଜଳ ଜନ୍ତୁ ଜନ, ଏଇ ପଞ୍ଚପ୍ରାଣର ସମାହାରରେ ଏକ ପ୍ରକୃଷ୍ଟ ଉତ୍କୃଷ୍ଟ ଏକ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥାଏ। କିନ୍ତୁ ଆମେ ଜନସମାଜ କ'ଣ କରୁଛେ, ବାକି ଯୋଉ ଚାରୋଟି ପ୍ରାକୃତିକ ସମ୍ବଳ ରହିଲା ଜଙ୍ଗଲ ଜମି ଜଳ ଜନ୍ତୁ, ଏଇ ଯୋଉ ଚାରୋଟିକୁ ଆମେ ବହୁତ ମାତ୍ରାରେ ନଷ୍ଟ କରୁଛନ୍ତି, ଆମେ ବହୁତ ସଂହାର କରୁଛନ୍ତି। ଆଜିର ଦିନରେ ଦେଖନ୍ତୁ ଯେ ଆମେ ବାପା ମାଆକୁ ଛାଡି ବର୍ଷ ବର୍ଷ ଧରି ବଞ୍ଚିପାରୁଛେ, ଯେମିତିକି ବାପା ମା ଆମ ପାଖରୁ ବିଦାୟ ନେବା ପରେ ମଧ୍ୟ ଆମେ ବଞ୍ଚିପାରୁଛେ। ଯିଏ ଆମକୁ ଜନ୍ମ ଦେଇଛନ୍ତି, ସିଏ ଆମକୁ ସଂସାରକୁ ଆଣିଛନ୍ତି, ଯାହାଙ୍କ ଆଶୀର୍ବାଦରେ ଆମେ ପରିପକ୍ୱ ହେଇପାରିଛନ୍ତି, ପରିପୁଷ୍ଟ ହେଇପାରିଛନ୍ତି, ତାଙ୍କୁ ଛାଡିକି ଆମେ ବଞ୍ଚିପାରୁଛୁ। କିନ୍ତୁ ଚିନ୍ତା କରନ୍ତୁ ଆଜ୍ଞା, ଗଛକୁ ଛାଡି ଆମେ ବଞ୍ଚିପାରିବା ନାହିଁ ଗୋଟିଏ ମୁହୂର୍ତ୍ତ। ମୁଁ ଯଦି ଏବେ ମୋ ନାକଟିକୁ ଚିପି ଧରିବି ତାହେଲେ ଗୋଟିଏ ମିନିଟରେ ମୁଁ ଶବ ପାଲଟିଯିବି, ମରିଯିବି। କାରଣ ସେଇ ଅମ୍ଳଜାନ ଟିକିଏ ହିଁ ଗଛର ଅବଦାନ, ଏବଂ ତାରି ଅବଦାନରେ ମୁଁ ବଞ୍ଚିଛି। ଯେ ଦେବାଦେବୀ ଅଛନ୍ତି ବାପା ମା, ତାଙ୍କୁ ଛାଡି ମୁଁ ବଞ୍ଚିପାରୁଛି, କିନ୍ତୁ ଗଛର ଅମ୍ଳଜାନକୁ ଛାଡି ମୁଁ ବଞ୍ଚିପାରିବିନି। ଚିନ୍ତା କରନ୍ତୁ ଗଛ କେତେ ମହାନ। ଆଉ ଆମ ଓଡ଼ିଆ ସଂସ୍କୃତି ପରମ୍ପରାରେ ଆମର ଆରାଧ୍ୟ ଦେବତା ଚାରୁବ୍ରହ୍ମ, ଯିଏକି ମାନେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଇଏ ଖାଲି ଆମ ଓଡ଼ିଶାରେ ନୁହେଁ, ଖାଲି ଭାରତରେ ନୁହେଁ, ସାରା ବିଶ୍ୱକୁ ସନ୍ଦେଶ ଦେଇଛନ୍ତି ଯେ ଗଛ କ'ଣ, ଦାରୁ ଦେବତା ସେ କାଠରେ ନିର୍ମିତ। ଗଛର ମହତ୍ଵ ଜ୍ଞାନ କଲେ ସରିବନି, ସାତ ଖଣ୍ଡ ରାମାୟଣ ସରିଯିବ, ଅଠର ଖଣ୍ଡ ମହାଭାରତ ସରିଯିବ, ଗଛର ଉପକାରିତା ସରିବ ନାହିଁ। ମୃତ୍ତିକା ସଂରକ୍ଷଣ ପାଖରୁ ଆରମ୍ଭ କରିକିରି ବର୍ଷା କରାଇବା ଠାରୁ ଆରମ୍ଭ କରିକିରି ଫଳ ପୁଷ୍ପ ଦାନ କରିବା ସହିତ ଛାୟା ପ୍ରଦାନ କରିବା ଏବଂ ସୂର୍ଯ୍ୟଙ୍କ ପ୍ରଖର କିରଣରୁ ରକ୍ଷା କରିବା, କି ସାହାଯ୍ୟ ଆମକୁ ସେ ନ କରୁଛି? ଜନ୍ମର ସଠିକ ଘର ଠାରୁ ଆରମ୍ଭ କରିକିରି ମୃତ୍ୟୁର ଶ୍ମଶାନ ପର୍ଯ୍ୟନ୍ତ ଗଛ ଆମର ଜୀବନର ପ୍ରତ୍ୟେକ ସ୍ତରରେ ପ୍ରତ୍ୟେକ ସୋପାନରେ ଆମ ପାଇଁ ଯେ କେତେ ଅବଦାନ କରୁଛି, ତାର ମହତ୍ଵ ଯେତେ ଗାନ କଲେ ମଧ୍ୟ ଆମ ପାଇଁ କମ ହେବ। ସିଏ ହିଁ ଗଛ, ଯିଏ ଗରମ ନାଶକ ଛାୟା ପ୍ରଦାୟକ, ଯିଏ ଗରମରୁ ଆମକୁ ରକ୍ଷା କରେ ଏବଂ ଛାୟା ପ୍ରଦାନ କରେ, ସିଏ ହିଁ ଗଛ। ବୃକ୍ଷ, ସିଏ ହିଁ ବୃକ୍ଷ ଯିଏ ବର୍ଷା ଜଳକୁ ନିମନ୍ତ୍ରଣ କରିଥାଏ ଏବଂ ଆମର ସମସ୍ତ କୁକର୍ମକୁ କ୍ଷମା ପ୍ରଦାନ କରିଥାଏ। ସେଥିପାଇଁ ତ ଦାରୁର ଦେବତା ହେଲେ କ୍ଷମାର ସାଗର, ସିଏ ହିଁ ବୃକ୍ଷ, ସିଏ ହିଁ ଗଛ।
1: ତେଣୁ ଏଇ କଥାଟି ସମସ୍ତେ ହୃଦୟଙ୍ଗମ କରିବା ନିହାତି ଜରୁରୀ। ଏବେ ତ ପରିସ୍ଥିତି ବହୁତ ଜଟିଳ ହେଲାଣି, ଦେଖନ୍ତୁ ଜଙ୍ଗଲ ଦିନକୁ ଦିନ ନଷ୍ଟ ହେଉଛି, ଯାହାଫଳରେ କି ବିଭିନ୍ନ ପ୍ରକାରର ସମସ୍ୟା, ଅଦିନିଆ ବର୍ଷା ହେଉଛି, ଫସଲ ନଷ୍ଟ ହେଉଛି, ଆଉ ଆମର ଜୀବଜନ୍ତୁ ମାନେ ତାଙ୍କର ଘର ବାସଗୃହ ହରଉଛନ୍ତି, ସେଥିପାଇଁ ସେମାନେ ଗାଁ ଆଡକୁ ମାଡି ଆସୁଛନ୍ତି ବା ସହର ଆଡକୁ ମାଡି ଆସୁଛନ୍ତି। ଏବେଠୁ ଆମେ ମାନେ ସଚେତନ ହେବା, ବଞ୍ଚିଥିବା ପର୍ଯ୍ୟନ୍ତ ଯେତେ ପାରୁଛନ୍ତି ଗଛ ଲଗାଇବା, ବରଂ କେବେ ଚେଷ୍ଟା କରିବା ନାହିଁ ଗଛଟିଏ କାଟିବା। ତେବେ ସାର, ଆପଣ ତ ଫରେଷ୍ଟର ଅଛନ୍ତି, ଦେଖୁଥିବେ ଏ ଯୋଉ ପଶୁ ପକ୍ଷୀ ଆମର ସହର ଆଡକୁ ବା ଗାଁ ଆଡକୁ ମାଡି ଆସୁଛନ୍ତି, ସେ ବିଷୟରେ ଆମର ଶ୍ରୋତା ମାନଙ୍କୁ କୁହନ୍ତୁ, କେମିତି ଜଙ୍ଗଲଟି ଆମେ ସୃଷ୍ଟି କରିପାରିବା?
2: ବର୍ତ୍ତମାନ ଆମ ପାଇଁ ଏଇଟା ଗୋଟେ ବଡ ସମସ୍ୟା, ବଡ ଆହ୍ୱାନ। ଆମେ ସମସ୍ତେ ଠିକ ଅଛି, ଆମେ ବନୀକରଣ କରିବା, କିନ୍ତୁ ଆମେ ନୂତନ ଭାବେ ଜଙ୍ଗଲ ସୃଷ୍ଟି କରିବା ସହିତ ପ୍ରକୃତି ମାତାର ଅବଦାନ, ଯୋଉ ପ୍ରାଚୀନ ଜଙ୍ଗଲ ସ୍ୱତଃସ୍ଫୂର୍ତ ଭାବେ ହୋଇଥିବା ଜଙ୍ଗଲ, ତାକୁ ପ୍ରଥମେ ସୁରକ୍ଷା ପ୍ରଦାନ କରିବା। କାରଣ ଯେ ଜଙ୍ଗଲ ସୁରକ୍ଷିତ ରହିଲେ ଜୀବଜନ୍ତୁ ସୁରକ୍ଷିତ ରହିବେ, ଜୀବଜନ୍ତୁ ସୁରକ୍ଷିତ ରହିଲେ ସେମାନେ ବାହାରକୁ ଆସିବେ ନାହିଁ, ସେମାନେ ବାହାରକୁ ନ ଆସିଲେ ଖାଦ୍ୟ ଶୃଙ୍ଖଳର ଭାରସାମ୍ୟ ସଠିକ୍ ରହିବ, ଖାଦ୍ୟ ଶୃଙ୍ଖଳର ଭାରସାମ୍ୟ ସଠିକ୍ ରହିଲେ ଏକ ଉତ୍ତମ ପରିବେଶ ସୃଷ୍ଟି ହୋଇପାରିବ, ଏକ ଉତ୍ତମ ପରିବେଶ ସୃଷ୍ଟି ହେଲେ ଆମେ ସ୍ୱାସ୍ଥ୍ୟବାନ ହୋଇପାରିବା, ନିରୋଗୀ ହୋଇପାରିବା। ଖାଲି ଆମେ କେବଳ ନୁହଁ, ଆମର ଆଗାମୀ ପିଢ଼ି, ଆମର ପିଲାମାନେ ମଧ୍ୟ ସୁସ୍ଥ ଭାବରେ ରହିପାରିବେ। ତେଣୁକରି ସୃଷ୍ଟିରେ ଭଗବାନ ସ୍ୱୟଂ ସ୍ରଷ୍ଟା ଖାଲି ଯେ ମଣିଷ ବଞ୍ଚିବା ପାଇଁ ସୃଷ୍ଟିକି ସୃଷ୍ଟି କରିନଥିଲେ, ମଣିଷ ସହିତ ସମସ୍ତ ଜୀବଜନ୍ତୁର ସମାହାରରେ ଉତ୍ତମ ପରିବେଶ ଏବଂ ଖାଦ୍ୟ ଶୃଙ୍ଖଳର ଭାରସାମ୍ୟ ରହେ। ଆଜି ଗୋଟିଏ ବଡ଼ ଆହ୍ୱାନ ପାଲଟିଛି, ଦେଖନ୍ତୁ ଜଙ୍ଗଲରୁ ହାତୀ ବାହାରକୁ ପଳେଇ ଆସୁଛି, ଜଙ୍ଗଲରୁ ଜୀବଜନ୍ତୁ ବାହାରକୁ ପଳେଇ ଆସୁଛନ୍ତି, କାହିଁକି? କାରଣ ଏଇଆ, ଜଙ୍ଗଲ ଆମେ ନଷ୍ଟ କରିବା ସହିତ ଜଙ୍ଗଲରେ ଥିବା ଯୋଉ ଫଳନ୍ତି ବୃକ୍ଷ ଆମେ ତାକୁ ନଷ୍ଟ କରିଦେଲେ, ଯେମିତିକି ଆମ୍ବ ହଉ, ଯେମିତିକି କେନ୍ଦୁ ହଉ, ଯେମିତିକି ଭୁଡ଼କୋଳି ହଉ, ମୁଁ ଛୁଆ ସମୟରେ ମୁଁ ଭୁଡ଼ କୋଳି ଖାଉଥିଲେ ବା ମିଳୁନି,
1: କିନ୍ତୁ କମି ଆସିଲା ଅଛି, ଆମେ ଦେଖିବାକୁ ପାଉନାହାନ୍ତି। ସେଇ କୋଳି ଗୁଡିକ ଆମେ ଛୋଟବେଳେ ଖାଉଥିଲେ ବିଭିନ୍ନ ପ୍ରକାର, ସେଗୁଡିକ ଏବେ ତ ପିଲା ଜାଣୁନାହାନ୍ତି, ସେଟା ଦେଖିବାକୁ ବି ଲୋକ ପାଉନାହାନ୍ତି।
2: ମୁଁ ବିନମ୍ର ଅନୁରୋଧ କରିବି, ହାତ ଯୋଡ଼ି ପ୍ରାର୍ଥନା କରିବି ଯେ ଆମେ ନିଜେ ବଞ୍ଚିବା ସହିତ, ଆମ ପାଇଁ ତ ସରକାର ଅନ୍ନୋଦୟ ଯୋଜନା କଲେ, ଅନ୍ତୋଦୟ ଯୋଜନା କଲେ, ମାଗଣା ଚାଉଳ ଦଉଛନ୍ତି, ଗୋଟେ ହାତୀ ପାଇଁ ଚିନ୍ତା କରନ୍ତୁ, ଆମ ପେଟର କେତେ ହଜାର ଗୁଣା ବଡ ପେଟ ତାର, ସେ ଜୀବଟା ବଞ୍ଚିବ କେମିତି, ଖାଇବ କଣ? ଆମେ ତ ଜଙ୍ଗଲରୁ ସବୁ ଖାଦ୍ୟ ଘେନି ଆସିଲେ, ମହୁଲ ପାଖରୁ ସବୁ ଆମେ ନିଜେ ଖାଇବା, ଆମେ ତାଙ୍କୁ କିଛି ଛାଡୁନାହାନ୍ତି ଏବଂ ଫଳନ୍ତି ଗଛକୁ କାଟି ଦଉଛନ୍ତି, ତାହେଲେ ସେ ବାହାରକୁ ଆସିବ ନିଶ୍ଚୟ, ଆମ ଘର ଭାଙ୍ଗିବ ହିଁ ନିଶ୍ଚୟ, କାରଣ ଆମେ ତାର ଘର ଭାଙ୍ଗିଛେ। ଯଦି ମୋର ଘରଟାକୁ କିଏ ଭାଙ୍ଗିଦେଲା, ମୋ ଛୁଆ ପିଲା କଣ କରିବେ? ଯିଏ ଭାଙ୍ଗିଛି ତା ଘରକୁ ଯିବେ, ଜବରଦସ୍ତ ପଶିବେ। ଆସିବେ ରହିବା ପାଇଁ। ଠିକ ସେମିତି ଆମେ ମାନବ ସମାଜ ଆମେ ଜଙ୍ଗଲକୁ ନଷ୍ଟ କରିଦେଇଛେ, ତାଙ୍କର ନିବାସ ସହନ୍ତିକି ଆମେ ନଷ୍ଟ କରିଦେଇଛନ୍ତି, ତାଙ୍କର ଜୈବ ବିବିଧତାକୁ ଆମେ ନଷ୍ଟ କରିଦେଇଛନ୍ତି, ଖାଦ୍ୟ ଶୃଙ୍ଖଳକୁ ଆମେ ହିଁ ନଷ୍ଟ କରୁଛନ୍ତି, ତେଣୁକରି ସେମାନେ ବର୍ତ୍ତମାନ ସହରାଭିମୁଖୀ ହଉଛନ୍ତି, ଯୋଉଟାକି ଆମ ପାଇଁ ବିପଦ। ଆଜି ଆମେ କହୁଛେ ଯେ ହାତୀ କାହିଁକି ମାରିଲା, ହାତୀ କାହିଁକି ଘର ଭାଙ୍ଗିଲା, ଏବଂ ହାତୀ ଯଦି ମାରିଦେଲା ସରକାର 10 ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ, କିନ୍ତୁ ଏଇଟା ତ ସ୍ଥାୟୀ ସମାଧାନ ନୁହଁ। ହାତୀ ମାରିଦେଲା ସରକାର 10 ଲକ୍ଷ କ୍ଷତିପୂରଣ ଦେବେ, କିନ୍ତୁ ହାତୀ ମାରିବାର କାରଣ କ'ଣ? ସେଥିପାଇଁ ଆମେ ହିଁ ଦାୟୀ, ତାର ଘର ଆମେ ଭାଙ୍ଗିଛନ୍ତି, ତାର ଖାଦ୍ୟକୁ ଆମେ ହିଁ ନଷ୍ଟ କରିଛନ୍ତି, ତାର ଖାଦ୍ୟ ଖାଇବା ଗଛକୁ ଆମେ ହାଣିକି କାଟି ପକେଇଛନ୍ତି। ତେଣୁକରି ଆଜି ମାନେ ଏକ ପ୍ରତିକୂଳ ପରିସ୍ଥିତିରେ ଆମେ ଉପନୀତ ହେଇଛେ, ତଥାପି ସମୟ ଅଛି। ଆମେ ଯଦି ଏବେଠୁ ସଚେତନ ହେବା, ଭଲ ଗଛ ଲଗେଇବା ସହିତ ଯେମିତିକି ବର, ଅଶ୍ୱସ୍ତ, ନିମ ଏ ପ୍ରକାର ଗଛ ଲଗେଇବା ସହିତ କିଛି ଫଳନ୍ତି ଗଛ ଯେମିତିକି ଆମ୍ବ, ପଣସ, ସପୁରୀ, ତେନ୍ତୁଳି ଯୋଉଟା କହୁଛେ, କିଛି କିଛି ଫଳନ୍ତି ବୃକ୍ଷ ଲଗେଇବା, ଯୋଉଟାକି ଆମେ ଖାଇବା ସହିତ ଜୀବଜନ୍ତୁ ମାନେ ତାଙ୍କର କ୍ଷୁଧା ମେଣ୍ଟେଇ ପାରିବେ ଏବଂ ଏକ ସୁସ୍ଥ ସମାଜ ଗଠନ ହେଇପାରିବ।
1: ଆମେ ତ ଆଜି ସାର୍ କଥା ହଉଛନ୍ତି ବନ ମହୋତ୍ସବ ବନୀକରଣ ସମ୍ପର୍କରେ। ତେବେ ସାର୍, ବନୀକରଣର ଅର୍ଥ ତ ହେଉଛି ସାମୂହିକ ବୃକ୍ଷରୋପଣ। ତେବେ ସାର୍, ଆପଣଙ୍କର ଫରେଷ୍ଟ ଡିପାର୍ଟମେଣ୍ଟ କେମିତି କଣ ଏଇ ବନ ମହୋତ୍ସବ ସପ୍ତାହକୁ ପାଳନ କରୁଛି, କେମିତି କଣ ଜନଜାଗରଣ ସୃଷ୍ଟି କରୁଛି, ସେ ବିଷୟରେ କୁହନ୍ତୁ।
2: ଆମର ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗ July 1 to July 7 ପର୍ଯ୍ୟନ୍ତ ଅନେକ ବନ ସୁରକ୍ଷା ସମିତି ଆମେ ଗଠନ କରିଛୁ, ଆଉ ସେ ବନ ସୁରକ୍ଷା ସମିତିରେ ଯେଉଁମାନେ ଅଛନ୍ତି, ଯୋଉ ଭାଇ ଭଉଣୀ ମାନେ ଜଙ୍ଗଲ ସନ୍ନିକଟ ଗ୍ରାମ, ପ୍ରତ୍ୟେକ ଗ୍ରାମରେ ପ୍ରାୟତଃ ଆମର ଜଙ୍ଗଲ ସୁରକ୍ଷା ସମିତି ବର୍ତ୍ତମାନ ସକ୍ରିୟ ଅଛି। ସରକାରଙ୍କ ଦ୍ୱାରା ତାଙ୍କୁ କିଛି କିଛି ମାନେ କର୍ମସଂସ୍ଥାନ ମଧ୍ୟ ଯୋଗାଇ ଦିଆଯାଏ ବିଭାଗ ତରଫରୁ, ଆଉ ସେମାନଙ୍କ ସହଯୋଗରେ ଆମେ July 1 to 7 ବିନା ମୂଲ୍ୟରେ ସେମାନଙ୍କୁ ଚାରା, ଆମର ଜଙ୍ଗଲ ବିଭାଗର ଯୋଉ ପାଳନ କ୍ଷେତ୍ର ଯୋଉଟା ନର୍ସରୀ କହୁଛେ, ସେଠି ଆମେ ଚାରା ରୋପଣ କରିଥାଉ, ଏବଂ ସିଏ ପୂର୍ବରୁ ଥିଲା 6 ମାସ, ଏବେ ଆମେ 18 ମାସର ଚାରା ଦଉଛୁ, ଯୋଉଟା ପରିପକ୍ୱ 7 ଫୁଟ 8 ଫୁଟ ହାଇଟ୍ର ଚାରା ଆମେ ଦଉଛୁ, ମାଗଣାରେ ଦଉଛୁ, ଏବଂ ସେମାନଙ୍କୁ ମଧ୍ୟ ଆମେ ବତଉଛୁ ଯେମିତିକି ତାର ଗାତଟି ଆମର ରହୁଛି 1.5 ଫୁଟ ଗଭୀର 1.5 ଫୁଟ, ଏବଂ ତାର ବ୍ୟାସ ରହୁଛି ଆମର 1.5 ଫୁଟ ଆମେ ଗାତ ତାଡୁଛୁ। ଗାତ ତାଡି ସାରିବା ପରେ ତାକୁ କିଛି ଭର୍ମି କମ୍ପୋଷ୍ଟ ଆମେ ଦଉଛୁ, ସାର ପ୍ରୟୋଗ ନକଲେ ଭଲ, କାରଣ ଖତ ସବୁଠୁ ସର୍ବୋତ୍କୃଷ୍ଟ, ଏବଂ ସେ ଗାତରେ ଗଛଟିକି ପୋତି ତାର ମୂଳକୁ ମାଟି ଦଉଛେ, ଯୋଉ ଗଛଟି ଯଦି ନଇଁ ପଡୁଛି ତାକୁ ଆମେ ବାଉଁଶର କାଠି ଦେଇକି ବାନ୍ଧୁଛେ, କିଛି ଦିନ ସେ ରହିଲେ ଟାଣ ହେଇକିରି ଠିଆ ହେଇଯାଉଛି। ଏଇ ସବୁ ଲୋକଙ୍କ ଦ୍ୱାରା ଆମେ କରେଇବା ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନ ରହୁଛି, ଯେମିତିକି ମହାବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସମସ୍ତ ବିଦ୍ୟାଳୟ, ସରକାରୀ ଅନୁଷ୍ଠାନ, ସେଗୁଡ଼ାରେ ମଧ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଅଛି। ଆମେ ସେମାନଙ୍କ ସହଭାଗିତାରେ ତାଙ୍କ କ୍ୟାମ୍ପସ ଭିତରେ ମଧ୍ୟ ସେମାନଙ୍କ ସହିତ ମିଶିକିରି ବନୀକରଣ କରୁଛେ। ୟା ବାଦ ଆହୁରି ମଧ୍ୟ ଆମର ଯୋଉ ସବୁ NGO ରହିଛି, ଯୋଉ କ୍ଲବ ରହିଛି, ସେଗୁଡାକରେ ମଧ୍ୟ ଆମେ ସେମାନଙ୍କୁ ବନୀକରଣ ପାଇଁ କହୁଛୁ ଏବଂ ଉତ୍ସାହିତ କରୁଛୁ ସେମାନଙ୍କ ସହିତ ରହି। ତାପରେ ଆମର ଯୋଉ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ, ସେମାନଙ୍କୁ ମଧ୍ୟ ଆମେ ଏଥିରେ ନିମନ୍ତ୍ରଣ କରୁଛୁ, ସେମାନେ ମଧ୍ୟ ସକ୍ରିୟ ଅଛନ୍ତି। ଆଉ ତା ସହିତ ଆମର ପ୍ରଚାର ପ୍ରସାର ମଧ୍ୟ କରାଯାଉଛି, ଯେମିତିକି ଅନେକ ସମୟରେ ଆମେ ପାଲା, ଦାସକାଟିଆ ସବୁ ଯୋଉଟା ଏବେ ବିଲୁପ୍ତ ପ୍ରାୟ ଆମର
1: ସଂସ୍କୃତିକୁ ନେଇକି ଆପଣ ଲୋକମାନଙ୍କୁ ସଚେତନ କରୁଛନ୍ତି,
2: ସଚେତନ କରୁଛୁ, ସଚେତନ ପାଇଁ ପ୍ରଚାର ଗାଡି ମଧ୍ୟ ବୁଲୁଛି, ସେଥିରେ ସଚେତନ କରାଯାଉଛି। ବ୍ୟକ୍ତିଗତ ଭାବେ ମୁଁ ମଧ୍ୟ ଏ ସମ୍ବନ୍ଧରେ ଅନେକ କବିତାକୁ ନେଇକିରି ଗୋଟିଏ ବହି ମୁଁ ବାହାର କରିଥିଲି, ଅନ୍ତଃସ୍ୱରର ପ୍ରତିଧ୍ୱନି, ତାକୁ ମଧ୍ୟ ମୁଁ ଅନେକ କ୍ଷେତ୍ରରେ ଲୋକମାନଙ୍କୁ କବିତା ମାଧ୍ୟମରେ ଆଦୃତ କରାଏ। ଆଉ ଏମିତି ସଚେତନ କାର୍ଯ୍ୟକ୍ରମ ବିଭାଗ ତରଫରୁ ବ୍ୟାପକ ଭାବରେ କରାଯାଇଛି ସରକାରଙ୍କ ନିର୍ଦ୍ଦେଶରେ। ଲୋକ ମଧ୍ୟ ଧୀରେ ଧୀରେ ଏବେ ସଚେତନ ହେଇକିରି ଚାରା ନେଇକିରି ନିଜ ବାଡ଼ିମାନଙ୍କରେ ଏବଂ ସରକାରୀ ଫାଙ୍କା ଜାଗାରେ ମଧ୍ୟ ଲଗାଉଛନ୍ତି। ଏମିତି ଭାବରେ ଆମର ସଚେତନତା କାର୍ଯ୍ୟକ୍ରମ ଚାଲୁଛି।
1: ସମସ୍ତେ ସଚେତନ ହେବା ଆବଶ୍ୟକ, ଜଣେ ଦୁଇ ଜଣ ସଚେତନ ହେଲେ ହବ ନାହିଁ, ସମସ୍ତେ ସଚେତନ ହେବା। ଯେମିତି କହନ୍ତି କି ମଣିଷଟିଏ ଗଛଟିଏ, ଆଉ ଏବେ ମଣିଷଟିଏ ଗଛଟିଏ ହବନି, ଏବେ ବରଂ ଗୋଟିଏ ମଣିଷ 10, 12, 20, 100 ଗଛ ଯେତେ ଲଗେଇବ ସେତେ ଭଲ। ତେବେ ସାର୍, ଆପଣ କହିଲେ କବିତା ମଧ୍ୟ ଲେଖନ୍ତି, ତେବେ ଏ ସମ୍ପର୍କରେ ଆପଣ କବିତା ଲେଖିଛନ୍ତି, ଆମର ଶ୍ରୋତାମାନଙ୍କୁ କିଛି ଶୁଣାନ୍ତୁ
2: ଏ ସମ୍ପର୍କରେ। ମୁଁ ଅନେକ କବିତାର ସମାହାରରେ ଗୋଟିଏ ଅନ୍ତଃସ୍ୱର ପ୍ରତିଧ୍ୱନି ବହି ମୁଁ ତାକୁ କରିଥିଲି, ସେଥିରେ ପ୍ରକୃତି ପରିବେଶ ଉପରେ ଅନେକ କବିତା ଲେଖିଥିଲି। ତାରି ଭିତରେ ରହୁଛି ଗଛଟିଏ ମୁଁ ଗଛଟିଏ, କବିତାର ଶୀର୍ଷକ। ଗଛଟିଏ ମୁଁ ଯେ ଗଛଟିଏ, ମଣିଷ ସେବାରେ ମନ ଦିଏ, ପାଟି ନାହିଁ ବୋଲି କହି ମୁଁ ପାରେନି, ମଣିଷର ଦୁଃଖ ସହି ମୁଁ ପାରେନି, କୁଶଳ କାମନା କରିଥାଏ। ଗଛଟିଏ ମୁଁ ଯେ ଗଛଟିଏ, ମଣିଷ ସେବାରେ ମନ ଦିଏ, ଜନ୍ମିଲା ପରେ ଏନ୍ତୁଡ଼ି ଶାଳରେ, ମରିଗଲା ପରେ ଶ୍ମଶାନ ଭୂମିରେ, ସୁଖରେ ଦୁଃଖରେ ସାଥୀ ହୁଏ। ଗଛଟିଏ ମୁଁ ଯେ ଗଛଟିଏ, ମଣିଷ ସେବାରେ ମନ ଦିଏ, ପଥର କଡ଼ରେ ପଥିକଟେ ପାଇଁ ଆଶ୍ରୟ ଦେବାକୁ ରହିଥାଏ ଚାହିଁ ସୁଶୀତଳ ବା ଦେଇଥାଏ ଗଛଟିଏ ମୁଁ ଯେ ଗଛଟିଏ ମଣିଷ ସେବାରେ ମନ ଦିଏ ମଣିଷର ଯେତେ ରୋଗ ବୈରାଗ ମୁଁ ଫୁଲ ଫଳ କରଇ ଆରୋଗ୍ୟ ବଣ ପାହାଡ଼ରେ ଶୋଭା ପାଏ ଗଛଟିଏ ମୁଁ ଯେ ଗଛଟିଏ ମଣିଷ ସେବାରେ ମନ ଦିଏ ଗଛଟିଏ ମୁଁ ଯେ ଗଛଟିଏ ମଣିଷ ସେବାରେ ମନ ଦିଏ।
1: ସାର୍ ବହୁତ ସୁନ୍ଦର ଆପଣ ଲେଖିଛନ୍ତି। ଯୋଉ ଶ୍ରୋତା ବନ୍ଧୁ ମାନେ ଆଜି କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନଙ୍କୁ କଣ ବାର୍ତ୍ତା ଦେବେ?
2: ମୁଁ ଏତିକି ବାର୍ତ୍ତା ଦେବି ଯେ ମଣିଷ ଜୀବନର ସାର୍ଥକତା ପାଇଁ ଏ ଜୀବନକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଆମେ ତ ଆମର ଜନ୍ମର ଋଣ କେବେ ଶୁଝି ପାରିବା ନାହିଁ। ତଥାପି ଯୋଉ ସ୍ରଷ୍ଟା ଆମକୁ ସୃଷ୍ଟିର ଶ୍ରେଷ୍ଠ ଜୀବ ଭାବେ ଅଭିହିତ କରିଛନ୍ତି, ମଣିଷ ଜୀବନକୁ ଶ୍ରେଷ୍ଠ ଜନ୍ମ କୁହାଯାଏ। ଯଦି ପ୍ରକୃତରେ ଆମେ ଆମ ଜନ୍ମର କିଛି ସାର୍ଥକତା ପ୍ରତିପାଦନ କରିବାକୁ ଚାହୁଁଛନ୍ତି, ନିଜେ ଏକାଧିକ ଗଛ ଲଗାଇ ତାକୁ ଯଦି ଆମେ ବଞ୍ଚେଇକିରି ଭବିଷ୍ୟତ ପାଇଁ ଏକ ସୁନ୍ଦର ପରିବେଶ ସୃଷ୍ଟି କରିପାରିବା ତାହେଲେ ଆମ ଜୀବନ ସାର୍ଥକ ହେବ। ଆଉ ଥରେ ସମସ୍ତଙ୍କୁ ବିନମ୍ର ନିବେଦନ କରୁଛି, ଅନୁରୋଧ କରୁଛି, ପ୍ରାର୍ଥନା କରୁଛି ଯେ ଆସ ଭାଇ ଭଉଣୀ ମାନେ ମିଳିମିଶି ବୃକ୍ଷ ରୋପଣ କରି ବନୀକରଣ କରି ଚାରା ରୋପଣ କରି ଏ ସମାଜକୁ ସରସ ସୁନ୍ଦର ମଧୁମୟ ସମାଜ ଗଠନ କରିବା ଏବଂ ଆମ ଜୀବନକୁ ସାର୍ଥକ କରିବା, ଯୋଉଥିରେ କି ଆମର ଆରାଧ୍ୟ ଦେବତା ଦାରୁବ୍ରହ୍ମ ପରମ ବ୍ରହ୍ମ ଶ୍ରୀ ଜଗନ୍ନାଥ ଆମକୁ ନିଶ୍ଚୟ ଆଶିଷ କରିବେ ଏବଂ ତାଙ୍କ ଶୁଭାଶିଷରେ ଆମ ଜୀବନ ଆହୁରି ହସ ଖୁସିରେ ପୁରି ଉଠିବ ଏବଂ ଆମ ଜୀବନ ସାର୍ଥକ ହେବ। ଏତିକି ମୁଁ ସମସ୍ତଙ୍କୁ ନିବେଦନ କରୁଛି, ପ୍ରାର୍ଥନା କରୁଛି।
1: ଅନେକ ଅନେକ ଧନ୍ୟବାଦ। ନମସ୍କାର।
2: ନମସ୍କାର।

ନୀଳକନ୍ଦରରେ ଦିନେ ଥିଲ ପ୍ରଭୁ ଦାରୁ ଦେବତା ଯେ ହୋଇ, ଏବେ ଅଛ ପ୍ରଭୁ ନୀଳାଦ୍ରି ମଣ୍ଡପେ ରତ୍ନ ସିଂହାସନେ ରହି। ରଥାରୂଢ଼ ହୋଇ ଆସିବ ହେ ପ୍ରଭୁ ଦର୍ଶନ ଦେବା ଲାଗି, ଉଦ୍ଧରିବ ପ୍ରଭୁ ତୁମ୍ଭି ଚକା ଆଖି, ଦୟା ହେବ ଦୟାନିଧି। ଆଜ୍ଞା, ଭକ୍ତି ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ ଆମ କେନ୍ଦ୍ରରୁ ପ୍ରତିଦିନ ସକାଳ 6:10 ଆସନ୍ତାକାଲି ନୈବେଦ୍ୟର କଣ୍ଠଶିଳ୍ପୀମାନେ ହେଉଛନ୍ତି ଗୀତାରାଣୀ ଦାସ, ରୋଶନ ଖାନ, ଲୀନା ମିଶ୍ର, ସୁବାସ ଦାସ, ବିଜୟ କୁମାର ବେହେରା ଏବଂ ରୀତା ମିଶ୍ର। ଶୁଣିବାକୁ ଭୁଲିବେନି ଭକ୍ତି ନୈବେଦ୍ୟ ଭକ୍ତି ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ ଆସନ୍ତାକାଲି ସକାଳ 6:10।

ଆକାଶବାଣୀ କେନ୍ଦୁଝର, ବର୍ତ୍ତମାନ ସମୟ ରାତି 8:45 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ସିନେତରଂ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ହିରୋ ହିନ୍ଦୀ ଚଳଚ୍ଚିତ୍ରର ଗାଇଛନ୍ତି ରେଶ୍ମା, ସଙ୍ଗୀତ ଦେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଏବେ ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଆକାଶଦୀପ ଓଡ଼ିଆ କଥାଚିତ୍ରର ଗୀତ। ଗୀତ ରଚନା କରିଛନ୍ତି ପ୍ରଫୁଲ୍ଲ କର, ସଙ୍ଗୀତ ଦେଇଛନ୍ତି ଅକ୍ଷୟ ମହାନ୍ତି।

ସନମ୍ବେ ବାଫା ଏଇ ହିନ୍ଦୀ ଚଳଚ୍ଚିତ୍ରର ଗୀତ ବର୍ତ୍ତମାନ ଶୁଣନ୍ତୁ। ଗାଇଛନ୍ତି ଯୁଗଳକଣ୍ଠରେ ଲତା ମଙ୍ଗେସ୍କର ଏବଂ ବିପିନ ସଚଦେବା। ସଙ୍ଗୀତ ଦେଇଛନ୍ତି ମହେଶ କିଶୋର।